ପ୍ରତିନିଧି ତାଙ୍କରି ବନ୍ଦନା ଗାଇ ଆରମ୍ଭ ହୁଏ ଭକ୍ତର ଦିନଟି। ଭଜନ ପ୍ରିୟ ଠାକୁର ସେ ଭଜନ ଭୋଜନ ଆଉ ସାଜସଜ୍ଜାରେ ଭାରି ମନ ଆରାଧ୍ୟ ଠାକୁରଙ୍କର। ତେଣୁ ହିଁ ତ ଭକ୍ତଟିଏ ମନ ଦେଇ ଗାଉଥାଏ ଭଜନ, ନୈବେଦ୍ୟରେ ବାଢ଼ି ଦେଉଥାଏ ମନଲାଖି ଭୋଗ, ନାନାବର୍ଣ୍ଣ ଫୁଲପତ୍ରରେ ସଜେଇ ଦେଉଥାଏ ଠାକୁରଙ୍କୁ ତାର। ଆସନ୍ତୁ ସେହି ଭଜନ ପ୍ରିୟ ଠାକୁରଙ୍କୁ ଭଜନ ଶୁଣାଇଦେବା। ପରବର୍ତ୍ତୀ ଶିଳ୍ପୀ ପ୍ରଣତୀ ମିଶ୍ର, ଶିଳ୍ପୀ ଗାଇଛନ୍ତି ନାରାୟଣ ପ୍ରସାଦ ପଟ୍ଟନାୟକଙ୍କ ରଚନା।

ଫୁଲ ସୁଗନ୍ଧ ଆଉ କୋମଳପଣରେ ପରିପୂର୍ଣ୍ଣ। ତାର ସୁଗନ୍ଧରେ ସୁଗନ୍ଧିତ କରେ ସାରା ମୁଲକକୁ ସେ। ଫୁଲର ସୁଗନ୍ଧ ପାଇଁ ଆରାଧ୍ୟଙ୍କର ସେ ଅତି ପ୍ରିୟ। ତେଣୁ ଭକ୍ତଟିଏ ଫୁଲର ମନ ନେଇ ସବୁକାଳେ ନିଜକୁ ସମର୍ପି ଦେଉଥାଏ ସେ ଆରାଧ୍ୟଙ୍କ ଚରଣ ତଳେ। ପରବର୍ତ୍ତୀ ଶିଳ୍ପୀ ପଙ୍କଜ ବେହେରା। ଶିଳ୍ପୀ ଗାଇଛନ୍ତି ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ରଚନା।

ପ୍ରତିନିଧି ନିଜକୁ ଗୋଟିଏ ସମର୍ପଣ ଭାବରେ ସମର୍ପି ଦେଇ ଭକ୍ତଟିଏ ଚାହୁଁଥାଏ ତାର ପୂଜା ଉପାସନାକୁ ଗ୍ରହଣ କରନ୍ତୁ ତାର ଆରାଧ୍ୟ ଠାକୁର, ତା ପ୍ରତି କରୁଣା କୃପା ଝରି ପଡ଼ୁଥାଉ, ତା ଘର ପରିବାର ସୁଖ ଶାନ୍ତି ତୃପ୍ତି ପ୍ରୀତି ଆଉ ମୈତ୍ରୀର ଭାବରେ ଜୀବନ ବିତାନ୍ତୁ, ଏହି ସାରା ବିଶ୍ୱରେ ଖେଳିଯାଉ ଆନନ୍ଦର ଭାବ, ସେ କାମନା ରଖି ସେ ସମର୍ପିଥାଉ ତାର ପୂଜା ଆଉ ଉପାସନାକୁ। ପରବର୍ତ୍ତୀ ଶିଳ୍ପୀ ମୋନାଲିସା ପଣ୍ଡା, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

ସବୁତକ ଭକ୍ତିଫୁଲ ନୈବେଦ୍ୟ ରୂପରେ ସମର୍ପିତ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ଶରଦା ସୁତବର୍ଣ୍ଣୀ, ପ୍ରଣତି ମିଶ୍ର, ପଙ୍କଜ ବେହେରା ଏବଂ ମୋନାଲିସା ପଣ୍ଡା। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ନାରାୟଣ ପ୍ରସାଦ ପଟ୍ଟନାୟକ ଏବଂ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 29ତମ ଭାଗ। ଆଜି ପାଇଁ ଶିଳ୍ପୀ କବିତା କୃଷ୍ଣମୂର୍ତ୍ତି।

0: ଶୁଣିଲି ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 29ତମ ଭାଗ। ଆଜି ପାଇଁ ଶିଳ୍ପୀ ଥିଲେ କବିତା କୃଷ୍ଣମୂର୍ତ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।
1: ଏ ବିଶାଳ ରହସ୍ୟମୟ ସଂସାରରେ ମଣିଷ ଜୀବନର ସ୍ଥିତି, ଅର୍ଥ, ଲକ୍ଷ୍ୟ ସମ୍ବନ୍ଧରେ ଯୁଗେ ଯୁଗେ ଦାର୍ଶନିକ, ସାଧକ, ଲେଖକ, ଯୋଗୀ, ସନ୍ଥମାନେ ଆଲୋକପାତ କରିଛନ୍ତି। ସେମାନଙ୍କ ଭାଷା ଶୈଳୀ ସବୁ ଅଲଗା ଅଲଗା ହେଲେ ମଧ୍ୟ ଅନେକ ସମାନତା ପରିଲକ୍ଷିତ ହୁଏ। ନଶ୍ୱର ସଂସାର ଅଳିକ ଜୀବନ ସମ୍ବନ୍ଧରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ସଚେତନ ମଣିଷଗଣ ଚର୍ଚ୍ଚା କରିଛନ୍ତି। କ୍ଷଣଭଙ୍ଗୁର ସଂସାରରେ ଆସକ୍ତ ନ ହେବା ପାଇଁ ବିଜ୍ଞୋଚିତ ମାର୍ଗଦର୍ଶନ କରିଛନ୍ତି ମହାପୁରୁଷ ତଥା ଧାର୍ମିକ ବ୍ୟକ୍ତିଗଣ। ସନ୍ଥ କବୀର ଲେଖିଛନ୍ତି, ରହନା ନାହିଁ ଦେଶ ବିରାନା ହେ, ୟହ ସଂସାର କାଗଜ କି ପୁଡ଼ିଆ ବୁନ୍ଦ ପଡ଼େ ଘୁଲ ଜାନା ହେ। ଅର୍ଥାତ୍ ଏଠାରେ ରହିବାର ନାହିଁ, କାରଣ ଇଏ ହେଲା ପରଦେଶ, ସଂସାରଟା ହେଲା କାଗଜର ପୁଡ଼ିଆ, ପାଣି ଟିକେ ପଡ଼ିଲେ

ହେଇଯିବ। ପୁଣି ସେ ଗାଇଲେ, କହତ କବୀର ସୁନୋ ଭାଇ ସାଧୋ ଛାଣୋ ଜଗ କି ଆଶା। ଅର୍ଥାତ୍ କବୀର ଦାସ କହୁଛନ୍ତି, ଭାଇ ଶୁଣ ସାଧୁ ଜନେ, ଏ ସଂସାରର ଆଶା ତମେ ଛାଡ଼। ସମାନ ପ୍ରକାରର କଥା କହିଛନ୍ତି ଜଗନ୍ନାଥ ଦାସ। ସାଂସାରିକ ମୋହ ମାୟା ବନ୍ଧନର ବ୍ୟର୍ଥତାର କଥା ସୂଚାଇ ଦେଇ ପବିତ୍ର ଭାଗବତରେ ଲେଖିଛନ୍ତି, ପଥିକ ଜହ୍ନେ ବୃକ୍ଷ ତଳେ ଶ୍ରମେ ମିଳନ୍ତି ଏକ ମିଳେ, ଶ୍ରମ ସାରିଲେ ଜେଝା ମତେ ଚଳନ୍ତି ବୃକ୍ଷ ଛାଡ଼ି ପଥେ, ଜେସନେ ପ୍ରାଣୀ ନିଦ୍ରାଗତେ ସମ୍ପଦ ଦେଖେ ସ୍ୱପ୍ନଗତେ, ଏହି ପ୍ରକାରେ ଗୃହବାସ ଏଣେ ନ କରିବ ବିଶ୍ୱାସ। ଅର୍ଥାତ୍ ମଣିଷ ଯାହାକୁ ମୋର ଘର ମୋର ପରିବାର ମୋର ସମ୍ପତ୍ତି କହିଥାଏ, ତାହା ରାତ୍ରିର ସ୍ୱପ୍ନ ପରି ଅଳିକ। ମରୁଭୂମିର ଦୀର୍ଘଯାତ୍ରା କରୁଥିବା ବେଳେ ଓଟମାନଙ୍କ ସହ ରାତ୍ରିରେ ବିଶ୍ରାମ ନେବା ପାଇଁ ରହିଥାଏ ଆଶ୍ରୟସ୍ଥଳୀ, ତାକୁ କହନ୍ତି କାରାଭାନସରାଇ। ରାତ୍ରିକ ସେହି କାରାଭାନସରାଇରେ ବିଶ୍ରାମ ନେଲାପରେ ମରୁଯାତ୍ରୀମାନେ ସକାଳୁ ପୁଣି ବାହାରି ଯାଆନ୍ତି ନିଜ ନିଜ ରାସ୍ତାରେ। ମଣିଷ ଜୀବନକୁ ପାନ୍ଥଶାଳାରେ ଗୋଟିଏ ରାତ୍ରିର ରହଣୀ ବୋଲି ବର୍ଣ୍ଣନା କରିଛନ୍ତି କେହି କେହି ଦାର୍ଶନିକ। ସମ୍ରାଟ ଇବ୍ରାହିମ୍ଙ୍କ ଜୀବନର କଥା, ରାଜଦରବାର ଚାଲିଥାଏ। ଜଣେ ଲୋକ ତାଙ୍କ ଦରବାରର ମୁଖ୍ୟ ଫାଟକ ପାଖରେ ଗଣ୍ଡଗୋଳ କରୁଥିବା ତାଙ୍କ କାନରେ ପଡ଼ିଲା। ପ୍ରହରୀମାନଙ୍କ ସହିତ ବଡ଼ ପାଟିରେ ଯୁକ୍ତିତର୍କ କରୁଥାଏ ଲୋକଟି, କହୁଥାଏ ଛାଡ଼ ମୋତେ ଭିତରକୁ, ମୋତେ ରୋକିବାକୁ ତମେ କିଏ, ଏହି ପାନ୍ଥଶାଳାରେ ଆଜି ରାତିଟା ମୁଁ ବିଶ୍ରାମ ନେବି। ଅପରିଚିତ ଲୋକଟିକୁ ପ୍ରହରୀମାନେ ବୁଝେଇ କହୁଥିଲେ, ତମେ ଏ ସହର ସହିତ ପରିଚିତ ନୁହଁ, ସେଥିପାଇଁ ରାଜାଙ୍କ ମହଲକୁ ପାନ୍ଥଶାଳା ଭାବୁଛ, ବସ୍ତି ଭିତରକୁ ଯାଅ, ସେଇଠି ରହିବା ପାଇଁ ବହୁତ ଜାଗା ମିଳିଯିବ, ପାନ୍ଥଶାଳା ମଧ୍ୟ ଅଛି। ମାତ୍ର ଲୋକଟିର ଜିଦ୍ ବଢ଼ି ଚାଲିଥାଏ ଓ ଯାହା ଜଣାପଡ଼ୁଥିଲା ସେ ରାଜପ୍ରସାଦ ଭିତରକୁ ନ ପଶି ସେଠାରୁ ଯିବ ନାହିଁ। ସମ୍ରାଟ ଇବ୍ରାହିମ୍ଙ୍କ କାନରେ ସବୁ କଥା ପଡ଼ୁଥାଏ। ସେ କୌତୂହଳୀ ହୋଇ ଆଦେଶ ଦେଲେ ଦ୍ୱାରପାଳଙ୍କ ସହ ଯୁକ୍ତି କରୁଥିବା ଲୋକକୁ ତାଙ୍କ ସାମ୍ନାରେ ପେଶ୍ କରିବା ପାଇଁ। ଭିତରକୁ ଆସିବା ପରେ ସମ୍ରାଟ ଦେଖିଲେ ବାହାରେ ଯୁକ୍ତି କରୁଥିବା ଲୋକଟି ଜଣେ ବୃଦ୍ଧ ଫକୀର, ମୁହଁରେ ଅପୂର୍ବ ତେଜ। ଆପଣ ଏ ରାଜପ୍ରସାଦକୁ ପାନ୍ଥଶାଳା କହି କାହିଁକି ପ୍ରହରୀମାନଙ୍କ ସହ ଯୁକ୍ତି କରୁଥିଲେ, ପଚାରିଲେ ବିସ୍ମିତ ସମ୍ରାଟ। ତାଙ୍କ ମୁହଁକୁ ଚାହିଁ ଶାନ୍ତସ୍ୱରରେ ହସି ଫକୀର କହିଲେ, କିଛି ବର୍ଷ ପୂର୍ବେ ମୁଁ ଏ ଜାଗାକୁ ଆସିଥିଲି, ଏ ସିଂହାସନରେ ଅନ୍ୟ ଜଣେ ବସିଥିଲେ। ସମ୍ରାଟ କହିଲେ, ହଁ ଆପଣ ଠିକ୍ କହୁଛନ୍ତି, ସିଏ ଥିଲେ ମୋର ସ୍ୱର୍ଗତ ପିତା। ଫକୀର କହିଲେ, ତାର ଆଉ କିଛି ବର୍ଷ ପୂର୍ବରୁ ବି ମୁଁ ଆସିଥିଲି, ସେତେବେଳେ ଅନ୍ୟ ଜଣେ ଏହି ସିଂହାସନରେ ବସିଥିଲେ। ସମ୍ରାଟ କିଛି ସମୟ ଚିନ୍ତା କରି କହିଲେ, ହଁ ସିଏ ଥିଲେ ମୋର ସ୍ୱର୍ଗତ ପିତାଙ୍କ ପିତା, ତାଙ୍କର ମୃତ୍ୟୁ ଦୀର୍ଘ ସମୟ ଆଗରୁ ହୋଇସାରିଛି। ଏଥର ଫକୀରଙ୍କ ମୁହଁରେ ଫୁଟି ଉଠିଲା ଏକ ଅର୍ଥପୂର୍ଣ୍ଣ ହସ। କ୍ଷଣଟିଏ ନୀରବ ରହି ସମ୍ରାଟଙ୍କୁ ଚାହିଁ ସିଏ ପଚାରିଲେ, ଯେତେବେଳେ ଭବିଷ୍ୟତରେ ମୁଁ ପୁଣି ଥରେ ଆସିବି, ତମେ କ'ଣ ନିଶ୍ଚିତ ଯେ ଏହି ସିଂହାସନରେ ତମେ ହିଁ ବସିଥିବ? ତମର ପୁଅ ଯେ ବସିନଥିବ ଏବଂ ମୋତେ କହିବ ଆଗରୁ ଯିଏ ବସିଥିଲେ ସିଏ ମୋର ପିତା ଥିଲେ, ଏ କଥାର କିଛି ନିଶ୍ଚିତତା ଅଛି? ମୁଁ ତିନିଥର ଆସିଲି, ପ୍ରତିଥର ଭିନ୍ନ ଭିନ୍ନ ଲୋକଙ୍କୁ ଦେଖିଲି, କାହିଁକି ଏ ସ୍ଥାନକୁ ମୁଁ ପାନ୍ଥଶାଳା କହିବି ନାହିଁ? ପାନ୍ଥଶାଳା ପରି ଏଇଠି ମଧ୍ୟ ସିଂହାସନର ମଣିଷ ବଦଳି ଚାଲିଛନ୍ତି। ଇବ୍ରାହିମ୍ଙ୍କୁ ରୂପାନ୍ତରିତ କରିବା ପାଇଁ ଫକୀରଙ୍କ ଏତକ କଥା ଥିଲା ଯଥେଷ୍ଟ। ତାପରେ ସମ୍ରାଟ ଇବ୍ରାହିମ୍ ପାଲଟିଗଲେ ସନ୍ଥ ଇବ୍ରାହିମ୍। ଲୋକେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଯେତେବେଳେ ପଚାରୁଥିଲେ କ'ଣ ହୋଇଗଲା ଆପଣଙ୍କ, ସେ ଉତ୍ତର ଦେଉଥିଲେ, ବେଶ୍ ସବୁ କଥା ମୁଁ ବୁଝିଯାଇଛି।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ନମସ୍କାର ଚାଷୀ ଭାଇ ଓ ଭଉଣୀମାନେ, ଆଜି ଆମେ କଥା ହେବା ମାଣ୍ଡିଆ ଚାଷ ବିଷୟରେ। ମାଣ୍ଡିଆ ହେଉଛି ଏକ ପୌଷ୍ଟିକ ଧାନ୍ୟ, ଏହାକୁ ଗରିବର ଖାଦ୍ୟ ବୋଲି କୁହାଯାଉଥିଲା, କିନ୍ତୁ ଆଜି ଏହା ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ସମଗ୍ର ଦେଶରେ ପ୍ରସିଦ୍ଧ ହୋଇଛି। ମାଣ୍ଡିଆରେ କ୍ୟାଲସିୟମ, ଆଇରନ୍, ଫାଇବର ଓ ପ୍ରୋଟିନ୍ ଭରପୁର ରହିଥାଏ। ଏହା ଶରୀରକୁ ଶକ୍ତି ଦେଇଥାଏ ଓ ଡାଇବେଟିସ୍ ଭଳି ରୋଗରେ ମଧ୍ୟ ଉପକାରୀ। ମାଣ୍ଡିଆ ଚାଷର ସବୁଠାରୁ ବଡ଼ ଲାଭ ହେଉଛି ଏହା କମ୍ ପାଣିରେ ମଧ୍ୟ ଭଲ ହୁଏ। ଖରାଦିନରେ ମଧ୍ୟ ଚାଷୀମାନେ ଏହା ଚାଷ କରିପାରନ୍ତି। ପାହାଡ଼ିଆ ଓ ଅନୁନ୍ନତ ଅଞ୍ଚଳରେ ମାଣ୍ଡିଆ ଚାଷ ଚାଷୀଙ୍କ ପାଇଁ ଏକ ଭଲ ଆଧାର ହୋଇପାରେ। ମାଣ୍ଡିଆ ଚାଷ ପାଇଁ ପ୍ରଥମେ ଜମିକୁ ଭଲ ଭାବେ ଚଷି କରି ମାଟିକୁ ଝୁରୁଝୁରା କରିବା ଆବଶ୍ୟକ। ଭଲ ବିହନ ବାଛିବା ମଧ୍ୟ ଅତ୍ୟନ୍ତ ଜରୁରୀ। ସାଧାରଣତଃ ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ବର୍ଷା ଆରମ୍ଭ ହେଲେ ବିହନ

0: ଧାନ ବପନ କରାଯାଏ। ଚାଷୀମାନେ ସିଧା ବୁଣା କିମ୍ବା ତଳି ପ୍ରଣାଳୀରେ ଚାଷ କରିପାରନ୍ତି। ଗଛ ବଢ଼ିବା ସମୟରେ ନିରା ଓ ଘାସ ସଫା କରିବା ଦରକାର। ଜୈବିକ ସାର ବ୍ୟବହାର କଲେ ମାଟିର ଉର୍ବରତା ବଢ଼େ ଓ ଭଲ ଉତ୍ପାଦନ ହୁଏ। ଜୈବିକ ସାର କହିଲେ ଗୋବର ଖତକୁ ଆମେ ବ୍ୟବହାର କରିପାରିବା। ମାଣ୍ଡିଆ ଚାଷରେ ରୋଗ ଲାଗିଲେ ସେଥିରେ ଆମେ ନିମ ତେଲ ପକାଇ ପାରିବା, କିନ୍ତୁ ମାଣ୍ଡିଆ ଚାଷରେ ରୋଗପୋକ ଆକ୍ରମଣ କମ୍ ଥାଏ, ତେଣୁ ଖର୍ଚ୍ଚ ମଧ୍ୟ କମ୍ ହୁଏ। ପ୍ରାୟ 3-4 ମାସ ମଧ୍ୟରେ ଫସଲ ପକିଯାଏ, ପରେ ଶିଶ କାଟି ଶୁଖାଇ ଦାନା ବାହାର କରାଯାଏ। ଏବେ ସରକାର ମଧ୍ୟ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ବିହନ ପ୍ରଶିକ୍ଷଣ ଓ ସହାୟତା ମିଳୁଛି। ଆଜିର ସମୟରେ ମାଣ୍ଡିଆର ଚାହିଦା ବହୁତ ବଢ଼ିଛି। ମାଣ୍ଡିଆ ହେଉଛି ଆମ ରାଜ୍ୟର ଗୌରବ। କୋରାପୁଟ ଜିଲ୍ଲାରେ ମାଣ୍ଡିଆର ଚାହିଦା ଅଧିକ। କୋରାପୁଟ ଜିଲ୍ଲାରେ ମାଣ୍ଡିଆ ଚାଷ ଅଧିକ କରାଯାଉଛି। ମାଣ୍ଡିଆରେ ଲଡ଼ୁ, ବିସ୍କୁଟ, ଚକୁଳି, ଜାଉ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ମାଣ୍ଡିଆ ଚାଷକୁ ଆଗକୁ ବଢ଼ାଇବା, ସ୍ୱାସ୍ଥ୍ୟ ସହିତ ଆର୍ଥିକ ଉନ୍ନତି ଦିଗରେ ପଦକ୍ଷେପ ନେବା। ମାଣ୍ଡିଆ ଚାଷ କେବଳ ଏକ ଚାଷ ନୁହେଁ, ଏହା ଚାଷୀଙ୍କ ଜୀବନର ଏକ ଭରସା। ଆମ ପୁରୁଣା ଲୋକମାନେ ମାଣ୍ଡିଆ ଖାଇ ସୁସ୍ଥ ଓ ଶକ୍ତିଶାଳୀ ରହୁଥିଲେ। ଗ୍ରାମାଞ୍ଚଳରେ ଆଜି ମଧ୍ୟ ଅନେକ ପରିବାରରେ ମୁଖ୍ୟ ଖାଦ୍ୟ ହେଉଛି ମାଣ୍ଡିଆ। ମାଣ୍ଡିଆ ଯାଉ ଶରୀରକୁ ଥଣ୍ଡା ରଖିଥାଏ, ଖରାଦିନରେ ଏହା ଶରୀରକୁ ଶକ୍ତି ଦେଇଥାଏ। ଛୋଟ ପିଲାମାନଙ୍କ ପାଇଁ ମାଣ୍ଡିଆ ଖୁବ୍ ଉପକାରୀ, ବୃଦ୍ଧ ଲୋକମାନେ ମଧ୍ୟ ସହଜରେ ଏହା ଖାଇପାରନ୍ତି। ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୁଏ। ମାଣ୍ଡିଆ ଚାଷରେ ଖର୍ଚ୍ଚ କମ୍ ହୁଏ, ଏହା ଗରିବ ଚାଷୀଙ୍କ ପାଇଁ ଭଲ ଫସଲ। ଆମ ଓଡ଼ିଶାରେ ମାଣ୍ଡିଆର ଏକ ବିଶେଷ ସ୍ଥାନ ଅଛି। କୋରାପୁଟ, କନ୍ଧମାଳ ଓ କଳାହାଣ୍ଡିରେ ବହୁତ ଚାଷ ହୁଏ। ଆଜିର ଯୁବପିଢ଼ି ମଧ୍ୟ ଏହାର ମହତ୍ତ୍ୱ ବୁଝିବା ଦରକାର। ଆମେ ଫାଷ୍ଟଫୁଡ୍ ଛାଡ଼ି ପୌଷ୍ଟିକ ଖାଦ୍ୟ ଖାଇବା ଉଚିତ। ମାଣ୍ଡିଆ ଏଥିରେ ଏକ ଭଲ ବିକଳ୍ପ। ଚାଷୀଙ୍କ ପରିଶ୍ରମର ଫଳ ହେଉଛି ଆମ ଖାଦ୍ୟ, ତେଣୁ ଚାଷୀଙ୍କୁ ସମ୍ମାନ କରିବା ଆବଶ୍ୟକ। ମାଣ୍ଡିଆ ଚାଷ ଦ୍ୱାରା ଗ୍ରାମର ଉନ୍ନତି ସମ୍ଭବ। ବେକାର ଯୁବକମାନେ ମଧ୍ୟ ଏହି ଚାଷ କରିପାରନ୍ତି। ସ୍ୱଳ୍ପ ଜମିରେ ମଧ୍ୟ ମାଣ୍ଡିଆ ଚାଷ ସମ୍ଭବ। ସମୂହ ଚାଷ କଲେ ଅଧିକ ଲାଭ ମିଳେ। ଆଧୁନିକ ଯନ୍ତ୍ର ବ୍ୟବହାର କଲେ କାମ ସହଜ ହୁଏ, ସମୟ ମଧ୍ୟ ବଞ୍ଚିଯାଏ। ଚାଷୀମାନେ ପ୍ରଶିକ୍ଷଣ ନେଇ ନୂଆ ପଦ୍ଧତି ଶିଖିବା ଉଚିତ। ମାଣ୍ଡିଆ ଦୀର୍ଘ ଦିନ ପର୍ଯ୍ୟନ୍ତ ରଖିହେବ, ଏହା ଚାଷୀଙ୍କ ପାଇଁ ଅଧିକ। ଗ୍ରାମ ମେଳାରେ ମାଣ୍ଡିଆ ଖାଦ୍ୟର ପ୍ରଦର୍ଶନୀ ହେଉଛି, ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି। ପିଲାମାନଙ୍କୁ ମଧ୍ୟ ମାଣ୍ଡିଆ ଖାଇବା ଅଭ୍ୟାସ କରାଇବା ଦରକାର। ସ୍କୁଲରେ ମଧ୍ୟ ଏହାର ମହତ୍ତ୍ୱ କୁହାଯିବା ଉଚିତ। ମାଣ୍ଡିଆ ଆମ ପରମ୍ପରା ସହିତ ଜଡ଼ିତ, ଏହା ଆମ ସଂସ୍କୃତିର ଏକ ଅଂଶ। ଚାଷୀ ହସିଲେ ଦେଶ ଆଗକୁ ବଢ଼େ। ମାଣ୍ଡିଆ ଚାଷ ଚାଷୀଙ୍କ ମୁହଁରେ ହସ ଆଣିପାରେ, ତେଣୁ ଆମେ ସମସ୍ତେ ମିଶି ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା, ସୁସ୍ଥ ଜୀବନ ପାଇଁ ମାଣ୍ଡିଆକୁ ଆପଣାଇବା, ଚାଷୀଙ୍କ ପରିଶ୍ରମକୁ ସମ୍ମାନ କରିବା, ଗ୍ରାମ ଓ କୃଷିର ଉନ୍ନତି ପାଇଁ କାମ କରିବା। ମାଣ୍ଡିଆ ଚାଷ ଆମର ଗର୍ବ, ଏହା ଆମ ମାଟିର ପରିଚୟ। ଆସନ୍ତୁ ମାଣ୍ଡିଆ ଚାଷକୁ ଆହୁରି ଆଗକୁ ନେବା।
1: ମାଣ୍ଡିଆ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ ଉପସ୍ଥାପନା କଲେ ଗାୟତ୍ରୀ ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1460 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ବଣ୍ଡା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ମଙ୍ଗଳା ମାନ୍ଦ୍ରା ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ନବକିଶୋର ଭତ୍ରା।

କୋରାପୁଟ ଜିଲ୍ଲାର ଖଇରପୁଟରୁ ପାହାଡ଼ ପରେ ପାହାଡ଼ ଡେଇଁ ଦୁର୍ଗମ ଘାଟି ରାସ୍ତାରେ 13 କିଲୋମିଟର ଗଲାପରେ ପଡ଼େ ମୁଦୁଲିପଡ଼ା ଗାଁ। ମୁଦୁଲିପଡ଼ା ଭଳି ଦାନ୍ତିପଡ଼ା ଓ ଆହୁରି ଅନେକ ଗାଁ ଏହି ବଣ୍ଡା ପର୍ବତମାଳାର ରୁକ୍ଷ ଟାଙ୍ଗରା ଦେହରେ ବିକ୍ଷିପ୍ତ ଭାବରେ ଅବସ୍ଥିତ। ଏହି ବୈଚିତ୍ର୍ୟମୟ ପ୍ରକୃତି କୂଳରେ ଲାଳିତ ପାଳିତ ବଣ୍ଡା ସମ୍ପ୍ରଦାୟ। ବଣ୍ଡାମାନଙ୍କର ଜୀବନ ସଙ୍ଗୀତ ମୁଖର। ବର୍ଷର ବିଭିନ୍ନ ସମୟରେ ଏମାନେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ପାଳନ କରିଥାନ୍ତି।

ପୌଷ ମାସ ପରେ ଆସେ ମାଘ। ଏହି ସମୟରେ ଅମଳ କରି ଆଣିଥିବା ଧାନକୁ ମଳେଇଥାନ୍ତି। ଗୋଟିଏ ସ୍ଥାନରେ ଧାନକୁ ଗଦା କରି ତା ଉପରେ ମାଣ ଏବଂ ଢୋଲା ରଖାଯାଏ। ଗାଁର ନାୟକ ବୀରୁ ଅର୍ଥାତ୍ ପାଟଖଣ୍ଡା ଦେବତାଙ୍କୁ ନମସ୍କାର ଜଣାଇ ପୂଜା କାମ ସାରିଥାଏ। ସେହିଦିନ ରାତିରେ ଆଖପାଖ ଗାଁରୁ ବଣ୍ଡା ସ୍ତ୍ରୀ ଓ ପୁରୁଷମାନେ ସମବେତ ହୋଇ ନାଚ ଓ ଗୀତର ସୁଅ ଛୁଟେଇଥାନ୍ତି।

ଚୈତ୍ର ମାସରେ ବଣ୍ଡା ପୁରୁଷମାନେ ଧନୁସର, ଟାଙ୍ଗିଆ ଓ ଟାଙ୍ଗି ଧରି ଶିକାର କରିବାକୁ ଯାଇଥାନ୍ତି। ଏହି ସମୟରେ ସେମାନେ କୌଣସି ବିଲବାଡ଼ି କାମ କରନ୍ତି ନାହିଁ। ବଣ୍ଡା ପୁରୁଷମାନେ ଶିକାର କରି ଫେରିଲା ବେଳେ ଏହି ଗୀତ ଗାଇଥାନ୍ତି।

0: ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଇଞ୍ଜୋଡ଼ି ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣିଲେ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କଲେ ମଙ୍ଗଳା ମାନ୍ଦ୍ରା ଏବଂ ସାଥୀ, କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ନବକିଶୋର ଭତ୍ରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ବର୍ତ୍ତମାନ ସମୟ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका निधिः झाः। अथ वार्ताः। राष्ट्रपतिपदासीना द्रौपदी मुर्मू ह्यः राष्ट्रपतिभवने आयोजिते नागरिक अलंकरण समारोहे 66 प्रमुखाग्रगण्य विभूतिभ्यः पद्म पुरस्कारान् प्रादात्। एतेषु द्वाभ्यां विभूतिभ्यां पद्म विभूषणम्, षड्भ्यः पद्म भूषणम्, सहैव 58 विभूतिभ्यः पद्मश्रीः प्रदत्ताः। कलाक्षेत्रे विशिष्ट योगदानार्थं सुप्रसिद्धः चलच्चित्र अभिनेता धर्मेन्द्र सिंह देओल महोदयः मृत्योपरान्तं पद्मविभूषण सम्मानेन अलंकृतः। अभिनेतुः भार्या हेमा मालिनी एतं पुरस्कारं स्वीकृतवती। प्रख्यातः भारतीय सारंगी वादकः डॉ एन राजम् अपि पद्मविभूषण सम्मानेन सुपूजितः। अस्मिन् अलंकरण समारोहे

0: କନ୍ଥବାସର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିବେ ଦିନ 12:30। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଶିଳ୍ପୀମାନେ ହେଲେ ସୁମନ ରାୟ, ଆର୍ପି ଶୁକ୍ଲା ଏବଂ ଶିଲା ନିଗମ। ହିନ୍ଦୀ ସୁଗମ ସଂଗୀତ ଶୁଣିବେ ଦିନ 1:05। ଘର ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର ସୁଖୀ ଦମ୍ପତି ଡକ୍ଟର ବିଶ୍ୱନାଥ ସାହୁ ଏବଂ ବିଶ୍ୱାସନା ଭୂୟାଙ୍କ ସହ। ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ସମ୍ପାଦକୀୟରେ ଶୁଣିବେ ପଲିଥିନ୍ର ଅପକାରିତା ସମ୍ପର୍କରେ, ପରେ ରହିଛି ସାଧାରଣ ଜ୍ଞାନ ଉପରେ ଜଣା ଅଜଣା କାର୍ଯ୍ୟକ୍ରମ। ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଦୟ ଭାରତ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ଜାଣିବେ ରିଲେକର ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 8:10। ଏଥିରେ ସ୍ୱଚ୍ଛତାର ମହତ୍ୱ ଓ ସମାଜରେ ଏହାର ପ୍ରଭାବ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ଛାୟାପଥ କାର୍ଯ୍ୟକ୍ରମ ଶୁଣିବେ ରାତି 9:30। ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ତାରିଖରେ ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟ

0: ସରକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10 ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବାବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ୍ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି ସକାଳ 7:00 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଜଣ ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6-ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍କାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ଭଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ବୁଧବାର ପରିବର୍ତ୍ତେ 28 ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କୁ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200 ଅଧିକ ପ୍ରଶିକ୍ଷାର୍ଥୀ 12 ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରୀତାଞ୍ଜଳି ପ୍ରଧାନ।
2: ଜୀବନଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶୀ। ଆମ ଖାଦ୍ୟ ପଦାର୍ଥ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶୀ ନଥାଏ। ବଜାରରେ ମିଳୁଥିବା ଫାଷ୍ଟଫୁଡ୍ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣା ନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600-2000 କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକ

0: ହୋଇଥାଏ। ଆମ ଖାଦ୍ୟ ପଦାର୍ଥକୁ 6 ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି, ଯଥା କାର୍ବୋହାଇଡ୍ରେଟ, ବସା, ଖଣିଜ, ପ୍ରୋଟିନ, ଭିଟାମିନ ଓ ପାଣି। ଏହି ପୋଷକ ତତ୍ତ୍ୱକୁ ଆହୁରି ମଧ୍ୟ ବର୍ଗୀକୃତ କରାଯାଇପାରେ, ଯଥା କାର୍ବୋହାଇଡ୍ରେଟ, ପ୍ରୋଟିନ, ବସା ଓ ପାଣି ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପର ହୋଇଥିବା ବେଳେ ଭିଟାମିନ ଓ ଖଣିଜ ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପର। ମାଇକ୍ରୋନ୍ୟୁଟ୍ରିସନ ସରଞ୍ଚନାତ୍ମକ ସାମଗ୍ରୀ ଯଥା ଏମିନୋ ଏସିଡ୍ରୁ ପ୍ରୋଟିନ ପର୍ଯ୍ୟନ୍ତ ନିର୍ମାଣ କରିଥାଏ ଓ ଲିପିଡ୍ରୁ କୋଷିକା ଝିଲ୍ଲି ଏବଂ କିଛି ଅଣୁର ନିର୍ମାଣ କରିଥାଏ ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଏହାକୁ କ୍ୟାଲୋରି ଦ୍ୱାରା ମପାଯାଇଥାଏ। 1 ଗ୍ରାମ କାର୍ବୋହାଇଡ୍ରେଟ ଓ ପ୍ରୋଟିନ୍ରୁ ପ୍ରାୟ 5 କ୍ୟାଲୋରି ଶକ୍ତି ମିଳିଥିବା ବେଳେ ପ୍ରତି 1 ଗ୍ରାମ ବସାରୁ 9 କ୍ୟାଲୋରି ଶକ୍ତି ମିଳିଥାଏ। ଖାଦ୍ୟର ଆଉ ଏକ ବିଭାଗ ମଧ୍ୟ ରହିଛି, ତାହା ଫାଇବର। ଶରୀରରେ ଯାନ୍ତ୍ରିକ ଓ ରାସାୟନିକ ପ୍ରକ୍ରିୟା ପାଇଁ ଏହା ଆବଶ୍ୟକ ହୋଇଥାଏ। ଅଧିକାଂଶ ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ରୂପରେ ଅନ୍ୟ ପଦାର୍ଥ ଓ କିଛି ପୋଷକ ବର୍ଗର ମଧ୍ୟ ମିଶ୍ରଣ ହୋଇଥାଏ। କିଛି ଲୋକଙ୍କୁ ଖାଦ୍ୟଭାବ ଜନିତ ରୋଗ ଦେଖାଯାଉଥିବା ବେଳେ କିଛି ଲୋକଙ୍କର ମୋଟାପା ଆଦି ରୋଗ ମଧ୍ୟ ଦେଖାଯାଇଥାଏ। ଜଣେ ବୟସ୍କ ବ୍ୟକ୍ତି ପାଇଁ ପୁଷ୍ଟିକର ଖାଦ୍ୟ ହିସାବରେ ସାଧାରଣ ଦୈନିକ 2,875 କିଲୋକ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ସେଥିରୁ ପ୍ରୋଟିନ 60 ଗ୍ରାମ, କ୍ୟାଲସିୟମ 400 ଗ୍ରାମ, ଆଇରନ 25 ମିଲିଗ୍ରାମ, ଭିଟାମିନ୍ ଏ 600 ମିଲିଗ୍ରାମ, ଥାୟାମିନ୍ର ଆବଶ୍ୟକତା ରହିଛି 1.2 ମିଲିଗ୍ରାମ, ରାଇବୋଫ୍ଲାଭିନ୍ 100 ମିଲିଗ୍ରାମ, ନିଆସିନ୍ 16 ମିଲିଗ୍ରାମ, ଆସ୍କର୍ବିକ ଏସିଡ୍ ବା ଭିଟାମିନ୍ ସିର ଆବଶ୍ୟକତା ରହିଛି 40 ମିଲିଗ୍ରାମ ଏବଂ ଫଲିକ ଏସିଡ୍ର ଆବଶ୍ୟକତା ରହିଛି 100 ମିଲିଗ୍ରାମ। ଭିଟାମିନ୍ B12ର ଆବଶ୍ୟକତା ରହିଛି 1 ମିଲିଗ୍ରାମ। ପୁଷ୍ଟିକର ଭୋଜନ ଆମେ କାହାକୁ କହିବା? ଯେଉଁ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇପାରୁଥିବ ସେଭଳି ଖାଦ୍ୟ ଖାଇବା ଆମେ ଉଚିତ। ଭୋଜନରେ କଞ୍ଚା ପରିବାକୁ ସାଲାଦ ଆକାରରେ ନିଶ୍ଚୟ ଖାଇବା ଦରକାର। ରନ୍ଧା ଖାଦ୍ୟରେ ମଧ୍ୟ ସବୁଜ ପନିପରିବା ରହିବା ଦରକାର। ଏଥିରୁ ଭିଟାମିନ, ଖଣିଜ, ଲବଣ ଅଧିକ ପରିମାଣରେ ପାଇପାରିବେ ଏବଂ ଅଧିକ ପନିପରିବା ଖାଇବା ଦ୍ୱାରା ଆମର ଫାଇବର ଜିନିଷ ମଧ୍ୟ ଆମେ ପାଇପାରିବା। ଗାଜର, ବିଟ, ପିଆଜ, ଅଦା, ବନ୍ଧାକୋବି, କାକୁଡ଼ି, ଧନିଆ ପତ୍ର ଏବଂ ପାଳଙ୍ଗ ଶାଗ, ମୂଳା ଆଦିରୁ କଞ୍ଚା ଖିଆଯାଇପାରିବ ଏବଂ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଦେଇଥାଏ। ସବୁବେଳେ ତାଜା ପନିପରିବା ଖାଇବା ଉଚିତ। ପରିବା ମଧ୍ୟରେ ସବୁଜ ପରିବାର ଅଧିକ ବ୍ୟବହାର କରିବା ଦରକାର। ଋତୁ ଅନୁସାରେ ମଧ୍ୟ ପରିବା ବ୍ୟବହାର କରିବା ଉଚିତ, କାରଣ ଏହା ପ୍ରକୃତିର ଅନୁକୂଳ ଓ ପୁଷ୍ଟିକର ହୋଇଥାଏ। ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ। ବ୍ୟସ୍ତତା ମଧ୍ୟରେ ଭୋଜନ ନ କରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ। ଗୋଟିଏ ରୁଟି ତିଆରି କରିବାରେ 1 ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ। ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ। ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ। ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରୀତାଞ୍ଜଳି ପ୍ରଧାନ।

0: ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ, ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ। କ୍ୱାଡ୍ ସଦସ୍ୟ ଗୋଷ୍ଠୀ

ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ ପହିଲାରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ତାରିଖରୁ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି। ଭାରତ ଆମେରିକା ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି। ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି। ସ୍ୱାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି। ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମ୍ଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବତ୍ଲୋଜି ପରିଦର୍ଶନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ୟାଙ୍ଗଟକ୍ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେର୍ରେ ପହଞ୍ଚିଛନ୍ତି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179ତମ ବାଟାଲିୟନ୍ର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକ୍ଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେର୍ରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍କାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ତାରିଖରେ ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ। ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆମେରିକା ସେନା ପକ୍ଷରୁ ଇରାନ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି ଏହି ଡଙ୍ଗାଗୁଡ଼ିକ ଇରାନ୍ର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ୍ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ୍ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଇରାନ୍ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ୍ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ୍ ଅନୁରୋଧ

0: କରିଛନ୍ତି। ଇସ୍ରାଏଲ ଏବଂ କେତେକ ଆରବ ଓ ମୁସଲିମ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020ରେ ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ୍ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ ପାଞ୍ଚଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମକୁ ଆଜିଠାରୁ 3-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ମହ୍ଲାର। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ମହ୍ଲାର।

0: ସୁପ୍ରଭାତ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀର ମହ୍ଲାର କାର୍ଯ୍ୟକ୍ରମକୁ ଆପଣ ସମସ୍ତଙ୍କୁ ସ୍ୱାଗତ।
1: ଆଜିର ମହ୍ଲାର କାର୍ଯ୍ୟକ୍ରମରେ ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗକୁ ନେଇ ଆମେ ଆପଣଙ୍କ ସହ ରହିବୁ। ମୁଁ ରଞ୍ଜନ
0: ଆଉ ମୁଁ ସଂଯୁକ୍ତା। ନମସ୍କାର।

0: ଗାଁରେ ପାଠ ପଢା ସାରି ଚାକିରି ପାଇଁ ସହରକୁ ଯାଇଥାନ୍ତି।
1: ତଥାପି ସହରରେ ରହି ପିଲାଦିନର ସେହି ପ୍ରିୟର ଗ୍ରାମପଥକୁ ମନେ ପକାଇ ଅତୀତକୁ ଝୁରୁଥାନ୍ତି।

0: ଗାଁର ଶାନ୍ତ ପରିବେଶ, ଗାଁର ମେଲଣ, ଗାଁର ରଜଦୋଳି ଆଉ ଗାଁର ସଭ୍ୟତା ସଂସ୍କୃତି ସତରେ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥାଏ।
1: ତେବେ ଆଉ ଡେରି କାହିଁକି, ଚାଲନ୍ତୁ ନା ଆଜି ସେମିତି ଏକ ଗାଁକୁ ବୁଲିଯିବା ଯେଉଁଠି ଆମେ ଶାନ୍ତି ହିଁ ଶାନ୍ତି ପାଇବା।

0: ରାୟଗଡ଼ା ଜିଲ୍ଲାରେ ରହିଛି ଏକ ଆଦର୍ଶ ଗାଁ ଚାନ୍ଦିଲି।
1: ଏହି ଗାଁଟି ହେଉଛି ଏକ ଆଦର୍ଶ ଏବଂ ଶିକ୍ଷିତ ଗାଁ,
0: ଯେଉଁଠି ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପରସ୍ପର ମିଳିମିଶି ଗାଁରେ ରହିଥାନ୍ତି।
1: ତେବେ ଏହି ଗାଁର ସଂସ୍କାର, ସଭ୍ୟତା, ଆଦର୍ଶ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ଏବଂ ଚାଷବାସ ସମ୍ପର୍କରେ ଗାଁର ଜଣେ ସଚେତନ ନାଗରିକ ରାମଚନ୍ଦ୍ର ଜାନି କ'ଣ କୁହନ୍ତି, ଆସନ୍ତୁ ଶୁଣିବା।
2: ମୋ ନାଁ ରାମଚନ୍ଦ୍ର ଜାନି, ଆଜ୍ଞା। ମୁଁ ଏଠି 20 ବର୍ଷ ହେଲା ରହିଛି। ଆମର ଏଠି ଗାଁର ରାୟଗଡ଼ାରୁ 10 କିଲୋମିଟର ଅଛି ଆମର ଚାମିଲି ପଞ୍ଚାୟତ। ଏଠି ଗାଁ ଚାମିଲି, ଚାମିଲି ପଞ୍ଚାୟତ। ଏ ଗାଁରେ ସବୁ ପଞ୍ଚାୟତ ଇଏରେ ଦେଖି ସବୁ ଭଲ ଅଛି, ରାସ୍ତା ମଧ୍ୟ ଭଲ ଅଛି, ସଫା ସୁତୁରା ଚାଲିଛି ଆଉ, ରୋଡ ସଫା ହଉଛି, ସବୁ ହଉଛି। ପର୍ବ ଅଛି ସାର୍, ଆମର ଦଶହରା ବଡ ପର୍ବ ହଉଛି ଦଶହରାର। ତାପରେ ମାଙ୍କ ଇଏ ଅଛି, ଗାଁ ମାଙ୍କର ପର୍ବ ହଉଛି, ସେଇଟା ମଧ୍ୟ ବଡ ପର୍ବ ହବ ସାର୍। ଆମର ଦଶହରା ଆଗରୁ ସେ ପର୍ବଟା ହଉଛି, ତାପରେ ଦଶହରା ହୁଏ ସାର୍। ସେ ସବୁଆଡ଼ରୁ ଆସନ୍ତି ପର୍ବରେ, ସବୁଆଡ଼ରୁ ଆସିଥାନ୍ତି, ବଡ ଯାତ୍ରା ହୁଏ। ଏଠି କପା ଚାଷ ମୁଖ୍ୟତଃ, କପା ଚାଷ ବେଶୀ କମ ପାଣିରେ ହୁଏ। ଏଇଟା ପାହାଡ଼ ଏରିଆ ତ, ପାହାଡ଼ ଏରିଆରେ ପାଣି ନଥିବାର, ପାଣି ପଡ଼ିଲା ମାନେ ଗଡି ଯାଉଥିବାର, ସେମିତି ଇଏରେ ଚାଷ ଭଲ ହୁଏ। ଶିକ୍ଷା ମଧ୍ୟ ପୁରା ଭଲ ଅଛି, ସ୍କୁଲ ଅଛି ଆମର, ଇଏ ପ୍ରାଇଭେଟ ସ୍କୁଲ ଅଛି ପାଖରେ ଏକା, ଗଭର୍ଣ୍ଣମେଣ୍ଟ ସ୍କୁଲ ଦୁଇଟା ପାଖେପାଖ ଏକା ଅଛି, ଆଉ ପ୍ରାଇଭେଟ ସ୍କୁଲ ଯାକ 3-4 ଖଣ୍ଡେ ପାଖରେ ଏକା ଅଛି, ଆଉ ବେଶୀ ଦୂର ଯିବାକୁ ନାହିଁ।

ମେଡିକାଲ ମଧ୍ୟ ପାଖେ ଆଗ ଅଛି, ମେଡିକାଲ ଦୁଇଟା ଅଛି। ଇଏ ହେଲେ ରାୟଗଡ଼ା ମାନେ ସେ ଇଏ ସିରିୟସ ହେଲେ ରାୟଗଡ଼ା ପଳ ପାଖ ଆଗା, ଆଉ ଇଆଡ଼େ ଆଉ ଗୋଟେ ଅଛି ଆମର ଆହୁରି ପାଖେ ବେଲେ ଆଉ 5 କିଲୋମିଟର ଗଲେ ସିଆଡ଼େ ମଧ୍ୟ ମେଡିକାଲ ପାଖ ଆଗା। ମେଡିକାଲ ଆଉ କିଛି ଇଏ ନାହିଁ, ପାଖେ ପାଖେ ଆଗା। ଗାଁରେ ଆଶା ମାନଙ୍କର ସବୁ ତାଙ୍କେ ସବୁ ଏନି ଟାଇମ୍ ଆସନ୍ତି, ଘର ଘର ବୁଲନ୍ତି, ଟାଇମ୍ ଧରିକିରି ତାଙ୍କର ଏବେ କଣ ହେଇଛି କଣ ନାହିଁ ଏସବୁ ପଚାରନ୍ତି, ଆଉ କଣ ଜ୍ୱର ଫର ହେଇଥିଲେ ମଧ୍ୟ ତାଙ୍କେ ଟେଷ୍ଟ କରନ୍ତି, କଣ ହେଇଥିଲେ ମଧ୍ୟ ଟେଷ୍ଟ କରନ୍ତି, ଔଷଧ ଦେଇକିରି ଯାଆନ୍ତି। ଅଙ୍ଗନବାଡି ଦିଦି ମାନେ ମଧ୍ୟ ଇଏ ବୁଲନ୍ତି, ତାଙ୍କର କାମ ମଧ୍ୟ କେମିତି ଇଏ କରୁଛନ୍ତି, ପଢାପଢି କରୁଛନ୍ତି, ସବୁ ଏମାନେ ସବୁ ଇଏ କରୁଛନ୍ତି, କିଶୋରୀ ବାବାଳିକା ମାନଙ୍କର ସବୁ ତାଙ୍କେ ଇଏ କରନ୍ତି, ଦେଖନ୍ତି, ସବୁ ବୁଲନ୍ତି। ଗାଁର ସବୁ କୋଉଠି କାହାର ଇଏ ଅଛନ୍ତି ଯାଉନାହାନ୍ତି, ତାଙ୍କମାନଙ୍କୁ ମଧ୍ୟ ଡାକିକିରି ନେଉଛନ୍ତି।

ପଞ୍ଚାୟତର ସୁବିଧା ଯାକ ତ ଭତ୍ତା ତ ପାଉଛନ୍ତି, ଆଉ ପଞ୍ଚାୟତରେ ଏକା ଦିଆ ହଉଛି ରେସନ ସବୁ। ଗାଁରେ ଆମର ପାମଣ ଅଛନ୍ତି, ସୁଣ୍ଡି ଅଛନ୍ତି, ତାପରେ କରଣ ମଧ୍ୟ ଅଛନ୍ତି, ତେଲୁଗୁ ଅଛନ୍ତି, ଆଉ ପାଖ ଇଏ ଏରିଆ ଭିତରେ ଗୋଟେ ଯେତେ ପେପର ମିଲ୍ ଅଛି, ପେପର ମିଲ୍ରେ କିଛି ଯୁବକ ଜବ୍ ମଧ୍ୟ ପାଉଛନ୍ତି, ତାହିଁରେ ଇଏ ଅଧା ସେ ପେପର ମିଲ୍ରେ କାମ କରିକରି ଘର ଚଳାଉଛନ୍ତି। ଏଠି ବ୍ୟବସାୟ ଯାକ ଅଛି, ପନିପରିବାର ମଧ୍ୟ ଇଏ ଅଛି ସବୁ। ମହିଳାମାନେ ତାଙ୍କର ସବୁ SHG ଗ୍ରୁପ ମାନେ ମା ମାନେ ମଧ୍ୟ ଇଏ କରୁଛନ୍ତି, ଲୋନ୍ ମଧ୍ୟ ପାଉଛନ୍ତି ସବୁ। ବ୍ୟାଙ୍କ ପାଖ ବ୍ୟାଙ୍କ ମଧ୍ୟ ଲୋନ୍ ଦଉଛି, ତାଙ୍କ ମାନେ କିଏ ଝାଡୁ ମେସିନ୍ ଯାକ ଆଣୁଛନ୍ତି, ଝାଡୁ ଇଏ କରୁଛନ୍ତି, କିଏ ଖଲି ପତ୍ର ଇଏ ମେସିନ୍ ଓ SHG ଗ୍ରୁପ ଖଲି ପତ୍ର ପାଇଁ ବୋଲିକିନା ଖଲି ଇଏ କରୁଛନ୍ତି, ଖଲି ଯାକ ତିଆରି କରି ମେସିନ୍ ସବୁ ଯାକ ଆଣୁଛନ୍ତି ସେମିତି। ଆଉ ଏଠି ଶିକ୍ଷାଟା ଭଲ ଅଛି, ବହୁତ ଦୂରକୁ ଦୂରକୁ ଯିବାକୁ ପଡୁନାହିଁ, ପାଖ ସ୍କୁଲ କଲେଜ ସବୁ ପାଖ, ଘର ପାଖେ ରହିଲା ଭଳିଆ ଏଠି ବେଶୀ ନାହିଁ, ପଢୁଛନ୍ତି ଆଉ ପିଲାମାନେ ବେଶୀରେ ଚାକିରି ବାକିରି ଚାକିରିଟା ପାଉଛନ୍ତି। ଆଉ ଆମର ପେପର ମିଲ୍ରେ ମଧ୍ୟ ଅଧା ଚାକିରି କରୁ ଇଏ ହୋଇଯାଉଛନ୍ତି।

ଅସୁବିଧା ଟିକେ ଅସୁବିଧା ହେଇଗଲେ ସମସ୍ତେ ଆସିବେ, କିଏ ଆଉ ଇଏ ନାହିଁ, ସମସ୍ତେ ମିଳାମିଶି ହେଇକି ସମସ୍ତେ ଭାଇଚାରା ଇଏ ବେଶୀ ଇଏ ରହୁଛି। ମୁଁ ଏଠି ଜେକେ ପେପର ମିଲ୍ରେ ଜବ୍ କରୁଛି, ଏ ଗାଁରେ ରହିକିରି ଭଲ ଲାଗୁଛି। ଆଉ ସମସ୍ତେ ମିଳାମିଶି ହେଇଗଲେ ରହିଲେ ତ ଭାଇଚାରା ଇଏ ଗଲା ଭଳିଆ, ଆଉ ଓଡ଼ିଶା ଫଡ଼ିଶା ସବୁ ଗୋଟେ ହେଇକି ରହିଥିବାର ହବ। ଗାଁ କୁଆଡ଼େ ଗଲେ ମଧ୍ୟ ସମସ୍ତେ ଇଏ କରୁଥିବେ ଆଉ ଭଲ ଲାଗୁଛି। ଏଠି ଦର୍ଶନୀୟ ସ୍ଥାନ ମାନେ ଆମର ରାୟଗଡ଼ା ଏକା ମନ୍ଦିର, ମାଝେଗରି ମନ୍ଦିର ଯିବାକୁ ପଡ଼ିବ। ତାପରେ ଇଆଡ଼େ ମନ୍ଦିର ଯାକ ଟିକେ ଭଲ, ଆଉ ଟିକେ 10 କିଲୋମିଟର ଇଆଡ଼େ ଗଲେ

ଆମର ଲକ୍ଷ୍ମୀନାରାୟଣ ମନ୍ଦିର, ଯୁବକ ମାନେ ଖେଳାଖେଳି ମାନେ ଆମର ଏଠି ବ୍ୟାଡମିଣ୍ଟନ, ତାପରେ କ୍ରିକେଟ, ବର୍ତ୍ତମାନ କ୍ରିକେଟଟା ବେଶି ଇଏ କରୁଛନ୍ତି, କ୍ରିକେଟ ଏବେ ଟୁର୍ଣ୍ଣାମେଣ୍ଟ ମଧ୍ୟ ଏବେ ଖରାଖର ଇଏ ପ୍ରତିବର୍ଷ ହଉଥିବ, ତାହିଁରେ ମଧ୍ୟ ଇଏ କରୁଛନ୍ତି ପିଲାମାନେ, ଟୁର୍ଣ୍ଣାମେଣ୍ଟଟା ପ୍ରତିବର୍ଷ ଚାଲିଥିବ। ହଁ, ଏଇଠି ଗୀତ ଡ୍ୟାନ୍ସ ଏଇଟା ଯାକ ସେ ଶିଖିବା ପାଇଁ ସ୍କୁଲ ଯାକ ଅଛି, ତାହିଁ ସେଟା ମଧ୍ୟ ପିଲାମାନଙ୍କ ପାଇଁ ବହୁତ ଇଏ ହଉଛି, ମାନେ ପିଲାମାନେ ଯେ ସବୁ ସମସ୍ତେ ଇଏରେ ରହିବେ, ଆଉ ସେଟା ମଧ୍ୟ ଚାଲିବ, ଆମର ଭାଗ ନେବାକୁ ପଡିବ, ଆମର ଗୀତରେ ଡ୍ୟାନ୍ସରେ, ତାପରେ ମ୍ୟୁଜିକ, ଏଇଟା ଯାକ ସବୁ ବର୍ଷକୁ ଥରେ ହଉଥିବ। ଇଆଡ଼େ ଇଏ ଖାଲି ମାଙ୍କ ଇଏଟାଟା ବେଶୀରେ ପାଳନ ହୁଏ, ସେଟା ଇଏ ପର୍ବଟା ସେତେ ନାହିଁ, ଆମର ମାଙ୍କଟା ଏକା ବେଶୀ, ଆଉ ଦଶହରାଟା ତାହିଁରେ ଏକା ଭାଇଚାରାଟା ବେଶୀ ହଉଛି। ଗାଁଟା ଆଜ୍ଞା ଏଠି ସମସ୍ତେ ଯିଏ ଯେକୌଣସି କରନ୍ତୁ, କିନ୍ତୁ ଗୋଟେ ଶିକ୍ଷାର ଇଏ ଗୋଟେ ରହିଯାଇଛି, ଶିକ୍ଷା ଦେବା ପାଇଁ ବୋଲିକିନା ସମସ୍ତେ ଇଏ କରିବେ, ଜଣକୁ ଭଲ ରାସ୍ତା ଆଣିବା ପାଇଁ ବୋଲି ତାଙ୍କୁ ଇଏ କରୁଛି, ଆଉ କୋଉଟା ନାହିଁ, ସେ ଗୋଟେ କହୁଛି ସିଆଡ଼େ ଯାଉଛି ବୋଲେ ତାଙ୍କୁ ବୁଝେଇବେ, ଏରା ଇଏ କାମ କର ନା, ସେ କାମ କର, ଇଆଡ଼େ ଇଏ କର, ମାନେ ଶିକ୍ଷାଟା ଦେଉଛନ୍ତି ସମସ୍ତେ ଭଲରେ ରହିବା ପାଇଁ ବୋଲିକିରି, ସମସ୍ତେ ବଡ ମାନଙ୍କୁ ଇଏ ବୋଲି ତ ଦେଉଛନ୍ତି, ବଡ ମାନଙ୍କୁ ସମ୍ମାନ, ମାନେ ଆଜିକାଲି ତ ସେତେ ପିଲାମାନେ ଇଏ କରୁନାହାନ୍ତି, କିନ୍ତୁ ଯାହା ଯେତିକି ବୟସ୍କ ଲୋକ ଅଛନ୍ତି ତାମାନେ ତାଙ୍କୁ ସମ୍ମାନ ଦେଉଛନ୍ତି, ଆଉ ପାଖାପାଖି ବଣଭୋଜି ଏଇଟା ଯାକ ସେଇ 10 କିଲୋମିଟର ଭିତରେ ଏକା ସବୁ ଯାକ ରହିଯାଇଛି, ଏଇ ଜାଗାରେ ବୋଲେ କିଛି ବଣଭୋଜି ପାଇଁ ବୋଲିକିରି ସ୍ଥାନ ନାହିଁ କି କିଛି ନାହିଁ, କିନ୍ତୁ 10 କିଲୋମିଟର ଆଗକୁ ଗଲେ ସବୁଯାକ ବଣଭୋଜି ପାଇଁ ବୋଲିକିନା ଇଏ କରିବା ପାଇଁ ତାଙ୍କର ଗୋଟେ ସବୁଯାକ ଇଏ ଯାକ ସ୍ଥାନ ଯାକ ଅଛି।

0: ରାୟଗଡ଼ା ଜିଲ୍ଲାରେ ରହିଥିବା ଚାନ୍ଦିଲି ପଞ୍ଚାୟତର ଚାନ୍ଦିଲି ଗ୍ରାମ ବିଷୟରେ ବହୁତ କଥା ଜାଣିପାରିଲି।
1: ଗାଁ ସମ୍ପର୍କରେ ରାମଚନ୍ଦ୍ର ଜାନି ବହୁତ କଥା କହିଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ।

0: ଅଭିଭକ୍ତ କୋରାପୁଟ ଜିଲ୍ଲା ହେଉଛି ପ୍ରକୃତିର ଗନ୍ତାଘର।
1: ପରିବେଶରେ ମିଳୁଥିବା ଜିନିଷକୁ ନେଇ ନିଜ କାମ ନିଜେ କରି ସେଥିରେ ଯେଉଁ ସୁଖ ମିଳିଥାଏ ତାହା କଳ୍ପନା କରି ହୁଏନି।
0: ଏଠାରେ ମିଳୁଥିବା ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଆମ ଅଞ୍ଚଳର ଭାଇ ଭଉଣୀମାନେ ଆତ୍ମନିର୍ଭରଶୀଳ ହୋଇ ଅର୍ଥ ରୋଜଗାର କରି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି।
1: ସେହିଭଳି ପ୍ରକୃତିରୁ ମିଳୁଥିବା ବାଉଁଶ ଗଛରୁ ଜଣେ କାରିଗର କଣ ସବୁ ଜିନିଷ ପ୍ରସ୍ତୁତ କରିପାରୁଛନ୍ତି, ସେସବୁର ଚାହିଦା କଣ ରହିଛି ଏବଂ କେଉଁ ପ୍ରଣାଳୀରେ ନୂତନ ଦ୍ରବ୍ୟ ସବୁ ତିଆରି କରିପାରୁଛନ୍ତି ଜଣେ ବାଉଁଶ ଶିଳ୍ପ କାରିଗର ଅସିତ କୁମାର ରଥଙ୍କ ଠାରୁ ଜାଣିବା।
2: ମୁଁ ଅସିତ କୁମାର ରଥ, ମୁଁ ଆଜିକୁ 25 ବର୍ଷ ହେଇଯିବ ଏଇ ବେମ୍ବୋ ସେକ୍ଟରରେ କାମ କରୁଛି। ତ ଆମେ ପ୍ରଥମେ ଛୋଟ ଛୋଟ ଜିନିଷ ଘରୋଇ ଡେକୋରମ ପାଇଁ କରୁଥିଲୁ, କିନ୍ତୁ ବର୍ତ୍ତମାନ ତ ଆକୁ ଟିକେ ଆମେ ଆହୁରି ବଢେଇ ଦେଲୁ କାମକୁ। ବର୍ତ୍ତମାନ ପ୍ରାୟ ଓଡ଼ିଶାର ବହୁତ ଜାଗାରେ ଆମେ କାମ ଚଲେଇଛୁ ଏବଂ ପ୍ରମୁଖ ସହର ମାନଙ୍କରେ ବି ଏହାର ବ୍ୟବସାୟ କରିବା ବ୍ୟବସ୍ଥା ବି କରୁଛୁ ଏବଂ ସମ୍ପୂର୍ଣ୍ଣ ରୂପରେ ହୋମ ଡେକର ଉପରେ ହିଁ ଏହାର ପ୍ରଡକ୍ଟ ଆମେ ତିଆରି କରୁଛୁ। ଆମର ପ୍ରଡକ୍ଟ ତିଆରି କରୁଛି ମ୍ୟାଡମ, ଏଇଥିରେ ଆମେ ଫାର୍ଷ୍ଟ ପ୍ରାୟୋରିଟି ଦଉଛୁ ଯେ ୱେଷ୍ଟ ଅଫ ବେମ୍ବୋ, ବେମ୍ବର ଯୋଉ ମୂଳ ହେଇଗଲା, ତାର ଚେର ହେଇଗଲା ବା ବହୁତ ଗଛରେ ବଙ୍କା ବାଉଁଶ ଥାଏ, ତାର କଲେକ୍ସନ ଆମେ କରଉଛୁ। ମାନେ ନେଚରକୁ ନଷ୍ଟ ନ ହେଲା ଭଳିଆ ତ ଆମେ ସେଗୁଡ଼ାକ ରୁଟ୍ ସବୁ କଲେକ୍ଟ କରଉଛୁ ଏବଂ ସେ କଲେକ୍ଟ କରିବା ପାଇଁ ଆମେ ବିଭିନ୍ନ ଜାଗାରେ ବିଭିନ୍ନ ଏସ୍ଏଚ୍ଜି ଗ୍ରୁପ ମାନଙ୍କୁ ବି ଏନଗେଜ୍ କରିଛୁ, ତାଙ୍କୁ ବି ଟ୍ରେନ୍ ଅପ୍ କରୁଛୁ ଏବଂ ସେମାନେ ଯେତେବେଳେ କଲେକ୍ଟ କରିକି ଆଣୁଛନ୍ତି ତାପରେ ଆମେ ତାକୁ ପ୍ରୋସେସିଂ କରୁଛୁ। ମାନେ ପ୍ରଥମେ ତ ଆମେ ଯେତେବେଳେ ବାଉଁଶ କଲେକ୍ସନ ହେଇକି ଆସେ ତାକୁ ପ୍ରଥମେ ବର୍ଷେ 2 ବର୍ଷ ପାଇଁ ଆମେ ସେମିତି ଡ୍ରାଏ ହେବା ପାଇଁ ଛାଡି ଦଉଛୁ ଏବଂ ତାପରେ ତା ଉପରେ ଫିନିସିଂ କାମ କରୁଛୁ। ଏବଂ ଆମର ବହୁତ ପ୍ରାୟୋରିଟି ହଉଛି ଆପଣଙ୍କର ଲ୍ୟାମ୍ପସ ଉପରେ, ବିଭିନ୍ନ ୱାଲ୍ ହେଙ୍ଗିଙ୍ଗସ୍ ଲ୍ୟାମ୍ପସ, ଷ୍ଟାଣ୍ଡିଂ ଲ୍ୟାମ୍ପସ, ଆପଣଙ୍କର ସୋଫା କର୍ଣ୍ଣର, ଏସବୁ ଜିନିଷ ଉପରେ ଆମର ପ୍ରାୟୋରିଟି ରହୁଛି। ଏଥିରେ ତ ଆମର ପ୍ରାୟ ମ୍ୟାଡମ୍ ପାର୍ଟ ଟାଇମ୍ ୱାର୍କର ସବୁ ରହୁଛନ୍ତି, ତ ଏଥିରେ ଆମେ ପାଖାପାଖି 100-150 ଜଣଙ୍କ ସହିତ ମିଶିକି କାମ କରୁଛୁ। ଏ ବର୍ଷ ଯାକ କଲେକ୍ସନ ହଉଛି ମ୍ୟାଡମ, ଯେମିତିକି ଏବେ ଆମେ ନବରଙ୍ଗପୁରରେ ବାଇପାସ୍ ରୋଡ୍ ଚାଲୁଥିଲା, ସେଠି ଗୁଡ଼ାଏ ବାଉଁଶକୁ ସେମାନେ କଟିଂ କରିକି ଫିଙ୍ଗି ଦେଇଥିଲେ ଯେତେବେଳେ ରାସ୍ତା କାମ ହଉଥିଲା, ତ ଏବେ ଆମେ ସେଗୁଡ଼ାକ କଲେକ୍ଟ କରୁଛୁ, ତାକୁ ଆଣିକି ମାଟିରୁ କାଢିକି ଆଣିକି ୱାଶ କରିକି ସେଗୁଡ଼ାକ ସବୁ ବର୍ତ୍ତମାନ ଆମେ ପ୍ରୋସେସିଂ କରୁଛୁ। ସେମିତି ଆମେ ବହୁତ ଜାଗାରେ ଦେଖୁ ଯେଉଁଠିକି ମୂଳକୁ ମୂଳ କାଟିକି ଫିଙ୍ଗି ଦିଅନ୍ତି, ଲୋକମାନେ ତାକୁ ୟୁଜ୍ କରନ୍ତିନି, ସେ ମାଟିରେ ରହିକି ନଷ୍ଟ ବି ହେଇଯାଏ ବହୁତ ଜାଗାରେ, କିଛି ୟୁଜ୍ କାହିଁକି ତାକୁ ମୂଳକୁ କିଏ ବାଉଁଶ ଲଗେଇ ବି ପାରନ୍ତିନି, ନିଆଁ ଲଗେଇ ବି ପାରନ୍ତିନି, ତ ଆମେ ସେଗୁଡ଼ାକ କଲେକ୍ଟ କରୁଛୁ। ତ ବର୍ତ୍ତମାନ ଆମର ନବରଙ୍ଗପୁର ଡିଷ୍ଟ୍ରିକ୍ଟରେ କଲେକ୍ସନ ଚାଲିଛି ବି ସେଗୁଡ଼ାକ ମ୍ୟାଡମ, ବର୍ଷ ଯାକ ହିଁ କାମ ଚାଲେ ଇଏ। ବର୍ତ୍ତମାନ ମ୍ୟାଡମ ଆମେ ଯେମିତିକି ନ୍ୟାସନାଲ ଲେଭୁଲରେ ବଡ଼ ବଡ଼ ଏକ୍ସପୋ ହଉଛି, ଯେମିତିକି ହେଜିଏଚ୍ ହଉଛି, ପ୍ରଗତି ମଇଦାନରେ ହଉଛି, ବେଙ୍ଗଲୋରରେ ହଉଛି, ତ ଆମେ ସେଗୁଡ଼ାକ ଉପରେ ହିଁ ଟ୍ରେସ୍ ଦଉଛୁ, କାହିଁକି ଆର ଯୋଉ କାମ ହଉଛି ଇଏ ଲୋକାଲ ମାର୍କେଟରେ ଲୋକଙ୍କର ମାନେ ସେତିକି ଚାହିଦା ନାହିଁ, କିନ୍ତୁ ବାହାର ମାର୍କେଟରେ ଆଉ ବହୁତ ଭଲ ମାର୍କେଟିଂ ଅଛି। ତ ଆଗକୁ ଆମେ ବଡ଼ ବଡ଼ ଗ୍ୟାଲେରୀ ମାନଙ୍କରେ ବି ଏକ୍ସିବିସନ କରିବ ବୋଲିକି ପ୍ଲାନିଂ କରିଛୁ। ବର୍ତ୍ତମାନ ଆମେ ବେଙ୍ଗଲୋରର ୟୁବି ସିଟିରେ ମଲ୍ରେ ବି ଆର ପ୍ଲାନିଂ ଚଲେଇଛୁ ମ୍ୟାଡମ।

ହଁ ମ୍ୟାଡ଼ାମ, ଆକୁ ଯଦି ମାନେ ସରକାରୀ ସ୍ତରରେ ଟିକେ ଆମକୁ ସହଯୋଗ ମିଳିକି ହେଇପାରନ୍ତା କାମ, ତ ମୁଁ ଭାବୁଛି ଯେମିତି ଗୁଜୁରାଟ ଭଳିଆ ଓଡ଼ିଶାରେ ବି ହ୍ୟାଣ୍ଡିକ୍ରାଫ୍ଟ ଜିନିଷ ବାହାରକୁ ବହୁତ ଯାଇପାରନ୍ତା, କିନ୍ତୁ ଓଡ଼ିଶାରେ ସେଭଳିଆ କିଏ କରୁନାହାନ୍ତି କି କରିବାକୁ ଚେଷ୍ଟା ବି କରୁନାହାନ୍ତି, ଯାହାଫଳରେ ଆମେ ବହୁତ ପଛରେ ରହିଯାଇଛୁ ମ୍ୟାଡ଼ାମ। ମାନେ ଆମ ପାଖରେ ଯୋଉ ର ମେଟେରିଆଲ୍ସ ଅଛି ଏବଂ ସବୁ ୱେଷ୍ଟ ହେଇଯାଉଛି, କାହିଁକି ନେଚର ବହୁତ କିଛି ଓଡ଼ିଶାକୁ ଦେଇଛି କିନ୍ତୁ ସବୁ ନଷ୍ଟ ହେଇଯାଉଛି, ଆମେ ତାକୁ କରିପାରୁନୁ। ନହେଲେ ବର୍ତ୍ତମାନ ମାର୍କେଟରେ ଯେମିତି ହେଇଛି, ଆମେ ଏଥିରେ ଏବେ ବର୍ତ୍ତମାନ ଇପୋକ୍ସି ୟୁଜ୍ କରି

ମ୍ୟାଡାମ ମୁଁ ଯେତେବେଳେ 96ରେ ମ୍ୟାଡାମ ମୁଁ ସିଜନ କାର୍ଡ କରୁଥିଲି, ସେତେବେଳେ ଅନଲାଇନ ନଥିଲା, ଗ୍ରିଟିଂ ସବୁ ବିକ୍ରି ହଉଥିଲା। ତ ସେତେବେଳେ ମୁଁ ପାଖାପାଖି ଓରମାସକୁ, କଳାହାଣ୍ଡି ଓରମାସକୁ ପାଖାପାଖି 25-26 ହଜାର ଟଙ୍କାର ଗ୍ରିଟିଂ ସେଲ୍ କରିଥିଲି। ତ ସେତେବେଳେ ମୁଁ ଜାଣିଥିଲି ଯେ ହଁ, ଏଇ ଗୋଟେ ଜିନିଷ ହ୍ୟାଣ୍ଡିକ୍ରାଫ୍ଟ, ରେମ୍ବୋ କ୍ରାଫ୍ଟ ଅଛି, ଆକୁ ଆମେ ଆଗକୁ ବହୁତ ବଢ଼େଇ ପାରିବା। ତ ବହୁତ ଭଲ ମାର୍କେଟ ଅଛି ଏବଂ ବହୁତ ଏନଗେଜ ହେଇପାରିବେ ଏଥିରେ। ଆକ୍ଚୁଆଲି ଆମର ଟ୍ରାଇବାଲ୍ସ ଓମେନ୍ସ ବହୁତ ଏନଗେଜ ହେଇପାରିବେ ମ୍ୟାଡମ। ବର୍ତ୍ତମାନ ତ ଆମର ଗୋଟେ ରିସର୍ଚ୍ଚ ସେଣ୍ଟର ଆମେ ନବରଙ୍ଗପୁରରେ କରୁଛୁ ମ୍ୟାଡମ, ଏବଂ ବହୁତ ଶୀଘ୍ର ଆମର ଜୟପୁରରେ ବି ଶୋରୁମ୍ ଓପନ୍ ହେବ। 15-20 ଦିନ ଭିତରେ ବୋଧେ ଓପନିଂ ବି ହେଇଯିବ, କାହିଁକି ପ୍ରଥମେ ଆମେ ଇଣ୍ଡିଭିଜୁଆଲି କରିଥିଲୁ, ଏବେ ଏଇଟାକୁ ସବରି କ୍ରିଏସନ୍ ପ୍ରାଇଭେଟ ଲିମିଟେଡ୍ ବି କରିଦେଲୁଣି। ତ ଆଗକୁ ଆମେ ଚାହୁଁଛୁ ଆର କାମ ବି ଆଉ ଟିକେ ବଡ଼ ଆକାରରେ କରିବୁ, ଏବଂ କମସେ କମ୍ ପ୍ରତି ବ୍ଲକରେ କିଛି ଲେଡିଜକୁ ଏଥିରେ ଏନଗେଜ କରିବୁ। ଓଡ଼ିଶାର 314 ବ୍ଲକରେ ପହଞ୍ଚିବା ଆମର ଲକ୍ଷ୍ୟ ମ୍ୟାଡମ। ଏଇ ଜିନିଷରେ ସବୁଠୁ ବଡ଼ ଫ୍ୟାକ୍ଟର ହେଲା ମ୍ୟାଡମ ଇନଭେଷ୍ଟମେଣ୍ଟ ପାର୍ଟ ହଉଛି, ଭାବି ନିଅନ୍ତୁ ଜିରୋ, କାହିଁକି ଆମେ ନେଚରରୁ କଲେକ୍ସନ କରୁଛୁ, କିନ୍ତୁ ସେଲିଂ ପାର୍ଟଟା ହଉଛି ଟୁ ହାୟର, ମାନେ ବହୁତ ବେଶୀ। ମାନେ ଆମେ, ମୁଁ ଗୋଟେ ଉଦାହରଣ ଆପଣଙ୍କୁ ଦଉଛି, ଆମେ ଯେଉଁଥିରେ 1000 ଟଙ୍କା ଖର୍ଚ୍ଚ କରୁଛୁ ମ୍ୟାଡମ, ତାକୁ ଆମେ 50-60 ହଜାର ଟଙ୍କାରେ ବିକ୍ରି କରିପାରୁଛୁ, ମାନେ ଆର ପ୍ରଫିଟ ଅଫ୍ ରେସିଓ ସେଭଳିଆ ଅଛି। ଆଉ ଆକୁ ଟିକେ ଆହୁରି ଟିକେ ଅପ୍ ଟୁ ଡେଟ୍ କଲେ ଆହୁରି ବି ଗୁଡ଼ାଏ ଲୋକ ଗୁଡ଼ାଏ ଜିନିଷ ଏଥିରେ ପ୍ରଡକ୍ସନ ହେଇପାରିବ। ମୋ ଜୀବନର ପ୍ରଥମ ଏବଂ ଶେଷ ଲକ୍ଷ୍ୟ ହଉଛି ମୁଁ ଏଇ ବେମ୍ବୋ କ୍ରାଫ୍ଟ ଫିଲ୍ଡରେ କାମ କରିବି ଏବଂ ଇନୋଭେଟିଭ ପ୍ରଡକ୍ଟ କରିବି, ଏବଂ କିଛି ଲୋକ ଏଥିରେ ଏନଗେଜ ହୁଅନ୍ତୁ। ଗୁଡ଼ାଏ ଜିନିଷ ଓଡ଼ିଶାରେ ଅଛି, ସେଥିର କାମ ହେଇପାରୁ, କାହିଁକି ଆପଣ ଦେଖୁଥିବେ ଓଡ଼ିଶା ଗୋଟେ ଏମିତି ଜାଗା ହେଇଯାଇଛି ମ୍ୟାଡମ, ଏଠି ସବୁଆଡୁ ପ୍ରଡକ୍ଟ ଆସୁଛି ସିନା, ଏଠୁ ବାହାରକୁ ଯିବା ପ୍ରଡକ୍ଟ ବହୁତ କମ୍। ତ ମୋର ପ୍ରାଥମିକତା ଯେ ଓଡ଼ିଶାରେ ସମସ୍ତେ କିଛି ନା କିଛି କାମ କରିବେ ଏବଂ ଆମେ ଓଡ଼ିଶାରୁ ବାହାରକୁ ଜିନିଷ ପଠେଇବୁ ମ୍ୟାଡମ। ମୁଁ ସେ କଥା ଆପଣଙ୍କୁ କହିଲି, ଆମ ପାଖରେ ଯେତିକି ଅଛି ମ୍ୟାଡମ, ମାନେ କୋରାପୁଟରୁ ଧରିକି ନାରାୟଣପାଟନା ପର୍ଯ୍ୟନ୍ତ, ଏବଂ ଏପଟେ ଆପଣଙ୍କର ମାଲକାନଗିରି ପର୍ଯ୍ୟନ୍ତ, ମାନେ ଭଗବାନ ଏତେ ଆମକୁ ପ୍ରକୃତି ଦେଇଛି ଯେ ପ୍ରତ୍ୟେକ ଜିନିଷକୁ, ଛୋଟ ଛୋଟ ଜିନିଷ ଯୋଉଟାକି ବର୍ତ୍ତମାନ ଫିଙ୍ଗା ହେଇଯାଉଛି, ତ ଆମେ ସେଇଟାକୁ କଲେକ୍ଟ କରିକି ବହୁତ ଜିନିଷ ଆମେ ବନେଇ ପାରିବା ଏବଂ ମାର୍କେଟକୁ ଛାଡ଼ି ପାରିବା। କାହିଁକି ବର୍ତ୍ତମାନ ମାର୍କେଟ ପୁରା ଇକୋ ଫ୍ରେଣ୍ଡଲି ମ୍ୟାଡମ, ସମସ୍ତେ ଚାହୁଁଛନ୍ତି ଇକୋ ଫ୍ରେଣ୍ଡଲି ପ୍ରଡକ୍ଟ କିଣିବା ପାଇଁ, ଆଉ ତାର ସୁବିଧା ଆମ ପାଖରେ ଭରପୁର ମାତ୍ରାରେ ଅଛି। ଛୋଟ ଛୋଟ ଜିନିଷ ଅଛି, ବହୁତ ଜିନିଷ ସେଥିରେ ପ୍ରଡକ୍ସନ କରିହେବ ମ୍ୟାଡମ।

0: ତେବେ ଆଜି ତ ସମୟ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆମେ ଆପଣଙ୍କୁ ଏତିକି କହି ରଖୁଛୁ, ଆଜିର ଏହି ମନଭରା ଗାଁ କାହାଣୀ ଏବଂ ଶିକ୍ଷଣୀୟ ବିଶେଷ ପ୍ରସଙ୍ଗ ଆପଣଙ୍କୁ କେମିତି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ।
1: ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568।
0: ପୁଣି ଥରେ ମୋବାଇଲ ନମ୍ବରଟି କହି ରଖୁଛୁ 9438268568। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

ପ୍ରକୃତି ଆମକୁ ସବୁକିଛି ଦେଇଛି, ଟିକିଏ ସଜାଡ଼ି ଦେଇପାରିଲେ ମନ ଦେଇ ସବୁକିଛି ସୁନ୍ଦର ହୋଇଯିବ। ପ୍ରାକୃତିକ ଜିନିଷରେ ହସି ଉଠିବ ଆମ ଘର, ଆମ ରାଜ୍ୟ, ଆମ ଦେଶ। ପ୍ରଗତିର ଶୀର୍ଷ ସ୍ଥାନରେ ଆମେ ନିଶ୍ଚୟ ପହଞ୍ଚିପାରିବା, ଏ ବିଶ୍ୱାସ ରଖିଛନ୍ତି ଆମ ଅଞ୍ଚଳର ବାଉଁଶ ଶିଳ୍ପୀ ଅସିତ କୁମାର ରଥ। ବିଶେଷ ପ୍ରସଙ୍ଗରେ ଆଜିର ଏ ବିଶେଷ କଥା ସମସ୍ତଙ୍କ ମନକୁ ଛୁଇଁଥିବ ନିଶ୍ଚୟ। ଆଜି ପାଇଁ ମହ୍ଲାର ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1917 ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନଟ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନଟ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ନଚେତ ପ୍ରତ୍ୟେକ ଦିନ 1
5: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
4: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
6: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ରାଣୀ ମହାପାତ୍ର। ଶିଳ୍ପୀ ଗାଇଛନ୍ତି ଗୌର ହରିଦଳେଙ୍କର ରଜ।

0: ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସ୍ୱରଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ଗୌର ହରିଦଳେଇ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ପ୍ରଥମେ ଶିଳ୍ପୀ ହେଲେ ଉଦିତ ନାରାୟଣ। ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ କୁମାର ବାପି, ବିଜୟ ସୁତାରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ରଞ୍ଜନ କୁମାର।

କୁମାର ବାପି ଗାଇଥିବା ଗୀତଟି ସହିତ ଶେଷ କରୁଛୁ ଆଜିର ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:00। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଆ ଅବ୍ ଲୌଟ୍ ଚଲେ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ଆଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

0: ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ କୁମାର ସାନୁ ଏବଂ ଅଲଗା ୟାଜ୍ଞିକ। ଗୀତ ରଚନା କରିଥିଲେ ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦିମ ଶ୍ରବଣ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ସୂଚନା ବିରତି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଆଶିକ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦିନ ଶ୍ରବଣ।

ଆସିକି ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ପୂର୍ବାହ୍ନ 10:05, ଦିନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 9:30। ପ୍ରଚାର କରୁଛୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସ୍ମିତାରାଣୀ ଜେନା। ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକା।

ଜୀବନଟା ଏକ ସୁନ୍ଦର ଅନୁଭୂତି, କେବେ ପ୍ରତିକୂଳ କେବେ ପୁଣି ଅନୁକୂଳ ତାର ଗତି। ଜୀବନରେ ଆମେ ବଞ୍ଚିବା ପାଇଁ ଯେମିତି ଖାଇବାର ଆବଶ୍ୟକତା ରହିଛି, ସେମିତି ଆମ ମନକୁ ପ୍ରଫୁଲ୍ଲିତ କରିବା ପାଇଁ ଖୁସିର ଆବଶ୍ୟକତା ମଧ୍ୟ ରହିଛି। ଭଗବାନ ଆମ ସମସ୍ତଙ୍କୁ କିଛି ନା କିଛି କଳା ନିଶ୍ଚୟ ଦେଇଛନ୍ତି, ଯେଉଁ କଳାକୁ ନେଇ ଆମେ ସମାଜରେ ପରିଚିତ ମଧ୍ୟ ହୋଇଛେ। କିଛି ନିଜ କଳାକୁ ପ୍ରଦର୍ଶନ କରାଇ ପ୍ରଶଂସା ସାଉଣ୍ଟୁଛନ୍ତି, ତ ପୁଣି କିଛି ବଣମଲ୍ଲି ବଣରେ ଫୁଟି ବାସିଲା ପରି ନିଜ କଳାକୁ ନେଇ ଲୁଚି ରହିଛନ୍ତି। ତେବେ ଏସବୁ ଭିତରେ ଆମ ଆକାଶବାଣୀ ଜୟପୁର କଳାକୁ ଖୋଜିବାରେ ଜମା ବି ଅବହେଳା କରେ ନାହିଁ। ତେବେ ଚାଲନ୍ତୁ ନା ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆମେ ଶୁଣିବା ଗୋଟେ ସୁନ୍ଦର ଝିଅକୁ, ଯିଏ ନିଜ ମଡେଲିଂ ମଳରେ କୋରାପୁଟ ମାଟିର ନାଁକୁ ସାରା ଓଡ଼ିଶାରେ ପରିଚିତ କରାଇ।

0: ତେବେ ଚାଲନ୍ତୁ ଆଜି ବନମଲ୍ଲିକାରେ ଭେଟିବା ଜଣେ ସୁନ୍ଦର ମଡେଲ ପ୍ରିୟଙ୍କା ଦାସଙ୍କୁ। ନମସ୍କାର।
1: ନମସ୍କାର।
0: ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ କରୁଛି।
1: ଧନ୍ୟବାଦ। ମୁଁ ହେଉଛି ପ୍ରିୟଙ୍କା ଦାସ, ଆଉ ମୁଁ ସିମଲିଗୁଡ଼ାରେ ରୁହେ। ମୁଁ ବହୁତ ହି ଖୁସି ଅଛି ଆଜି ଆପଣ ମୋତେ ଡାକିଛନ୍ତି ଏଇ କାର୍ଯ୍ୟକ୍ରମକୁ।
0: ତାହେଲେ ପ୍ରିୟଙ୍କା ମ୍ୟାଡମ, କେମିତି ଆପଣଙ୍କର ଲାଇଫ ଷ୍ଟାର୍ଟ କଲେ?
1: ଯେହେତୁ ମୁଁ ସିଙ୍ଗଲ ଚାଇଲ୍ଡ, ମୋ ମମ୍ମି ପାପା ମୋତେ ବହୁତ ହି ଗିଲ ଆଉ ସବୁ କିଛି ମୋତେ ଦେଇକିନା ମୋତେ ବଢେଇଛନ୍ତି। ମୋତେ କୋଉ ଜିନିଷରେ ବି ତାଙ୍କେ କେବେ ବି ମନା କରିନାହାନ୍ତି କି ତୁ ଏଇଟା କରେ ନା, ତୁ ସେଇଠି ଯା ନା, ତୁ ଆଡେ ଏଠି ଯା ନା। ମୋର ଯୋଉଟା ବି ଇଚ୍ଛା ଥିଲା ମୋତେ ସେଇଟା ମୋ ମମ୍ମି ଆଉ ପାପା ଦୁଇ ଜଣ ଯାକ ମୋତେ ଆଗ୍ରି ବଢେଇବାକୁ ସାହାଯ୍ୟ କରିଥିଲେ, ତ ତାଙ୍କ ଯୋଗୁଁ ମୁଁ ଆଜି ଯାହା ଅଛି।
0: ତାହେଲେ ଆପଣ କୋଉଠି ରୁହନ୍ତି?
1: ମୁଁ ଏବେ ବର୍ତ୍ତମାନ ସିମଲିଗୁଡ଼ାରେ ରୁହେ। ଯେହେତୁ ମୁଁ ସିମଲିଗୁଡ଼ାରେ ଏବେ ରହୁଛି, ଷ୍ଟାର୍ଟିଂରେ ମୁଁ ସୁନାଡ଼ା ଏଚ୍ଏଲ୍ରେ ରୁହେ, ତ ସେଇ ଟାଇମ୍ରେ ମୁଁ ବିଏସ୍ ବିଦ୍ୟାଳୟରେ ମୋର ଷ୍ଟାର୍ଟିଂ ଏଲ୍କେଜି ଠୁ ଧରିକିନା ଟୁଏଲ୍ଥ ଷ୍ଟାଣ୍ଡାର୍ଡ ପର୍ଯ୍ୟନ୍ତ ମୁଁ ସେଇଠି ପଢ଼ିଥିଲି। ଆଣ୍ଡ ତାପରେ ଟୁଏଲ୍ଥ ପରେ ମୁଁ ଗ୍ରାଜୁଏସନ୍ କରିବା ପାଇଁ ବିବିଏ କରିଲି, ଯୋଉଟାକି ହେଉଛି ବିକ୍ରମ ଦେବ ଅଟୋନମସ୍ କଲେଜ ସେତେବେଳେ ଥିଲା। ତାପରେ ମୁଁ ଇଗ୍ନୋରୀ ପ୍ରାଇଭେଟ୍ରେ ଏମ୍ବିଏ କରିଲି।
0: ତାହେଲେ ଆପଣ ନିହାତି ଭାବରେ ଗୋଟେ ମେଧାବୀ ଛାତ୍ରୀ।
1: ଆଜ୍ଞା, ମୁଁ ଚେଷ୍ଟା ବି କରୁଛି ଏବେ ପିଏଚ୍ଡି ଇନ୍ ମ୍ୟାନେଜମେଣ୍ଟ କରିବା ପାଇଁ, ତ ଦେଖାଯାଉ ଆଗକୁ କଣ ହଉଛି।
0: ଏତେ ସୁନ୍ଦର ପାଠ ପଢିବା ସହିତ ଆପଣ ମଡେଲିଂ, ମାନେ ପାଠପଢା ସହିତ ମଡେଲିଂ କେମିତି ଆପଣଙ୍କ ମନକୁ ଆସିଲା?
1: ଆଜ୍ଞା, ଫାର୍ଷ୍ଟ ମଡେଲିଂ ହଉଛି ଯେତେବେଳେ ମୁଁ ଛୋଟ ଥିଲି ସେଇ ଟାଇମ୍ରୁ ହିଁ ମତେ ଗୋଟେ ଇଚ୍ଛା ଥିଲା କି ମାନେ ମୁଁ ଯେତେବେଳେ ଟିଭି ଦେଖେ ମତେ ସେଇ ଟାଇମ୍ରୁ ହିଁ ଗୋଟେ ଥିଲା କି ୱାଓ, ଆକ୍ଟ୍ରେସ୍ ମାନେ କେତେ ସୁନ୍ଦର ଇଏ କରନ୍ତି, ଆଲବମ୍ସ କରନ୍ତି, ମଡେଲିଂରେ କେତେ ସୁନ୍ଦର। ମୁଁ ସବୁବେଳେ ସେଇ ଟାଇପ୍ର ଚ୍ୟାନେଲ୍ସ ଦେଖି ଯୋଉଟାରେ କି ଫ୍ୟାସନ୍ ଶୋ ହୁଏ କିମ୍ବା ଆଲବମ୍ସ ହୁଏ, ତ ମୁଁ ଛୋଟ ବେଳରୁ ହିଁ ମୋର ଆଗରୁ ଗୋଟେ ଥିଲା କି ବଡ଼ ହେଇକିନା କିଛି ନା କିଛି ତ ଆଟଲିଷ୍ଟ ଛୋଟ ମୋଟ ହେଲେ ବି ଗୋଟେ କରିଦେବି, ତ ସେଇ ଇଚ୍ଛାକୁ ଧରିକିନା ମୁଁ ଆଗକୁ ଯେତେବେଳେ ବି ମତେ କୋଉ ବି ସ୍କୋପ୍ ମିଳିଲା ମୋ ମମ୍ମି ସାଙ୍ଗରେ ସବୁଆଡେ ଯାଇକିନା ମୁଁ ପରଫର୍ମ କରିଲି ଆଉ ବହୁତ ସାରା ପ୍ରାଇଜେସ୍ ବି ଆଣିଲି। ନଟ୍ ଓନ୍ଲି ମଡେଲିଂ, ମୁଁ ଡ୍ୟାନ୍ସିଂରେ ବି ଆଣିଛି, ଆଲବମ୍ ବି କରିଛି, ମଡେଲିଂ ବି କରିଛି, ସବୁ କ୍ଷେତ୍ରରେ ମୁଁ ମୋର ପାର୍ଟିସିପେଣ୍ଟ ରଖିଛି, ଯେମିତିକି ଆଙ୍କରିଂ ବି ମୁଁ କରିଛି। ସେମିତିରେ ହିଁ ଷ୍ଟାର୍ଟ ହେଲା ମୋର ସବୁ ଜର୍ଣ୍ଣି।
0: ମାନେ ପ୍ରଥମେ ଆପଣ ଯେତେବେଳେ କ୍ୟାରିୟର ଷ୍ଟାର୍ଟ କଲେ କଣ ଅଫର୍ ମିଳିଥିଲା ଆପଣଙ୍କୁ?
1: ଆଜ୍ଞା, ଫାର୍ଷ୍ଟ ଯେମିତି ମୁଁ କହିଲି ମୁଁ ଡ୍ୟାନ୍ସିଂରେ ବି ବହୁତ ଭଲ ଥିଲି, ତ ମତେ ଡ୍ୟାନ୍ସ ଥ୍ରୁରୁ ବହୁତ ଜଣ ଦେଖିକିନା ମତେ ଇନିସିଏଟ୍ କରିଥିଲେ କି ମୋ ମମିଙ୍କୁ କହିଥିଲେ କି ଆପଣଙ୍କ ଝିଅ ଏତେ ସୁନ୍ଦର ଡ୍ୟାନ୍ସ କରୁଛି, ତ ଆପଣ ପ୍ଲିଜ୍ ତାକୁ କିଛି ଆଲବମ୍ କରିବା ପାଇଁ ବି ଛାଡ଼ନ୍ତୁ। ତ ମୁଁ ଆଜ୍ ଏ ଚାଇଲ୍ଡ ଆର୍ଟିଷ୍ଟ ବି ଆଲବମ୍ରେ ଡ୍ୟାନ୍ସର ହିସାବରେ କାମ କରିଲି, ଧୀରେ ଧୀରେ ଆଲବମ୍ରେ ମେନ୍ ଲିଡ୍ରେ ଆସିଲି। ତାପରେ ସେଇ ଡ୍ୟାନ୍ସରୁ ଆଉ ଆଲବମ୍ରୁ ଦେଖିକିନା ମତେ ମଡେଲିଂ ପାଇଁ ହିଁ ଦରକାର ଗଲା, ଫ୍ୟାସନ୍ ଶୋଜ୍ ପାଇଁ କରିବା ପାଇଁ। ଯେମିତିକି ଫାର୍ଷ୍ଟ ଏଇ ପୁରା ସିମିଲିଗୁଡ଼ାରେ କେରିଜ୍ର ଯିଏ ଥିଲେ ସୁମନ ଖିଲୋ, ତାଙ୍କେ ଫାର୍ଷ୍ଟ ଇନିସିଏଟ୍ ନେଇଥିଲେ ମଡେଲିଂ ଫ୍ୟାସନ୍ ଶୋ କରିବା ପାଇଁ, ତ ତାଙ୍କ ଥ୍ରୁରୁ ମୁଁ ଫ୍ୟାସନ୍ ଶୋରେ ଆସିଲି ମଡେଲିଂ କରିବା ପାଇଁ।
0: ବହୁତ ସୁନ୍ଦର। ତାହେଲେ ଆପଣ ଯେତେବେଳେ କହିଲେ ଯେ ନାଇଁ ମୁଁ ପ୍ରଥମେ ଆଲବମ୍ କରିଥିଲି, କୋଉ ଆଲବମ୍ କରିଥିଲେ? ମାନେ
1: କୋରାପୁଟରେ ଯୋଉ ଆମର ଲୋକାଲ ଯେମିତି ଥାଏ ନା, ସେ ବେଣୁଧର ବିଶୋଇ ବୋଲିକି ଜଣେ ଅଛନ୍ତି, ତ ତାଙ୍କେ ମତେ ଦେଖିଥିଲେ କି ହଁ ଡ୍ୟାନ୍ସ କରିଲା ବେଳେ କି ହଁ ଆଗକୁ ମୁଁ ନେଇକି ଯିବି, ମୁଁ ଆଲବମ୍ରେ କରେଇବି ବୋଲିକି, ତ ତାଙ୍କେ ହିଁ ମତେ ଫାର୍ଷ୍ଟ ନେଇକି ଯାଇଥିଲେ ତାଙ୍କର ଆଲବମ୍ରେ ହିରୋଇନ୍ କରିବା ପାଇଁ।
0: ତାହେଲେ ଫାର୍ଷ୍ଟ ଆଲବମ୍ କେତୋଟି କଣ ଥିଲା?
1: ମୋର ଫାର୍ଷ୍ଟ ଆଲବମ୍ ଗୀତ ଲୋକାଲ କୋରାପୁଟିଆ ସଙ୍ଗ ଥିଲା, ଗୋଟେ ଫାର୍ଷ୍ଟ ନଥିଲା, ଦୁଇ ତିନିଟା ଏକ ସାଙ୍ଗରେ କରାହେଇଥିଲା।

0: ହ୍ୟୁମାନ ସାଗର ଆମର ମେନ୍ ସେଠି ଇଏ ହେଲା ହ୍ୟୁମାନ ସାଗରଙ୍କର ସଙ୍ଗ ମେଘରେ ବୋଲିକି ତାଙ୍କର ସେଇ ସଙ୍ଗରେ ମତେ ବହୁତ ବଡ ଇଏ ମିଳିଲା କି ତାଇଁରେ ଆଲବମ୍ କରିବା ପାଇଁ ବୋଲିକି, ଯୋଉଟା କି ୟୁଟ୍ୟୁବରେ ବି ଏବେ ଆଭେଲେବୁଲ ଅଛି।
1: ମ୍ୟୁଜିକ ଭିଡିଓରୁ ଆପଣ କ୍ୟାରିୟର ଷ୍ଟାର୍ଟ କରିଛନ୍ତି। ତାହେଲେ ଏବେ ଯୋଉ ମଡେଲିଂ କୁ ଆପଣ ନିଜର କ୍ୟାରିୟର ବୋଲି ଭାବିଛନ୍ତି, ତ ମଡେଲିଂ କରିବା ପାଇଁ ମାନେ କଣ କଣ ସବୁ ପ୍ରିନ୍ସିପଲ ଦରକାର ହୁଏ ମୁଁ ସମସ୍ତଙ୍କୁ ଆଜି କହିବେ।
0: ଦେଖନ୍ତୁ, ମଡେଲିଂ ଏମିତି ଗୋଟେ ଜିନିଷ ନାହିଁ କି ଖାଲି ଆପଣ ଗୋଟେ ଡ୍ରେସ ଟା ପିନ୍ଧିଦେଲେ ଆଉ ସେଠି ଚାଲିଦେଲେ ହେଇଗଲା ମଡେଲିଂ। ନୁ ସେଇଟା ଆକ୍ଚୁଆଲି ବହୁତ ସାରା ଫ୍ୟାକ୍ଟର୍ସ କୁ ମିଶେଇକି ଗୋଟେ ମଡେଲିଂ ହୁଏ। ଯେମିତି କି ତମର ଫାର୍ଷ୍ଟ ଜିନିଷ ହଉଛି ପର୍ସନାଲିଟି, ପର୍ସନାଲିଟି କୁ ତମର ବହୁତ ଭଲ ରଖିବାର ଅଛି, ତମକୁ ସ୍ପିକିଂ ନଲେଜ ରହିବାର ଅଛି, ତମର କମ୍ୟୁନିକେସନ ସ୍କିଲ୍ସ ଭଲ ରହିବାର ଅଛି, ଆଉ ମେନ୍ ଜିନିଷ ହଉଛି ତମକୁ ଅଡିଏନ୍ସ କୁ ଫେସ୍ କରିବାର ଆସିବାର ଅଛି, ଯୋଉଟା କି ଆଟ୍ରାକ୍ଟ କରିବ ସାମ୍ନା ଲୋକକୁ ଦେଖିବାର କି ହଁ ଏଇଟା ହଉଛି ଗୋଟେ ପ୍ରେଜେନ୍ସ। ତ ଗୋଟେ ଜିନିଷକୁ ପିନ୍ଧିକି ତାକୁ ଦେଖେଇବାଟା ଗୋଟେ ଆର୍ଟ, ସେଇଟା ଆର୍ଟ ହିସାବରେ ନେଇକିନା ତମେ ଦେଖେଇ ପାରିବ କି ମଡେଲିଂ କେମିତି ହୁଏ। ତାପରେ ତାକୁ ତମେ କେମିତି ଚାଲୁଛ, ତମର ସେଇଟା ସବୁ ପ୍ରାକ୍ଟିସିଂ ଷ୍ଟେଜରେ ହେଇଯିବ।
1: ତାହେଲେ କେତେ ସବୁ ଫେଜ୍ ଥାଏ ମଡେଲିଂରେ?
0: ଆଜ୍ଞା, ଯେମିତି ଷ୍ଟାର୍ଟିଂରେ ଦେଖନ୍ତୁ ଗୋଟେ ଫର୍ମ ହିଁ ବାହାରେ କି ଆଜି ଏଇ ମଡେଲିଂ ଶୋ ହେବାର ଅଛି। ଯେମିତିକି ମୁଁ ଲୋକାଲି ଗୋଟେ କହୁଛି, ଯେମିତିକି ମିସ୍ କୋରାପୁଟ ବୋଲିକି କାଢ଼ିବି, ତ ଷ୍ଟାର୍ଟିଂରେ ଅନଲାଇନ୍ ହିଁ ଇଣ୍ଟରନେଟ୍ରେ ଦିଆଯାଏ କି ଲିଙ୍କ୍ ଦିଆଯାଏ କି ଫୋନ୍ ନମ୍ବର ଦିଆଯାଏ କି ଫର୍ମ ବଗେରା ଭରନ୍ତୁ ବୋଲିକିନା। ତ ସେଇଠି ଫର୍ମ ଭରିଲା ପରେ ଆପଣଙ୍କୁ ତାଙ୍କମାନେ ଡାକିବେ, ଡାକି ସାରିଲା ପରେ ଫାର୍ଷ୍ଟ ରାଉଣ୍ଡ କରିବେ। ଯେମିତିକି ଷ୍ଟାର୍ଟିଂରେ ରାଉଣ୍ଡ କରିବେ, ଆପଣ ନର୍ମାଲ୍ ଜିନ୍ସ କି ଟ୍ୟାଙ୍କ ଟପ୍ ପିନ୍ଧିକିନା ଫାର୍ଷ୍ଟ ଗୋଟେ ଥର ଚାଲିକି ଦେଖନ୍ତୁ ବୋଲିକି। ଚାଲିଲା ପରେ ତାଙ୍କେ ପଚାରିବେ କି କୁଇଜ୍ରେ କି ତମର ଟ୍ୟାଲେଣ୍ଟ କେମିତି ଅଛି, ତମର ବ୍ରେନ୍ ଡେଭଲପମେଣ୍ଟ କେମିତି ଅଛି, କି ତମେ କୋଉ ଷ୍ଟେଜରେ ତମର କେମିତି କହିବାର ଶୈଳୀ ଅଛି, ସେଇଟା ତାଙ୍କେ ପଚାରିବେ। ତାପରେ ରହିବ ଟ୍ୟାଲେଣ୍ଟ ରାଉଣ୍ଡ, ଯାହାରେ କି ତମେ ଡ୍ୟାନ୍ସିଂ ସିଙ୍ଗିଂ ଯୋଉଟା ବି ତମର ଟ୍ୟାଲେଣ୍ଟ ଅଛି ତମେ ସେଇଟା ଦେଖେଇ ପାରିବ। ଥାର୍ଡରେ ସେଇଟା ରହିବ, ଫୋର୍ଥରେ ଆଇ ଥିଙ୍କ ଫାଇନାଲି ତାଙ୍କେ ଅଲ୍ ଓଭରଅଲ୍ ଦେଖିକିନା ତାଙ୍କେ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁଟ୍ କରିବେ।
1: ଆପଣ କୋଉ ଇଭେଣ୍ଟରେ ଜଏନ୍ କରିଥିଲେ?
0: ମୋର ଷ୍ଟାର୍ଟିଂରେ ଯେହେତୁ ମୁଁ ଆମର କ୍ୟାରିଜରେ ମତେ ଫାର୍ଷ୍ଟ ଇଏ ଅପରଚୁନିଟି ମିଳିଥିଲା କି ଯାଇକି ମଡେଲିଂ କରିବା ପାଇଁ, ମୁଁ ତାଙ୍କ ସହିତ ହିଁ ଥିଲି, ମୁଁ ଅର୍ଗାନାଇଜ୍ କରିବାରେ ହେଲ୍ପ କରିଥିଲି ସୁମନ ଝିଲକ।
1: ଆଚ୍ଛା, ତାହେଲେ କେତୋଟି ଟାଇଟଲ ଆପଣ ଜିତିଛନ୍ତି?
0: ଆଜ୍ଞା, ମୁଁ ଯେହେତୁ ମୁଁ କହିଲି ମୁଁ ବହୁତ ସାରା ଲୋକାଲି ଯେତିକି ମଡେଲିଂ ଶୋ ହେଇଥିଲା ତାହିଁରେ ପାର୍ଟିସିପେଟ କରିଥିଲି। ଯେହେତୁ ମୁଁ ଗୋଟେ ଅର୍ଗାନାଇଜର ଥିଲି, ତ ମୁଁ ମିସ୍ କୋରାପୁଟରେ ପାର୍ଟିସିପେଟ କରିବା ପାଇଁ ଆଲାଉଡ୍ ନଥିଲି, ବଟ୍ ମତେ ସୁମନ ଖିଲ ନେଇକି ଯାଇଥିଲେ ଆମର ଭୁବନେଶ୍ୱରକୁ। ଭୁବନେଶ୍ୱରରେ ବହୁତ କଣ୍ଟେଷ୍ଟ ହେଇଥିଲା, ସେଇଠି ମୁଁ ପ୍ରାଇଜ୍ ପାଇକି ଆସିଥିଲି।
1: ତାହେଲେ ଯୋଉ ମଡେଲିଂ ପାଇଁ ମାନେ ଡେ ଟୁ ଡେ ଲାଇଫରେ କଣ ସବୁ ହ୍ୟାବିଟ୍ସ ଆମକୁ ଚେଞ୍ଜ କରିବାକୁ ପଡିବ?
0: ଦେଖନ୍ତୁ, ମଡେଲିଂ ପାଇଁ ବୋଲିକି ନାହିଁ, ଆମେ ନର୍ମାଲି ବି ଗୋଟେ ଜିନିଷ ଦେଖିବା କି ନିଜର ହେଲ୍ଥ, ନିଜର

0: ଇତ୍ୟାଦି ଭଲ ବିୟୁଟି ସ୍କିନ କେୟାର ସବୁ ଠିକ ରଖିବା ଦରକାର। ଆମେ ମଡେଲିଂ ରେ ଯାଉଛୁ ବୋଲି ବି ନାହିଁ, ଆମେ ନ ଗଲେ ବି ଆମେ ନର୍ମାଲି ଆମେ ନିଜକୁ ଭଲ ଦେଖାଯିବ କେମିତି, ଆମେ ବାହାରେ ଗଲେ ଆମକୁ ଲୋକ ଦେଖିକିନା କେମିତି ଖୁସି ହେବେ, କେମିତି ଆଟ୍ରାକ୍ଟ ହେବେ। ତ ସେଇ ଜିନିଷ କରିବା ପାଇଁ ଦେଖନ୍ତୁ ମେଣ୍ଟେନ ତ ସକାଳେ ଉଠିବାର ଅଛି। ତାପରେ ମୁଁ ଯେମିତି ମୋର ଅଗର ଯଦି ପର୍ସନାଲି କହିବି କି ମୁଁ କଣ କରେ, ତ ମୁଁ ସକାଳେ ଉଠିକି ୱାର୍ମ ୱାଟର ନିଏ ଖାଲି ପେଟରେ, ତ ସେଇଟା ବହୁତ ହେଲ୍ପଫୁଲ ରୁହେ ତମ ଷ୍ଟମକ୍ ଡାଇଜେସନ ପାଇଁ। ତାପରେ ତମେ ୟୋଗା କିମ୍ବା ଏକ୍ସରସାଇଜ କିମ୍ବା ଲିଟିଲ ୱାକ୍ ଏତିକି ବି କରିପାରିବ। ଏଇ ଏଇ ମର୍ଣ୍ଣିଙ୍ଗ ରୁଟିନଟା ଯଦି ବହୁତ ଜଣଙ୍କର ଠିକ ହେଇଗଲେ ଆପେ ଆପେ ସେଟା ଫଲୋ ଅପ୍ ହେଇଯିବ ରୁଟିନଟା।
1: ଆଉ ଖାଇବା ପିଇବାରେ କଣ ସବୁ ଚେଞ୍ଜେସ କରିବାକୁ ପଡିବ?
0: ଖାଇବା ପିଇବାରେ ଦେଖନ୍ତୁ ମୁଁ ମୋ ହିସାବରେ ପର୍ସନାଲି ଯଦି ମୋର ଇଏ କହିବି, ଜଙ୍କ ଫୁଡ୍ କୁ ଟିକେ ଆଭଏଡ କରିବା ଦରକାର, କାହିଁକିନା ଆଜିକା ଡେଟ୍ରେ ବାହାରର ଫୁଡ୍ ବହୁତ ହି ପ୍ରୋବ୍ଲେମ ରୁହେ, ଯେମିତି ଅଜିନୋମୋଟୋ ବଗେରା ପକଉଛନ୍ତି ନା, ତ ସେଇଟା ପେଟ ପାଇଁ ବି ଖରାପ, ସ୍କିନ୍ ପାଇଁ ଖରାପ, ହେୟାର ପାଇଁ ଖରାପ, ସବୁ ଜିନିଷ ପାଇଁ ସେଇଟା ହାନିକାରକ ରୁହେ। ତ ସେଇଟା ପାଇଁ ମୁଁ କହିବି କି ଜଙ୍କ ଫୁଡ୍ ଟିକେ ଆଭଏଡ କର, ଚିଟ୍ ଡେ ଗୋଟେ ଦୁଇଟା ଦିନ ରଖିପାରିବ, ବଟ୍ ମୋଷ୍ଟଲି ଆଭଏଡ କର, ଯେମିତି ଯେଉଁମାନେ ଡେଲି ଖାଉଛନ୍ତି ତ ଜଙ୍କ ଫୁଡ୍ କୁ ଆଭଏଡ କରିବେ। ଆପଣ ଘରର ହୋମ ମେଡ୍ ମମ୍ ଆମର ମା ମାନେ ଯୋଉ କରନ୍ତି ତାଙ୍କର ଖାଇବାଟାକୁ ପ୍ରିଫର କରନ୍ତି।
1: ବହୁତ ସୁନ୍ଦର, ଆପଣଙ୍କ ସହିତ କଥା ହେଇକି ମାନେ ମୁଁ ବି ମୋଟିଭେଟ ହେଇଗଲି ଯେ ଆମ ଲାଇଫରେ ଗୋଟେ ରୁଟିନ ରହିବା ନିହାତି ଆବଶ୍ୟକ।
0: ଆଜ୍ଞା ଆଜ୍ଞା,
1: ବହୁତ ବଢିଆ। ତାହେଲେ ଆଗକୁ କଣ ସବୁ ପ୍ଲାନ ରଖିଛନ୍ତି ଆପଣ?
0: ଆଗକୁ ଦେଖନ୍ତୁ, ମୁଁ ଯେମିତି କହିଲି ମତେ ଅଗର ଏଜୁକେସନ ଲାଇନରେ ଦେଖାଯାଏ ତ ମତେ PhD ଇନ୍ ମ୍ୟାନେଜମେଣ୍ଟ କରିବାରେ ବହୁତ ହି ଇଚ୍ଛା ଅଛି, ତ ମୁଁ ସେଇ ସେଇ ଉପରେ ଫୋକସ୍ ରଖୁଛି। ଆଉ ଏବେ ବିଜନେସ ଷ୍ଟାର୍ଟଅପ୍ରେ ବି ବହୁତ ସାରା ଅଛି, ସେଇଟା ବି କରିବାର ଅଛି, ତ ବହୁତ କିଛି ଅଛି ଲାଇଫରେ। ଆମ କୋରାପୁଟରେ ରହିକି କୋରାପୁଟ ପାଇଁ କିଛି କରିବାର ଦରକାର ଅଛି, ସେଇଟା ହିଁ ଭାବିଛି ମୋର।
1: ଆମ କୋରାପୁଟ ଡିଷ୍ଟ୍ରିକ୍ଟରେ ଗାଁ ଗହଳି ଭିତରେ ବହୁତ ସୁନ୍ଦର ସୁନ୍ଦର ଝିଅମାନେ ଅଛନ୍ତି, ଆଉ ସେମାନେ ଏତେ ମାନେ ସେମାନଙ୍କୁ ତ ଜିମ୍ ଯିବା କିଛି ଆବଶ୍ୟକ ନାହିଁ, ସେମାନେ ଡେ ଟୁ ଡେ ଲାଇଫରେ ଏତେ କାମ କରନ୍ତି ଯେ ସେମାନଙ୍କ ଫିଗର ସମସ୍ତଙ୍କର ବହୁତ ସୁନ୍ଦର ଥାଏ, ଆଉ ବିନା ମେକଅପ୍ ବି ସେମାନେ ବହୁତ ସୁନ୍ଦର ଦେଖାଯାଆନ୍ତି। ଆମେ ଗୋଟେ ପ୍ରୟାସ କଲେ ସେମାନଙ୍କୁ କେମିତି ବାହାରକୁ ଆଣିପାରିବା?
0: ଆଜ୍ଞା, ଦେଖନ୍ତୁ ଆପଣ ବହୁତ ସୁନ୍ଦର ପ୍ରଶ୍ନଟି ପଚାରିଲେ। ଆମ କୋରାପୁଟରେ ମୁଁ ଯେତିକି କହିବି, ଟ୍ରାଇବାଲ ଝିଅମାନେ ଏତେ ସୁନ୍ଦର ଅଛନ୍ତି ଗାଁରେ, ତାଙ୍କର ନ୍ୟାଚୁରାଲ ବିୟୁଟି ଆମେ ଯାହାକୁ କହିବା ସେମାନେ ହଉଛନ୍ତି ଆମର କୋରାପୁଟର ଟ୍ରାଇବାଲ ବିୟୁଟି। ତ ନିଶ୍ଚିନ୍ତ ଭାବରେ ଏଇଟା ଗୋଟେ ଭାବିବା କଥା କି ଆମେ ସେମାନଙ୍କୁ କେମିତି ଖୋଜିକି କାଢିବା। ତ ମୋର ଫାର୍ଷ୍ଟ ଅପ୍ସନ୍ ସେଇଟା ରହିବ କି ଆମକୁ ଗ୍ରାଉଣ୍ଡ ଲେଭେଲରେ ଯାଇକି କାମ କରିବାର ଅଛି, ଯେମିତି ଆମକୁ ତାଙ୍କ ଗାଁ ଭିତରେ ଯାଇକିନା ଭିଜିଟ୍ କରିବାର ଅଛି, ଆଉ ହୋପ୍ କରିବାର ଅଛି କି ତାଙ୍କ ପେରେଣ୍ଟସ୍ ମାନେ ବି ଟିକେ ଏତିକି ଓପେନ୍ ମାଇଣ୍ଡେଡ୍ ରୁହନ୍ତୁ କି ତାଙ୍କ ଝିଅକୁ ଛାଡ଼ିପାର, କି ବଡ଼ ଲେଭେଲରେ ଯାଇକିନା ତାଙ୍କେ କିଛି କରିପାରନ୍ତୁ, ଯେହେତୁ ଏଇ ଜିନିଷଟା ଏବେ ଟିକେ କମ୍ ଅଛି କି ତାଙ୍କ ପେରେଣ୍ଟସ୍ ମାନେ ଟିକେ ଡରି ଯାଇପାରନ୍ତି କି ଆମ ଝିଅକୁ କୋଉଠି ବାହାରେ ଛାଡ଼ିବା କ'ଣ କରିବା ବୋଲିକି। ବଟ୍ ଏଇ ଜିନିଷ ଯଦି ବହୁତ ମାନେ ଆମେ ଦେଖେଇ ପାରିବା କି ବାହାରକୁ ଯାଇକିନା ଝିଅମାନେ ବି ବହୁତ କିଛି ତାଙ୍କ ଟ୍ୟାଲେଣ୍ଟ ଶୋ କେସ୍ କରିପାରିବେ, ଆମେ ଯଦି ତାଙ୍କୁ ବୁଝେଇ ପାରିବା ତ ଆମେ ତାଙ୍କୁ ନେଇକିନା ବହୁତ କିଛି କରିପାରିବା।
1: ବହୁତ ସୁନ୍ଦର ଯୋଉ କହିଲେ ଯେ ଗାଁ ଗହଳିର ଝିଅମାନଙ୍କୁ ନେଇ ଆମେ ଏଇସବୁ ଜିନିଷ ଆମେ କରିପାରିବା, ଆପଣ ନିଜେ କୁହନ୍ତୁ ମାନେ ଆପଣ ଏତେ ଦୂର ପହଞ୍ଚିଲେ, କୋରାପୁଟ ଡିଷ୍ଟ୍ରିକ୍ଟର ନାଁକୁ ଏତେ ଆଗକୁ ନେଲେ, ତ କେତେ ସବୁ କମ୍ପ୍ଲିକେସନ ଆସେ ଗୋଟେ ନର୍ମାଲ ଲୋକ କିମ୍ବା ଗୋଟେ ନର୍ମାଲ ଝିଅ ଲାଇଫରେ, କଣ କଣ ସବୁ ମାନେ ଷ୍ଟେଜକୁ ପାର କରିବାକୁ ପଡେ?
0: ଆଜ୍ଞା, ଦେଖନ୍ତୁ ମୋ କେସ୍ ରେ ମୁଁ ଆକ୍ଚୁଆଲି ବହୁତ ଲକି ଥିଲି କି ମୋ ଟାଇମରେ କିଛି କମ୍ପ୍ଲିକେସନ ହେଲାନି, ଯେହେତୁ ମୁଁ ମୋ ମାଙ୍କୁ ଧରିକିନା ସବୁ ଜାଗାରେ ପହଞ୍ଚିଥିଲି, ମୁଁ ଏକଲା କୋଉଠି ବି ଯାଇନଥିଲି, ମତେ ସବୁବେଳେ ସପୋର୍ଟ ଥିଲା ମୋ ମା ଓ ବାପାଙ୍କର କି ଯୋଉଟା ବି ହବ ଆମେ ତୋ ପଛରେ ଠିଆ ହେଇଥିବୁ। ତ ମୁଁ ସେଇ ଜିନିଷକୁ ହିଁ ଆଉ ଥରେ ଇମ୍ପୋର୍ଟାନ୍ସ ଦେବାକୁ ଚାହିଁବି କି ମା ବାପା ଠିଆ ହେବାଟା ବହୁତ ହି ଜରୁରୀ, ଯାଇକିନା ତମେ ତମ ଝିଅ ପାଖରେ ଗୋଟେ ପିଲର ଭଳିଆ ଠିଆ ହେବାର ଅଛି, ଝିଅ ଯାହା ବି କରିବ ସେଇଟା ତମକୁ ସପୋର୍ଟ କରିବାର ଅଛି, ବିନା ପେରେଣ୍ଟସ ଇଏରେ ଏକ୍ନଲେଜମେଣ୍ଟରେ କିଛି ବି ହେଇପାରିବନି। ତ ପେରେଣ୍ଟସ ମାନେ ଯଦି ଆସିକି ଠିଆ ହେଇଯିବେ ତ ସେଇ ଝିଅଟା କିଛି ବି କରିପାରିବ ମୋ ମତରେ।
1: ବହୁତ ସୁନ୍ଦର। ତାହେଲେ ଆପଣ ଯୋଉ ହ୍ୟୁମାନ ସାଗର ସାର୍ଙ୍କ ସହିତ ଯୋଉ ଗୀତଟି ଆପଣ ଆଲବମ୍ରେ କରିଥିଲେ ପହିଲି ଶ୍ରାବଣ, ସେ ଗୀତ କରିବାରେ ଆପଣଙ୍କର ଏକ୍ସପିରିଏନ୍ସ କେମିତି ଥିଲା?
0: ଆଜ୍ଞା, ଯେମିତି ମୁଁ କହିଲି ବେଣୁଧର ବିଶୋଇ ସାର୍ ମତେ ନେଇଥିଲେ ସେଇ ଜିନିଷକୁ କରିବା ପାଇଁ, ତ ମୁଁ ସେଇଠି ବହୁତ ହି ବ୍ୟୁଟିଫୁଲ ଏକ୍ସପିରିଏନ୍ସ ହେଇଥିଲା। ମୁଁ ଯେହେତୁ କହିଲି ମୋ ମା ମୋ ସାଙ୍ଗରେ ଯାଇଥିଲେ, ହୋଲ୍ ଆଲବମ୍ ସୁଟିଂ ଟାଇମ୍ରେ 3-4 ଦିନ ଲାଗିଥିଲା ଆଲବମ୍ ସୁଟିଂ, ଆଉ ସେଇ ଆଲବମ୍ ସୁଟିଂଟା ବି ପୁରା କୋରାପୁଟର ନ୍ୟାଚୁରାଲ ବିୟୁଟିକୁ ନେଇକିନା ହେଇଥିଲା। ଆଉ ମୋର କୋ ଆକ୍ଟର ଥିଲେ କୁନାଲ ବିଶୋଇ, ତାଙ୍କେ ବି ଏତେ ସୁନ୍ଦର ଆକ୍ଟର ଥିଲେ, ଏତେ ବଢିଆ ବି ମତେ ସପୋର୍ଟ କରିଥିଲେ ସବୁ ଜିନିଷରେ ମ୍ୟାନେଜ କରିବା ପାଇଁ, ମତେ କିଛି ବି ଫିଲ୍ କରିବା ପାଇଁ ଦେଲେନି କି ମୁଁ ଏଇଠି ନୂଆରେ ଆସିଛି ମତେ କଣ ଜଣାଥିବ କଣ ନାହିଁ, ମତେ ଏତେ ହୋମ୍ଲି ୱେଲକମ୍ ହେଇଥିଲା ସେଇଠି। ତ ମୋର ଏକ୍ସପିରିଏନ୍ସ ବହୁତ ହି ଭଲ ଥିଲା ତାଙ୍କର ଆଲବମ୍ କରିବାରେ।

0: ଆମର କୋରାପୁଟ ଡିଷ୍ଟ୍ରିକ୍ଟର ଯୋଉ ମାନେ ଆଦିବାସୀ କଲଚରର ଯୋଉ ଡ୍ରେସଅପ୍ ରହିଛି, ସେମାନଙ୍କର ଯୋଉ ବେଶଭୂଷା ରହିଛି, ତାକୁ ପସନ୍ଦ କରନ୍ତି ନା ନାହିଁ?
1: ବହୁତ ପସନ୍ଦ କରେ। ଆଉ ମୁଁ ଆପଣଙ୍କୁ ଏଇଟା ବି କହିବା ପାଇଁ ଚାହେଁ କି ଫେସବୁକ୍ ରେ କେରିସ ପେଜ୍ ରେ ମୋର ଆଦିବାସୀ ଗେଟଅପ୍ ରେ ବି ବହୁତ ସାରା ଫଟୋସୁଟ୍ ଛଡା ହେଇଛି, ଆପଣ ସେଇଠି ବି ଦେଖିପାରିବେ। ମୁଁ ଆଦିବାସୀ ଗେଟଅପ୍ ରେ ଥିଲି ଆଉ ମତେ ବହୁତ ସାରା କମ୍ପ୍ଲିମେଣ୍ଟ ବି ମିଳିଥିଲା କି ଆଜ୍ ଏ ଡମି ଦେଖାଯାଉଛ, ଏତେ ସୁନ୍ଦର ଲାଗୁଛ। ତ ମୁଁ ଯେହେତୁ ମୁଁ ନିଜେ ପିନ୍ଧିଛି ସେ ପୋଷାକ, ତ ମୁଁ ବିଲକୁଲ ବି କହିବି କି ଏତେ ସୁନ୍ଦର ଲାଗେ ସେ ପୋଷାକ ପିନ୍ଧିଲେ। ଆଉ ମୁଁ ନିଶ୍ଚିନ୍ତ ଭାବରେ ଆଉ ଥରେ ମତେ ଯଦି ଚାନ୍ସ ମିଳିଲା କି କୋରାପୁଟ ର ହେରିଟେଜ୍, କୋରାପୁଟ ର କଲଚର କୁ ଆଉ ଥରେ ବଢେଇବା ପାଇଁ ମୁଁ ନିଶ୍ଚୟ କରିବି।
0: ବହୁତ ସୁନ୍ଦର। ତାହେଲେ ସାଙ୍ଗସାଥି ମାନେ କେତେ ସପୋର୍ଟ କରନ୍ତି?
1: ସାଙ୍ଗସାଥି ମାନେ ଦେଖନ୍ତୁ, ମୋର ବହୁତ ତ ସାଙ୍ଗ ନାହାନ୍ତି, ମୋର 2-4 ସାଙ୍ଗ ଅଛନ୍ତି। ତ ତାଙ୍କେ ମାନେ ମୁଁ ଯୋଉଟା ବି କରେ ତାଙ୍କେ ବହୁତ ହି ହାପି ହୁଅନ୍ତି। ମୁଁ ତାଙ୍କ ନାଁ ବି ନେବା ପାଇଁ ଚାହିଁବି, ଶୁଭସ୍ମିତା ତ୍ରିପାଠୀ, ତାପରେ ଲୋପାମୁଦ୍ରା, ତାପରେ ଆମର ସୁପ୍ରିୟା, ଏମାନେ ବହୁତ ହି ମତେ ଆଗକୁ ବଢେଇବା ପାଇଁ ସପୋର୍ଟ କରନ୍ତି।
0: ବହୁତ ବଢିଆ। ତାହେଲେ ଆମେ ଯୋଉ କଥା ହେଲେ କୋରାପୁଟ ବିଷୟରେ, ତ କୋରାପୁଟର କିଛି ଗୋଟେ ମଡେଲିଂ ସେଣ୍ଟର ହବା ଆବଶ୍ୟକ କି, ଯୋଉଠିକି ସବୁ ଝିଅ ମାନେ ଓପେନଲି ଯାଇକି ସେଇଠି କିଛି ସ୍କିଲ ଶିଖିପାରିବେ?
1: ଆଜ୍ଞା, ମୁଁ କହିବା ପାଇଁ ଚାହିଁବି ଅଲରେଡି ଆମର ଅଛି ଗ୍ୟାରେଜ ରେ, ଆପଣ ସର୍ଚ୍ଚ କରିପାରିବେ। ସୁମନ ଖିଲୋ ଯେହେତୁ ଯିଏ ଫାଉଣ୍ଡର ମୁଁ କହୁଛି, ତାଙ୍କେ ଅଲରେଡି କୋରାପୁଟର ବିୟୁଟି, କୋରାପୁଟର ଟ୍ୟାଲେଣ୍ଟେଡ ଝିଅ ପୁଅ ସମସ୍ତଙ୍କୁ ତାଙ୍କେ ସ୍କୋପ ଦିଅନ୍ତି। ତାଙ୍କ ଯୋଗୁରୁ ବହୁତ ଝିଅମାନେ ବାହାରେ ବି ଯାଇକିନା ବହୁତ ସାରା ପ୍ରାଇଜେସ ନେଇଛନ୍ତି। ତ ନିଶ୍ଚୟ ଭାବରେ କହିବି କି ଗ୍ୟାରେଜ ଅଣ୍ଡରରେ ଯିଏ ବି ଯିବାକୁ ଚାହୁଁଛନ୍ତି, ଲୋକାଲି କୋରାପୁଟ ଫାର୍ଷ୍ଟ ଟ୍ରାଏ କରିବାକୁ ଚାହୁଁଛନ୍ତି, ପ୍ଲିଜ ସେଇଠି ଯାଇକିନା ଇଏ କରନ୍ତୁ।
0: ତାହେଲେ ଆଜି ଯୋଉମାନେ ଆପଣଙ୍କୁ ଶୁଣୁଛନ୍ତି, ଆଜି ଯୋଉମାନେ ବି ବନମଲ୍ଲିକା କାର୍ଯ୍ୟକ୍ରମରେ ଆପଣଙ୍କୁ ଶୁଣିଲେ, ତ ସେମାନଙ୍କୁ ଆପଣ କଣ କହିବେ?
1: ମୁଁ ଏଇଟା ହିଁ କହିବା ପାଇଁ ଚାହିଁବି, ଧନ୍ୟବାଦ ମତେ ଆପଣ ଡାକିଲେ, ମତେ ଏତିକି ସମ୍ମାନ ଦେଇକିନା ଏତେ ସାରା ସୁନ୍ଦର ପ୍ରଶ୍ନ ପଚାରିଲେ। ହୋପ୍ କରୁଛି କି ମୋର ଉତ୍ତର ଯୋଉ ଅଛି ସେଟା ସମସ୍ତଙ୍କୁ କାମରେ ଆସିବ, ଆଉ ସମସ୍ତେ ମୋଟିଭେଟେଡ୍ ହେଇଥିବେ କି ହଁ ଆମେ ବି କିଛି କରିପାରିବା। ଆଉ ସ୍ପେଶାଲି ମୁଁ ଟ୍ରାଇବାଲ ଆମର କୋରାପୁଟର ଝିଅମାନଙ୍କୁ, ପୁଅମାନଙ୍କୁ ବି କହିବା ପାଇଁ ଚାହିଁବି, ପ୍ଲିଜ୍ ଆଗକୁ ବଢ଼ନ୍ତୁ, ସବୁ ଜିନିଷ କ୍ଷେତ୍ରରେ ତମେ ଆଗକୁ ବଢ, ଯେମିତିକି ପାଠରେ ବି ଆଉ ଫ୍ୟାସନ୍ ୱାର୍ଲଡରେ ବି। କୋରାପୁଟର କଲଚର ଆମର ପ୍ରଭୁ ସବୁ ଜିନିଷ

ନେଇକିନା ଆଗରେ ବଢ଼ନ୍ତୁ, ସ୍ପେଶିଆଲି ଆମର କୋରାପୁଟିଆର ଏତେ ସାରା ଟ୍ରାଇବାଲ କମ୍ୟୁନିଟି ଯେମିତିକି ବଣ୍ଡା ଟ୍ରାଇବ, ଏତେ ସାରା ଟ୍ରାଇବ ଅଛି, ସେଇ ଟ୍ରାଇବର ଲୁକ୍ ନେଇକି ଯାଆନ୍ତୁ, ସେ ଟ୍ରାଇବର ଲୋକାଲ ଲାଙ୍ଗୁଏଜ ନେଇକି ଯାଆନ୍ତୁ, ବାହାରେ ଦେଖାନ୍ତୁ, ସେଇଟା ବହୁତ ହି ଭଲ ଲାଗିବ। ଯେହେତୁ ବାହାରେ ଏଇସବୁ ଜିନିଷ କେବେ ଦେଖିନଥିବେ ତ ତାଙ୍କୁ ଦେଖିକିନା ବହୁତ ହି ଖୁସି ଲାଗିବ।

0: ବହୁତ ସୁନ୍ଦର ସୁନ୍ଦର କଥା ଆଜି ଆପଣଙ୍କ ଠାରୁ ଶିଖିବାକୁ ମିଳିଲା, ଯେ ନିହାତି ଭାବରେ ମାନେ ନିଜ ବିୟୁଟିକୁ ନିଜ କଲଚରକୁ କେମିତି ଆମେ ବାହାରେ ଯାଇକି ପ୍ରମୋଟ କରିପାରିବା, ଆଉ ନିଜ କୋରାପୁଟକୁ ସମସ୍ତଙ୍କ ଆଗରେ ଆମେ ପରିଚିତ କରାଇପାରିବା। ତାହେଲେ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ସହିତ କଥା ହେଲୁ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
2: ଜୀବନକୁ ଜିତିବା ଅପେକ୍ଷା ଜୀବନକୁ ଜିଇଁବା ଅତି ଜରୁରୀ, କାହିଁକି ନା ଯିଏ ସ୍ୱପ୍ନକୁ ପୂରଣ କରିବା ପାଇଁ ଜିଇଁଥାଏ ସେ ହିଁ ସମାଜରେ ଇତିହାସ ସୃଷ୍ଟି କରିଥାଏ। ଆପଣମାନେ ଶୁଣିଥିଲେ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମ, ଆଉ ଆଜିର ଅତିଥି ଥିଲେ ଜଣେ ସୁନ୍ଦର ମଡେଲ ପ୍ରିୟଙ୍କା ଦାସ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ନିହାତି ଭାବରେ ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ, ଆଉ ଆପଣମାନେ ନିଜର ମତାମତ ଶୁଣିପାରିବେ ଆମର ସମ୍ପର୍କ ସେତୁ କାର୍ଯ୍ୟକ୍ରମରେ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
5: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପରମାଣୁ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଜ୍ୟୋତିକା ଏବଂ କୀର୍ତ୍ତି ସଗାଥିଆ, ଗୀତିକାର ବାୟୁ, ସଙ୍ଗୀତ ନିର୍ଦ୍ଦେଶକ ସଚିନ ଜିଗର।

ଦି ସ୍କାଏ ଇଜ୍ ପିଙ୍କ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଅରିଜିତ ସିଂ, ନିଖିଲ ଡିସୋଜା ଏବଂ ଅନ୍ତରା ମିତ୍ର। ଗୁଲଜାନଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରୀତମ। ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ।

ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହରସଦୀପ କୌର, ଶଙ୍କର ମହାଦେବନ ଏବଂ ସାଥୀ। ଗୁଲଜାରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଗୁଲଜାରଙ୍କ ରଚନା ଏବଂ ଶଙ୍କର ଏହସାନ ଲୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ରାଜି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ହରସଦୀପ କୌର, ବିଭା ସରାଫ ଏବଂ ଶଙ୍କର ମହାଦେବନ।

ଦିନ 12ଟାରେ, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meters ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 megahertz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: चार तरफ से घिर चुके हो।
1: ये क्या है?
0: यू आर अंडर अरेस्ट।

ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ଲାଇଭ୍ ପରିସରରୁ ଆପଣଙ୍କ ରେଡିଓ ସାଥୀ ସସ୍ମିତା କହୁଛି। ଏତେ ସୁନ୍ଦର ସୃଷ୍ଟିଟିଏ ତିଆରି କରି ସ୍ରଷ୍ଟା ଆମକୁ ଉପହାର ସ୍ୱରୂପରେ ଦେଇଛନ୍ତି। କିଛିକାଳ ସ୍ରଷ୍ଟା ତାଙ୍କର ଏହି ସୁନ୍ଦର ସୃଷ୍ଟିକୁ ତିଆରି କରିବାରେ ବହୁ ସମୟ ନେଲେ। ଜଡ଼ତା ଥିଲା ସୃଷ୍ଟିରେ, ସ୍ୱୟଂ ସରସ୍ୱତୀଙ୍କୁ ସୃଷ୍ଟି କରି ସେ ଜୀବନ ଭରିଦେଲେ। କିଛିକାଳ ସ୍ରଷ୍ଟାଙ୍କ ହାତ ତିଆରି ସୃଷ୍ଟିକୁ ଆମ ପୂର୍ବପୁରୁଷମାନେ ସୁନ୍ଦର ଭାବରେ ସାଇତିକି ବି ରଖିଥିଲେ। ପ୍ରକୃତି ସେମାନଙ୍କ ଘର ଥିଲା। ଗୁରୁକୁଳ ଶିକ୍ଷା ପଦ୍ଧତିରେ ସେମାନେ ବେଦ, ଶାସ୍ତ୍ର, ପୁରାଣ ଅଧ୍ୟୟନ କରି ପାଣ୍ଡିତ୍ୟ ଅର୍ଜନ ବି କରିଥିଲେ। ଧୀରେ ଧୀରେ ପ୍ରକୃତିର ସବୁଜିମା ହଜେଇ ଦେଇ ଆମେ ଆମ ଘର ଭିତରେ ପ୍ରକୃତିକୁ ରଖିବାର ପ୍ରୟାସ କଲୁ। ସୌଖୀନ ଚାକଚକ୍ୟ ପାଇଁ ଜୀବନ୍ତ ଗଛ ସବୁକୁ କାଟିଦେଇ କୃତ୍ରିମ କବାଟ, ଝରକା, ଖଟ ପଲଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ନିଜେ ଖୁସି ହେଲୁ। ଘରକୁ ଆସୁଥିବା ବନ୍ଧୁବାନ୍ଧବକୁ ଦେଖି ଆଭିଜାତ୍ୟ ଚିହ୍ନ ନେଇ ଗର୍ବରେ ଫାଟି ପଡ଼ିଲୁ। ହଜାର ହଜାର ପକ୍ଷୀ ଯେଉଁ ଗଛ ଡାଳରେ ବସା ବାନ୍ଧି ରାତିରେ ଆଶ୍ରୟ ନେଉଥିଲେ ସେମାନଙ୍କ ଘର ଭାଙ୍ଗିଦେଲୁ। ମାଟିକୁ ଜାବୁଡ଼ି ଧରି ଗଛ ଚେର ମୂର୍ତ୍ତିକାକୁ ରକ୍ଷା କରୁଥିଲା, ମାଟିକୁ ଧୋଇଦେଲୁ। ଟାଣ ଖରାରେ ବାଟୁଇ ଛାଇ ତଳେ ବିଶ୍ରାମ ନେଉଥିଲା, ତା ଶ୍ରମ ଝାଳ ପୋଛୁଥିଲା, ଏବେ ଛାଇ ପାଇଁ ସେ ଆଶ୍ରୟ ଖୋଜୁଛି। ଏମିତି କହି ବସିଲେ ଗୁଡ଼ାଏ ତାଲିକା ହେବ ଶ୍ରୋତାବନ୍ଧୁ। ତାପମାତ୍ରା 46 ଡିଗ୍ରୀକୁ ଛୁଇଁଲାଣି, ଆଗକୁ ପରିସ୍ଥିତି ଅସମ୍ଭାଳ ହେବାର ସତର୍କ ସୂଚନା ପାଣିପାଗ ବିଭାଗରୁ ମିଳୁଛି। କହିଲେ ଶ୍ରୋତାବନ୍ଧୁ, ଏତେ ପରେ ସତରେ କ'ଣ ବଦଳୁଛି ଆମମାନଙ୍କର ଚଳନି? ସତରେ କ'ଣ ପ୍ରକୃତିକୁ ଭଲ ପାଇବାର ମାନସିକତା ଆସିଲାଣି ଆମମାନଙ୍କ ଭିତରେ? ଜଣ ଜଣ କରି ଗଣମାନଙ୍କୁ ଏବେ ସତର୍କ ହେବାକୁ ପଡ଼ିବ ଶ୍ରୋତାବନ୍ଧୁ। ଏବେ ଈଶ୍ୱର ବି ଆମମାନଙ୍କ ପାଇଁ କିଛି କରିପାରିବେନି, ନିଜେ ନିଜ ପାଇଁ କିଛି କରିବାର ପ୍ରୟାସ ଆରମ୍ଭ କରିବା ଆସନ୍ତୁ। ଆମ ଭଲ କର୍ମ ଦେଖି ଯଦି ହେବ ଈଶ୍ୱର ଆଶୀର୍ବାଦ ଦେଇପାରନ୍ତି ବୋଧେ, ଚେଷ୍ଟା କିନ୍ତୁ ଆମକୁ ଜାରି ରଖିବାକୁ ପଡ଼ିବ ଶ୍ରୋତାବନ୍ଧୁ।

ଈଶ୍ୱରଙ୍କ ଉପରେ ଭରସା ରଖିବା ଶ୍ରୋତା ବନ୍ଧୁ, ଯେତେ ଦୁଃଖ ଆସୁ କି କଷ୍ଟ ଆସୁ, ସେ ନିଶ୍ଚିନ୍ତ ଭାବରେ ଆମକୁ ଉଦ୍ଧାର କରିବେ। ଚଢ଼େଇଟିଏ ବସା ବାନ୍ଧିବାର ଦେଖି ଆମେ ତାକୁ ହସରେ ଉଡ଼େଇଲୁ। ଟେକା ପଥର ଭେଙ୍ଗି ବେଳେବେଳେ ବଗୁଲିଆ ପିଲାମାନେ ତାର ବସା ଭାଙ୍ଗିଦେଇ ମଜା ନିଅନ୍ତି। ଛୋଟ ଛୋଟ ପକ୍ଷୀ ଅଣ୍ଡାକୁ ଦଳି ଚକଟି ମାଟିରେ ମିଶାଇ ଦିଅନ୍ତି। ବସାଟି ପକ୍ଷୀର ଘର, ପକ୍ଷୀ ଅଣ୍ଡାରେ କୁନି କୁନି ପକ୍ଷୀ ଶାବକଙ୍କର ସମ୍ଭାବ୍ୟ ଜୀବନ। ନିରୀହ ମା ପକ୍ଷୀଟିଏ ବସି ସବୁ ଦେଖୁଥାଏ, ହେଲେ ପାଟି ଫିଟେନି ବୋଲି ତ ପ୍ରତିବାଦ କରିପାରେନି। ବସା ଭାଙ୍ଗନି, ମୋ ଛୁଆଙ୍କ ଜୀବନ ସହ ଖେଳନି ବୋଲି କହିପାରେନି। ଠିକ୍ ସେମିତି ଶ୍ରୋତାବନ୍ଧୁ, ପ୍ରକୃତିର ନିରୀହପଣ, ସେ ସବୁ ଦେଖେ ଅଥଚ ପାଟି ଖୋଲି କିଛି ବି କହିପାରେନି। ଯେତେବେଳେ ଅତ୍ୟାଚାର ବଢ଼ି ବଢ଼ି ଚାଲେ ପ୍ରକୃତି ସହ, ପ୍ରକୃତିରେ ଆସିଯାଏ ତାଣ୍ଡବ। କେବେ ବନ୍ୟା ବାତ୍ୟା ଭୂକମ୍ପ ମରୁଡ଼ି, ତ କେବେ ଗ୍ରୀଷ୍ମରେ ଅଗ୍ନିବର୍ଷା। ପ୍ରଚଣ୍ଡ ଉତ୍ତାପରେ ଅଣନିଶ୍ୱାସୀ ହୁଅନ୍ତି ସଚରାଚର। ସବୁକିଛି ନିଜ ହାତ ତିଆରି କର୍ମର ଫଳ ଶ୍ରୋତାବନ୍ଧୁ, କ'ଣ କରାଯାଇପାରିବ? ଜୀବନର ଚଲାବାଟ ଅସରନ୍ତି ଶ୍ରୋତାବନ୍ଧୁ, ଜୀବନ ଥିବା ପର୍ଯ୍ୟନ୍ତ ଚାଲିବାକୁ ହେବ। ସୁଖ ଆସୁ କି ଦୁଃଖ ଆସୁ, ସବୁକିଛି ସହିଯିବାକୁ ହେବ।

ଜୀବନଟି କୁଆଁ କୁଆଁ ସ୍ୱର ନେଇ ମାଟି ଛୁଇଁବା ଦିନରୁ ଆଜି ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ତା ଚାରିପାଖରେ, କେବେ ଉତ୍ତର ପାଇ ସେ ଖୁସି ହୋଇଯାଏ ତ କେବେ ଅନେକ ଅବାନ୍ତର ପ୍ରଶ୍ନ ଘେରରେ ଗୁଡ଼େଇ ହୋଇ ସେ ଉତ୍ତର ଅପେକ୍ଷାରେ ସମୟ ସାରି ଦେଉଥାଏ। ଥରେ ବିବେକାନନ୍ଦଙ୍କୁ ଜଣେ ବିଦେଶୀ ବନ୍ଧୁ ପ୍ରଶ୍ନ କଲେ, ତମ ଆଗରେ ଦୁଇଟି ପୁଟୁଳି ପଡ଼ିଛି, ଗୋଟିଏ ଜ୍ଞାନର ପୁଟୁଳି ଆଉ ଗୋଟିଏ ଧନ ରତ୍ନ ହୀରାଲୀଳା ମୋତି ମାଣିକରେ ଭର୍ତ୍ତି ପୁଟୁଳି, ତମେ କେଉଁ ପୁଟୁଳିଟିକୁ ଗ୍ରହଣ କରିବ? ବିବେକାନନ୍ଦ କହିଲେ, ମୁଁ ଧନ ସମ୍ପତ୍ତି ହୀରାଲୀଳା ମୋତି ମାଣିକରେ ପୂରା ପୁଟୁଳିଟିକୁ ଗ୍ରହଣ କରିବି। ସଙ୍ଗେ ସଙ୍ଗେ ବିଦେଶୀ ବନ୍ଧୁ ଜଣକ ତାଙ୍କୁ କହିଲେ, ମୁଁ ଜାଣିଥିଲି ତମେ ଲୋଭରେ ସେହି ଧନ ରତ୍ନ ହୀରାଲୀଳାର ପୁଟୁଳିଟିକୁ ହିଁ ଗ୍ରହଣ କରିବ, ମୁଁ ହୋଇଥିଲି ଜ୍ଞାନର ପୁଟୁଳିକୁ ଗ୍ରହଣ କରିଥାନ୍ତି। ଟିକେ ହସିଦେଇ ବିବେକାନନ୍ଦ କହିଲେ, ତମର ଜ୍ଞାନର ଅଭାବ ଅଛି ତେଣୁ ତମେ ଜ୍ଞାନର ପୁଟୁଳିଟିକୁ ନେଇଥାନ୍ତ। ଆମ ପାଖରେ ଧନ ସମ୍ପତ୍ତି ହୀରାଲୀଳାର ଅଭାବ ଅଛି ତେଣୁ ମୁଁ ସେହି ପୁଟୁଳିଟିକୁ ଗ୍ରହଣ କଲି। ସତରେ ଶ୍ରୋତାବନ୍ଧୁ, ବେଳେବେଳେ ଏହି ଆବଶ୍ୟକତା ଆମକୁ ଅନେକ ପ୍ରଶ୍ନ ଘେରରେ ଛନ୍ଦି ଦେଉଥାଏ। କେଉଁଟି ଆମ ପାଇଁ ଠିକ୍, ସେହି ପ୍ରଶ୍ନର ଉତ୍ତର ଖୋଜିବାରେ ଆମେ ସମୟ ସାରି ଦେଉଥାଉ। ବେଳେବେଳେ କିଛି ନିଷ୍ପତ୍ତି ଆମର ଭୁଲ ବି ହୋଇଯାଉଥାଏ। ସବୁକାଳେ ଭାବି ଯେମିତି ପ୍ରଶ୍ନର ଉତ୍ତର

ଖୋଜିବା, ସେ ପ୍ରଶ୍ନରେ ମିଳିଥିବା ଉତ୍ତର ଠିକ୍ କି ନାହିଁ ତାକୁ ବି ପରଖି ନେବା ଉଚିତ। ଶ୍ରୋତାବନ୍ଧୁ, ସବୁକାଳେ ନିଜେ ନିଜକୁ ପ୍ରଶ୍ନ କରୁଥାନ୍ତୁ ଆଉ ମନରେ ଉତ୍ତର ଖୋଜୁଥାନ୍ତୁ, ସମୟ ନିଶ୍ଚୟ ସେ ପ୍ରଶ୍ନର ଉତ୍ତର ଦେଇଦେବ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
5: ସାବିତ୍ରୀ, ମୁଁ ଅଫିସ ଯାଉଛି।
6: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
5: ବାପରେ, ଏତେ ଟଙ୍କା?
6: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
5: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
6: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: କଥା, ଗୀତ, ଏହି ସୂଚନା ଶୁଣିବା ଭିତରେ ଆପଣ ବାରମ୍ବାର ଆପଣଙ୍କ ମୁହଁ ଦେହକୁ ଓଦାକନାରେ ପୋଛୁଛନ୍ତି, ବିଞ୍ଚଣାରେ ବିଞ୍ଚି ହେଉଛନ୍ତି, ପଙ୍ଖା ପବନ ପାଖକୁ ଯାଉଛନ୍ତି। ସତରେ ଶ୍ରୋତାବନ୍ଧୁ, ତାପମାତ୍ରା ବଢ଼ିଛି, ଅସହ୍ୟ ଗରମ, ନିଜେ ନିଜକୁ ଟିକେ ସତର୍କ ରଖିବା ଆସନ୍ତୁ। ଅଂଶୁଘାତ ପାଇଁ କିଛି ସତର୍କ ସୂଚନା ଅଛି, ଶୁଣି ନିଅନ୍ତୁ। ଅଂଶୁଘାତ ହେବାର ଲକ୍ଷଣ, ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲେଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣ ହେବା, ଚର୍ମ ଶୁଷ୍କ, ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା ପରି ଲକ୍ଷଣ ଦେଖାଦେବା। ସତର୍କ ସୂଚନା ହେଲା, ଦିନ 11:00-3 ପର୍ଯ୍ୟନ୍ତ ଖରା ତାତିରକୁ ବାହାରନ୍ତୁ ନାହିଁ। ଏହି ସମୟରେ ଯଦି ବାହାରକୁ ଯିବାକୁ ପଡ଼ୁଥାଏ, ଜରୁରୀ କାମ ଥିଲେ ବାହାରକୁ ଯାଆନ୍ତୁ, ଯଥେଷ୍ଟ ପାଣି ପିଅନ୍ତୁ, ସାଥିରେ ଛତା, ଚପଲ ଏବଂ ପାଣି ବୋତଲ ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ ନିଶ୍ଚିନ୍ତ ଭାବରେ ପିନ୍ଧନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଅଂଶୁଘାତରୁ ରକ୍ଷା ପାଇବା ପାଇଁ କିଛି ପ୍ରତିକାର, ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍, ଚିନି ଲୁଣ ସର୍ବତ, ସାଧା ପାଣି ପିଇବାକୁ ଦିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛି ଦିଅନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ, ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ସତରେ ଶ୍ରୋତାବନ୍ଧୁ, ଏସବୁ ସତର୍କତା ଆମକୁ ପାଳନ କରିବାକୁ ହେବ, ତାହେଲେ ଯାଇ ସୁନ୍ଦର ଜୀବନର ସୁନ୍ଦର ଗୀତ ଆମେ ଗାଇପାରିବା।

ଆମ ଓଡ଼ିଶାରେ ରାଜା ଘର ପରେ ଖାନା ତିଆରି ହୁଏ ଘରେ ଘରେ। ଆମ ରାଜ୍ୟ ଓଡ଼ିଶାରେ 30ଟି ଜିଲ୍ଲା, 12 ମାସରେ ତାର 13 ପର୍ବ। କେଉଁ ପର୍ବରେ କେଉଁ ପିଠା ହେବ, କେଉଁ ଫଳ ପାଚିଲା, କେଉଁ ପୂଜାରେ ଲାଗିବ, ସେସବୁ ଆଗରୁ ସ୍ଥିର ହୋଇଥାଏ। ଶ୍ରୋତାବନ୍ଧୁ, ସାରା ଓଡ଼ିଶାବାସୀ ଟିକେ ଖାଇବା ପ୍ରିୟ, ସବୁ ଜାଗାରେ ଖାଦ୍ୟ ସାମଗ୍ରୀକୁ ନେଇ ସ୍ୱତନ୍ତ୍ର ପରିଚୟ, କେଉଁଠି କେଉଁ ଖାଇବା କେମିତି ମିଳେ ଆସନ୍ତୁ ଜାଣିବା। କିନ୍ତୁ ଟିକେ ସତର୍କ ରହିବେ ଶ୍ରୋତାବନ୍ଧୁ, ଏଇଟା ଖରାଦିନ, ମାପି ଚୁପି ପିଇକି ଖାଇବେ, ଦେଖି ଚାହିଁକି ପେଟ ଯେତିକି ଗ୍ରହଣ କରିପାରିବ ସେତିକି ଖାଇବେ। ଚାଲନ୍ତୁ ଏ ଗୀତରୁ ଶୁଣିନେବା ଆମ ରାଜ୍ୟ ଓଡ଼ିଶାରେ କେଉଁଠି କେଉଁ ଖାଦ୍ୟ ପାଇଁ କେତେ ପରିଚିତ।

ପଡ଼ାର ରସାବଳି ରସ ଯାଅ ଚାଖି ଯାଅ ଚାଖି ଯାଅ ଚାଖି ଚାଲେପୁର ରଖିରି ମୋହନ ସବୁରି ମନ ଲାଗି ଭୁବନେଶ୍ୱର।

0: କଟକର ଦହିବରା କଟକର ଦହିବରା ପାଖରେ ଯିବ ନାହିଁ ମାଣିକ ପାତଳା ବସା ଦହିକୁ ମାଣିକ ପାତଳା ବସା ଦହିକୁ ଏ ଗରି ଆଲୋ ଟିକେ ଅନା ଇଏ କଣ ଦଉଛ ଆରେ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ମଣ୍ଡା କାକରା ଚକୁଳି ଆରିସା ବନେଇଛି ଏ ଦନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ ସମୁଦାୟ 4000 ଟଙ୍କା ଏକା ସହିତ କିମ୍ବା 1000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍ ଆଜି କଲ୍ କରନ୍ତୁ 1-800-102-9282
1: ଗେଲ୍ ଗ୍ୟାସ୍ ସହଜ କନେକ୍ସନ ଭରସା ଯୋଗ୍ୟ ଗ୍ୟାସ୍
3: କଣ ରେ ମା ଘରେ ସୋଲାର ଲଗେଇଦେଲ
4: ହଁ ମଧୁ ଅପା ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ
3: ଚିନ୍ତା ନାହିଁ ମାନେ
4: ହଁ ଅପା ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ
3: ସତରେ ଖାଲି ସେତିକି ନୁହଁ ଅପା ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ
5: ଆଜ୍ଞା ହଁ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ
6: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
7: ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
8: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ ଚେଟିନାଟ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
9: ଗୀତ ଶୁଣିବା ଭିତରେ ନିଶ୍ଚୟ ମନେ ରଖିଥିବେ ଶ୍ରୋତା ବନ୍ଧୁ ଯେତେବେଳେ ଗ୍ରୀଷ୍ମ ଛୁଟିରେ ବୁଲିବାକୁ ଯାଉଛନ୍ତି ସାରା ଓଡ଼ିଶାକୁ ତେବେ ମନ ଲେଖି ଖାଇବା ସବୁ ନିଶ୍ଚୟ ଖାଇବେ ତେବେ ଟିକେ ସତର୍କ ରହିବେ ଶ୍ରୋତା ବନ୍ଧୁ 26 ତାରିଖରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି ସେହି ଦିନ ଭିତରେ ଯଦି ଯାତ୍ରା ସ୍ଥଗିତ ରଖୁଛନ୍ତି ତାହେଲେ ଭଲ ଯଦି ଯିବାକୁ ପଡ଼ୁଛି ତେବେ ସତର୍କତା ଅବଲମ୍ବନ କରି ନିଶ୍ଚୟ ଯାଆନ୍ତୁ ଜୀବନ ଚାଲିବାର ନାମ ଶ୍ରୋତା ବନ୍ଧୁ ଚାଲୁଥିବା ଅଟକି ଗଲେ ହାରିଯାଏ ଜୀବନ ଯେତେ ଦୁଃଖ ଆସୁ କି ସୁଖ ଆସୁ ଜୀବନର ଗତିକୁ ନେଇ ଆମେ ଚାଲୁଥିବା

0: ଜୀବନ ଚାଲିବାର ନା। ସାଥିରେ ଶ୍ରୋତା ବନ୍ଧୁ, ଏ ଗୀତ ଶୁଣିଲେ ନିଶ୍ଚୟ ଏ ଗୀତ ଶୁଣିବା ଭିତରେ କିଛି କାର୍ଯ୍ୟକ୍ରମର ସୂଚନା ରହିଛି ଆଉ କିଛି ଘୋଷଣା ରହିଛି, ଆପଣଙ୍କ ପାଇଁ ଶୁଣି ନିଅନ୍ତୁ। ଆଜି ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ବିଷୟ ରହିଛି ଖରିଫ ଚାଷ ପାଇଁ ପ୍ରସ୍ତୁତି। ରାତି 9:30 ଶୁଣିବେ କାର୍ଯ୍ୟକ୍ରମ ଛାୟାପଥ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ ଏ କାର୍ଯ୍ୟକ୍ରମ ଶୁଣିବେ ରାତି 8:10। ଏଥିରେ ଶୁଣିବେ ସ୍ୱଚ୍ଛତାର ମହତ୍ୱ ଏବଂ ସମାଜରେ ଏହାର ପ୍ରଭାବ ସମ୍ପର୍କରେ ସାକ୍ଷାତକାର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 10:00। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ବର୍ତ୍ତମାନ ଶୁଣନ୍ତୁ ଏକ ବିଶେଷ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆଇବା ଗୁରୁବାର ବୋଇଲେ ଏଇ ମାସ 28
2: ସନ୍ଧି 5:30 ବେଲେ ଛୁଇ ତୁଜନ କାର୍ଯ୍ୟକ୍ରମ ଭିତରେ ପଚାରିଛି ନାଟକ 2×4।
3: ଆଚ୍ଛା ପିଲାମାନେ ସବୁ ଗିଳିଛ? ଆରେ ମୁଁ ପଚାରିବାର ଅର୍ଥ ହେଲା ଖାଇଛ ତ ସବୁ?
2: ଭାଇ ଭଉଣୀ ମନ, ନାଟକ ହେଲାନି 2×4। ଶୁଣବାକେ ନ ପାସରା।
4: ଏ ଟକି ମନ, ଆନ ଆଡ଼ା ବୁଆନା ଚାଉଲ ଶାଗ ଘେନବାର ଅଛେ।
5: ଆଜି ମୋରଟା ମୁଇ ନ ଦେଇ ମା, କାଲିକେ ବାଲି ଦେଖବାକେ ଯିବାର ଅଛେ।
4: ମୁଇ ମିଶା ନ ଦେଇ।
0: ବର୍ତ୍ତମାନ କିଛି ଘୋଷଣା ଆପଣଙ୍କ ପାଇଁ। ଭାରତର ଜନସାଧାରଣ ସରଳ ଏବଂ ସୁବିଧାରେ ନ୍ୟାୟ ପାଇବା ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ସମାଧାନ ସମାରୋହ 2026 ନାମରେ ନାମିତ ହୋଇଛି। ଏହି ଅଭିଯାନର କାର୍ଯ୍ୟକ୍ରମ ଅନୁଯାୟୀ ଏକ ବିଶେଷ ଲୋକ ଅଦାଲତ 2026 ଅଗଷ୍ଟ 21, 22 ଏବଂ 23 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶେଷ ଲୋକ ଅଦାଲତରେ ଉଭୟ ପକ୍ଷଙ୍କ ସହମତିରେ ଏବଂ ଆପୋଷ ବୁଝାମଣା ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ମାମଲାଗୁଡ଼ିକର ପରିସମାପ୍ତି କରାଯିବ। ଏହି ବିଶେଷ ଲୋକ ଅଦାଲତରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଫୌଜଦାରୀ ମାମଲା, ଶ୍ରମ ବିବାଦ ଏବଂ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ ଆଦି ଗ୍ରହଣ କରାଯିବ। ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବା ପୂର୍ବରୁ ଏକ ପ୍ରାକ୍ ଲୋକ ଅଦାଲତ ବୈଠକରେ ପକ୍ଷମାନେ ଏବଂ ସେମାନଙ୍କର ଅଧିବକ୍ତାମାନେ ଯୋଗଦେଇ ସେମାନଙ୍କର ମାମଲା ବିଷୟରେ ଆଲୋଚନା କରି ଏହାର ସମାଧାନ ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାକୁ ସୁଯୋଗ ପାଇବେ। ଏଥିନିମନ୍ତେ ସ୍ଥିରୀକୃତ ମାମଲାଗୁଡ଼ିକରେ ପକ୍ଷମାନଙ୍କୁ ସୂଚନା ଦିଆଯିବ। ଉଭୟ ପକ୍ଷ ସ୍ୱେଚ୍ଛାକୃତ ଭାବରେ ଏହି ବୈଠକରେ ବ୍ୟକ୍ତିଗତ କିମ୍ବା ଆଭାସୀ ମାଧ୍ୟମରେ

ଯୋଗଦାନ କରିପାରିବେ। ମାମଲାର ପରିସମାପ୍ତି ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ନିମନ୍ତେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଓ ତାଲୁକ ସ୍ତରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୈଠକଗୁଡ଼ିକର ଆୟୋଜନ କରାଯିବ। ଏହି ପ୍ରାକ୍ ଲୋକ ଅଦାଲତ ବୈଠକରେ ତାଲିମପ୍ରାପ୍ତ ମଧ୍ୟସ୍ଥ ଓ ଆଇନ ସେବା ସଂସ୍ଥାର ଅଧିକାରୀମାନେ ପକ୍ଷମାନଙ୍କୁ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷଙ୍କ ସହମତି କ୍ରମେ ମାମଲାଗୁଡ଼ିକୁ ବିଶେଷ ଲୋକ ଅଦାଲତରେ ସ୍ଥାପିତ କରାଯାଇ ଫଇସଲା କରାଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଲିପ୍ତ ଆଗ୍ରହୀ ପକ୍ଷମାନେ http://www.sci.gov.in ନିଜ ତରଫରୁ ଏହି ବିଶେଷ ଲୋକ ଅଦାଲତରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏହାର ସୁଯୋଗ ନେଇ ମାମଲାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ମାମଲାରେ ଜଡ଼ିତ ଉଭୟ ପକ୍ଷଙ୍କୁ ଅନୁରୋଧ କରାଯାଉଛି। ଏ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଦେୟମୁକ୍ତ ନମ୍ଘର 1500 କିମ୍ବା ନିକଟସ୍ଥ ଆଇନ ସେବା ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ଶୁଣିଲେ ଏକ ବିଶେଷ ଘୋଷଣା। ଆପଣ ଅଛନ୍ତି ଆକାଶବାଣୀ ଲାଇଭ୍ ପରିସରରେ। ସମୟ ହାତମୁଠାରୁ ସରିସରି ଆସୁଛି ଶ୍ରୋତାବନ୍ଧୁ, ଆଉ କଥା ହେବାନି, ଶୁଣିନେବା ଏ ସୁନ୍ଦର ଗୀତ।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଗ୍ୟାଙ୍ଗଷ୍ଟାର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେ କେ, ଗୀତିକାର ସାଇଦ୍ କ୍ୱାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
5: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ବାଦଶାହ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ନୌସାଦ ଫତେ ଅଲ୍ଲୀ ଖାଁ ଏବଂ ରାହତ ଫତେ ଅଲ୍ଲୀ ଖାଁ। ମନୋଜ ମୁନ୍ତାସିରଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ତନିଶିକ ବାଗ୍‌ଚୀ।

ଗୀତଟି ଶୁଣୁଥିଲେ ରକି ହ୍ୟାଣ୍ଡସମ୍ ଚଳଚ୍ଚିତ୍ରରୁ, ଶିଳ୍ପୀ ଥିଲେ ରାହତ ଫତେ ଅଲ୍ଲୀ ଖାଁ। ଆପଣ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଜବ୍ ୱି ମେଟ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଗୀତିକାର ରାହୁ ତିନ୍ଦୋରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦବଙ୍ଗ ଟୁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ରାହତ ଫତେ ଅଲି ଖାଁ ଏବଂ ଶ୍ରେୟା ଘୋଷାଲ। ଗୀତିକାର ସମୀର ରଞ୍ଜନ, ସଙ୍ଗୀତରେ ସଜେଇଛନ୍ତି ସାଜିଦ ୱାଜିଦ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 12:30। ଆରମ୍ଭ କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ନେଞ୍ଜୁ।

0: ର ମାର୍ନୁ ମାନେ କି ଆମେ କାଣ୍ଡା ଇଲୁ ମାନେ ଏ ରଚକା ମାର ଏଦିମ୍ବା ହାଁ ଇଲା ହିଁ ରେଷ୍ଟ ହାନା ଦେ ମାର ଇନକା ମାତିସ୍କେ ମାର କିନାଦି ମାନେ
1: ଥାଇ ଭାଇ ଆଜିକାଲି ତ ବେଶୀ ଟା ଗାଜିକା ହେଇ ମାନେ ଏଟା ଥାକି ମାର କାରଣଟା ଥାକି ମାର ଯୋଉ ସକାଣ ଦିଅନ୍ତି ଏଣ୍ଡେ ତୁରହି ନାଇଁ ଏ ବାତି ମାର ଅତୁ ସକାଣି ତୁର ଆପ କାନ୍ଦ ଲୁଲୁ ସକା ଦିଅନ୍ତି ତୁର୍ନ ଏତି ହିଁ ମାର ହାଲକା ହାଲକା ସକା ଦିଅନ୍ତି ତୁରହି ସାରେ ମା ଆଙ୍ଗା ତାକି ଏତେ କରା ଏ ଅଡ଼େ ଦବଲା ସକା ଦିଅନ୍ତି ମାର ଦବଲା ସକା ତୁରହି ସାରେ ମା ଆଙ୍ଗା ଆଜିକାଲି ତାକି ନିହିଡ଼ି ନାଇଁ
0: ସାତା କଥା ବ୍ୟସ୍ତା ତାଇ ତ ମାର ତ ଏଦା ପାଇଁ ଯେ ଆମେ ଗୋଟାଏ କି ଉଗୁଡ଼ା ଉଗୁଡ଼ା ସ୍କେନୁ ସକା ସେଠି ହେଲେ ତାହେଲେ ମାର ତୁର୍ନାଦି ମାନେ ଅଡ଼େ ସବୁଦିନ ମାର ଏନିକି ନାଦି ମାନେ ଅଡ଼େ ମାର ଆମେ କାଣ୍ଡା ହାନ ଅଛି ସାରେ କେହି ତା ଏଇ ହାନାଦି ମାନେ ର ବୋତଲ ତାପେ ର ମୁତା ତାପେ କି ହରୁ ମାରେ କାମାନେ ତାହାନ ଅଛି ସ୍କେ ମାର ରନ କି ତ ଏଇ ଆଶା ନା ମାର ହାଚି ଦେ ଅଜିନେ ଗୋଟେ ଏଇ ତା ସବୁବେଳେ ମା ହାତରେ ରହି ନାଦି ମାନେ ଆମେ କାଣ୍ଡ ଏସ୍କିଆ ନାଇଁ ଏଚେ ବେଳେ ତ ମାର ଏଇ ଗହ ନାଇଁ ଏଦା ପାଇଁ ଯେ ଏଇତି ସବୁବେଳେ ଏଇ ଆପେ ସର୍ବତ ଏଇ ଆପେ କି ଲେମ୍ବୁ ଏଇ ଆପେ ଇଲା ହିଁ ମାର ଏଚେ ବେଳେ ତା ଗାଡ଼ି ଏସ୍କିଆ ନାଇଁ କକାର ପଦା ଆପୁ କି ବୁଢ଼ା ବୁଢ଼ୀ ଆପୁ କାଜା ଲୋକସ୍କେ ମାର ଏଇତି ସବୁବେଳେ ଆଶା ବ୍ୟବହାର କିନାଦି ମାନେ
1: ଗୋଟେ ମା ତାଣା ତ ଆଜିକାଲି ଆଶା ଅଙ୍ଗନବାଡ଼ି ତାଣା ଓ ଆର୍ ଏସ୍ ରହିନେ ଏବା ତି ଓ ହାସମାର ପକେଟ୍ ତିର ଲିଟର ଏଇ ତମେ ଥାନା ଏବା ଗହନ ଓଡ଼େ ଯଦି ମାଙ୍କ ମେଡ଼ା ହିଁ ଯେନ୍ MBI ସାରେ ଦହି ଏଇ ଆପେ କି ର ହାରୁ ଲେମ୍ବୁ ଏଇ ଆଠା ସାହା ମାର ଏବା ତିସ୍କେ ଗୋଷ୍ଠି ସାରେ ମା ଦେହତି ପାଇଁ ଥଣ୍ଡା ଡଇନେ ଓଡ଼େ ବାଣ୍ଡି ଥଣ୍ଡା ଡଇନେ କାରତି ପାଇଁ ମାର ମୁକ୍ତି ଝିକେ ହେଲା ବେଟା ନାଇଁ
0: ଅର୍ଡ଼ର କଥା ଏଇନା ହେମନେ ସାର ମାର ଏଚେ ବେଲ ତା ଇ ଯୋଉ ଇ ସମୟ ତା କି ଗାଡ଼ି କାରାବା ହେଇନେ କି ବେଡ଼ିବା ହେଇନେ ଇ ସମୟ ତ ମାର ଇନ ଗରିଷ୍ଠ କାଦ୍ୟ ଇଞ୍ଜିନିୟର ମା ଏବା ହେଲେ ତିନା ଆମେ ଗୋଟାଏ କି ଗାଡ଼ି ଉଙ୍ଗା କି ଗାଡ଼ି ମାନେ ଆମେ ଗୋଟାଏ କି ଜୀର୍ଣ୍ଣ ହେଲେ ତାହେଲେ ମାର ତିନି କଥା ହା ଏଦା ପାଇଁ ଯେ ମାର ଏନକିନା ମାନେ ଆମେ ଗୋଟାଏ କି ପଖାଳ ଭାତ ଇଞ୍ଜିନିୟରୀ ଏବା ତାହେଲେ ଏଇ ତଲାଣ୍ଡିର ଦାଣୀ ହେଲା ହିଁ ମାର ଇ କାଦ୍ୟ ମାର ତିନାଦି ମାନେ
1: ଓଡ଼େ ମାର କାମାଦାମା କିନା ତାଇ କୁଲିବୁତି ହାନା ତାଇ ଲା ଇ ଚୌଟାଟି ଏ ଗାଡ଼ି କାରାଡ଼ିଏ ଏଚକ ଭିତରେ ମାର କାମାଦାମା କିନ ନଅଟା ଏପେ କାମାଦାମା କି ହାନା ମାଦେ ନା ମାର୍ନୁଡ଼ ଇ ଆପେ କି ଇଜ ଆପେ ମାର ଡିଆ ନା ହାମିଡ଼ ଓଲ କି ତିନିଟା ପରେ ମାର କାମାଦାମା କିନାଦି ମାନେ
0: ଅର୍ଡ଼ର କଥା ନା କି ସେ ଗାଡ଼ି କାରା ହିମନେ ନା ଇଚ୍ଛି ସାରକେ ମାର ଆମି କାଣ୍ଡା ଗତା ବାନ୍ଧା ହାନ କି ହାଟ ପାଟଣା ହାନ ଚିସ୍କେ ଲାଇ ପୁଟା ହାନାଇ ଓଡ଼େ ମିଲୋଡ଼ କି ହାନାଇ ରାଣ୍ଡି କାମେ ଦେ ଏ ମାତ୍ର ଏଚେ ବେଲେ ତ ଆମି କାଣ୍ଡା ହାନ ବାନ କି ବଜାର ହାନ କି ଆମ୍ଭେ କାମାନେ ତ ହାନ ଚିସ୍କେ ମାର ରଚକା ଜମାନା ଲା ଏପଟେ ମିଲୋଡ଼ ପଟେ ଇଲା ହିଁ କାରା ଉଣାତି ଦେହ ନା ଆମ୍ଭିସ୍କେ ପାଙ୍ଗାତା ଯତ୍ନା ହା କଡ଼ି ନାଇଁ ଅଡ଼େ ଏନିକି ମାର ରକ୍ଷା ବେଟା ନାଇଁ ଏଦିନ ପ୍ରତି ମାର ଯତ୍ନ ବାନ ଆନାଇ ମାନେ ତ ଏଇ କଥା ହେଲେ ମାର ହାଡ଼ା ହିଁ ଯାଏ ଫୁନାଇଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରୁଇ ଦିନା ଶନିବାର ଅଡ଼େ ମାଙ୍ଗଡ଼ାରା ମାଦନପୁଟା ବେସ୍ପିଆ ହିନେ ମାଙ୍ଗେ ହେଲେ ଚିଠି ହିଆଦୁ ମା ଟିକଣା ଆତେ ଫୁନାଇଲେ ଯେଉଁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର ଜିଲ୍ଲା କୋରାପୁଟ ପିନ୍କୋଡ଼ ଆତେ 7640005 ବାରେ ତେରମିଙ୍ଗେ ଜହରା।

ପ୍ରଚାରକଲୁ କନ୍ଧବାସର କାର୍ଯ୍ୟକ୍ରମ ପୁନେଇ ନେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରି ଜାନି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ଶାନ୍ତା ସେକ୍ସନା, ଶିଳ୍ପୀ ଗାଇଛନ୍ତି ମୀରା ଭଜନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

गीतकार शेखर अवस्थी।

0: ପ୍ରଚାର କଲୁ କେତୋଟି ହିନ୍ଦୀ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଶ୍ରୋତାବନ୍ଧୁମାନେ,

0: ଆଜିର ଚାଷବାସ କଥାରେ ଆମେ ଲାଉ ଚାଷ ବିଷୟରେ ଜାଣିବା। ଲାଉ ଗୋଟିଏ ପ୍ରମୁଖ ପରିବା ଫସଲ ଅଟେ। ଏହାକୁ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ଚାଷ କରାଯାଏ। ଲାଉରେ ଅଧିକ ପରିମାଣରେ ପାଣି ଥାଏ। ଏହା ଶରୀର ପାଇଁ ବହୁତ ଉପକାରୀ। ଲାଉ ଖାଇଲେ ଶରୀର ଥଣ୍ଡା ରହେ। ଏହା ସହଜରେ ହଜମ ହୁଏ। ଲାଉ ତରକାରୀ ଲୋକମାନେ ବହୁତ ପସନ୍ଦ କରନ୍ତି। ଲାଉ ଚାଷ କରି ଚାଷୀ ଭଲ ଲାଭ ପାଆନ୍ତି। ଏହି ଚାଷ ପାଇଁ ବହୁତ ଅଧିକ ଖର୍ଚ୍ଚ ଲାଗେ ନାହିଁ। ଠିକ୍ ପ୍ରଣାଳୀରେ ଚାଷ କଲେ ଭଲ ଉତ୍ପାଦନ ମିଳେ। ଲାଉ ଚାଷ ପାଇଁ ଉପଯୁକ୍ତ ମାଟି ଦରକାର। ଦୋଅଁଶା ମାଟି ଲାଉ ଚାଷ ପାଇଁ ଭଲ। ପାଣି ନିଷ୍କାସନ ବ୍ୟବସ୍ଥା ଭଲ ହେବା ଦରକାର। ପାଣି ଜମି ରହିଲେ ଗଛ ନଷ୍ଟ ହୁଏ। ଜମିକୁ ଭଲ ଭାବେ ଚାଷ କରିବା ଦରକାର। ମାଟିକୁ ଭୁସୁଭୁସା କରିବା ଉଚିତ। ଗୋବର ସାର ମିଶାଇଲେ ମାଟି ଉର୍ବର ହୁଏ। ଜୈବିକ ସାର ଗଛ ପାଇଁ ଭଲ। ଚାଷ ପୂର୍ବରୁ ଜମି ସଫା କରିବା ଦରକାର। ଘାସ ଓ ଅପଚିଷ୍ଟ ହଟାଇବା ଉଚିତ। ଲାଉ ଚାଷ ପାଇଁ ଭଲ ବିହନ ବାଛିବା ଦରକାର। ସୁସ୍ଥ ବିହନ ହେଲେ ଗଛ ଭଲ ହୁଏ। ବିହନକୁ ପୂର୍ବରୁ ଔଷଧରେ ଶୋଧନ କରାଯାଏ। ଏଥିରେ ରୋଗ କମ୍ ହୁଏ। ବିହନକୁ ଗଡ଼ାରେ ପକାଯାଏ। ପ୍ରତ୍ୟେକ ଗଡ଼ାରେ ଦୁଇଟି ବିହନ ଦିଆଯାଏ। ଗଡ଼ା ମଧ୍ୟରେ ଦୂରତା ରଖାଯାଏ। ଗଛ ବଢ଼ିବା ପାଇଁ ସ୍ଥାନ ଦରକାର। ବିହନ ପକାଇଲେ ପାଣି ଦିଆଯାଏ। କିଛି ଦିନରେ ଚାରା ବାହାରେ। ଲାଉ ଗଛ ଲତା ପ୍ରଜାତିର। ଏହା ମାଛା ଉପରେ ଚଢ଼ି ବଢ଼େ। ମାଛା କଲେ ଫଳ ଭଲ ହୁଏ। ବାଂଶ ଦ୍ୱାରା ମାଛା ତିଆରି କରାଯାଏ। କେହି କେହି ଦଉଡ଼ି ବ୍ୟବହାର କରନ୍ତି। ମାଛା ମଜବୁତ ହେବା ଦରକାର। ଲତା ଭଲ ଭାବେ ବଢ଼ିବା ଉଚିତ। ମାଛା ଥିଲେ ରୋଗ କମ୍ ହୁଏ। ଫଳ ମାଟିକୁ ଛୁଅନ୍ତି ନାହିଁ। ଏଥିରେ ଫଳ ସୁନ୍ଦର ହୁଏ। ଲାଉ ଗଛକୁ ନିୟମିତ ପାଣି ଦରକାର। ଗ୍ରୀଷ୍ମ ଦିନରେ ଅଧିକ ପାଣି ଲାଗେ। ସକାଳ ବା ସନ୍ଧ୍ୟାରେ ପାଣି ଦେବା ଭଲ। ମଧ୍ୟାହ୍ନରେ ପାଣି ଦେବା ଉଚିତ ନୁହେଁ। ଅଧିକ ପାଣି ଦେଲେ ମୂଳ ପଚିଯାଏ। କମ୍ ପାଣି ଦେଲେ ଗଛ ଶୁଖିଯାଏ। ସେଥିପାଇଁ ଠିକ୍ ପରିମାଣରେ ପାଣି ଦେବା ଦରକାର। ସାର ସମୟରେ ଦେବା ଉଚିତ। ଗୋବର ସାର ଭଲ ଉପକାର କରେ। ଜୈବିକ ସାର ମାଟିକୁ ସୁସ୍ଥ ରଖେ। ଲାଉ ଗଛରେ ଅନେକ ପୋକ ମଧ୍ୟ ଲାଗେ। ଫଳମାଛି ଗୋଟିଏ ପ୍ରମୁଖ ପୋକ। ଏହା ଫଳକୁ ନଷ୍ଟ କରେ। ପତ୍ରମୁଡ଼ିଆ ପୋକ ମଧ୍ୟ ଲାଗେ। ପୋକ ଲାଗିଲେ ଗଛ ଦୁର୍ବଳ ହୁଏ। ଜୈବିକ ଔଷଧ ବ୍ୟବହାର କରିବା ଭଲ। ନିମ ତେଲ ଛିଟିଲେ ପୋକ କମ୍ ହୁଏ। କ୍ଷେତ ସଫା ରଖିବା ଦରକାର। ରୋଗାକ୍ରାନ୍ତ ପତ୍ର କାଟିଦେବା ଉଚିତ। ସମୟରେ ଯତ୍ନ ନେଲେ ରୋଗ କମ୍ ହୁଏ। ଲାଉ ଗଛରେ ଫୁଲ ହୁଏ। ପ୍ରଥମେ ପୁରୁଷ ଫୁଲ ଆସେ, ତାପରେ ସ୍ତ୍ରୀ ଫୁଲ ଆସେ। ମହୁମାଛି ପରାଗ ସଞ୍ଚୟ କରେ, ଏଥିରୁ ଫଳ ହୁଏ। ଛୋଟ ଲାଉ ଦେଖିବାକୁ ସୁନ୍ଦର ଲାଗେ। ଧୀରେ ଧୀରେ ଫଳ ବଡ଼ ହୁଏ। ସବୁଜ ରଙ୍ଗର ଲାଉ ଅଧିକ ଦେଖାଯାଏ। କେତେକ ଲାଉ ଲମ୍ବା ହୁଏ ତ କେତେକ ଲାଉ ଗୋଲାକାର ହୁଏ। ଲାଉ ଚାଷ ଚାଷୀଙ୍କ ଆୟ ବଢ଼ାଏ। ଏହା ଅଳ୍ପ ସମୟର ଫସଲ। କମ୍ ସମୟରେ ଉତ୍ପାଦନ ମିଳେ। ମହିଳାମାନେ ମଧ୍ୟ ଏହି ଚାଷ କରନ୍ତି। ଘର ବାଡ଼ିରେ ମଧ୍ୟ ଲାଉ ଚାଷ ହୁଏ। ଏହା ପରିବେଶ ପାଇଁ ଭଲ। ଜୈବିକ ପ୍ରଣାଳୀରେ ଚାଷ କଲେ ମାଟି ସୁସ୍ଥ ରୁହେ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଲାଉ ଚାଷ ଗ୍ରାମୀଣ ଅର୍ଥନୀତିକୁ ସହାୟତା କରେ। ଲାଉ ଚାଷ ଏକ ଲାଭଦାୟକ ଚାଷ। ଆମେ ସମସ୍ତେ ଲାଉ ଚାଷକୁ ପ୍ରୋତ୍ସାହନ ଦେବା ଉଚିତ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଆକାଶବାଣୀ ଜୟପୁର ସମୟଦିନ ଗୋଟାଏ 20 ମିନିଟ୍ ଆରମ୍ଭ କରୁଛୁ। ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନମସ୍କାର।
1: ଘର ଘର ନେଇ ଶୁଣୁଥିବା ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ, ମୁଁ ସ୍ୱାଗତିକା ପଟ୍ଟନାୟକ
0: ଆଉ ମୁଁ କବିତା ମଞ୍ଜୁରୀ ପଲ୍ଲୀ। କୁନି ଝିଅର ଚେହେରା ଗୋଟିଏ ସୁନ୍ଦର ବଗିଚା ଭଳି, ଯେଉଁଠି ଗୋଲାପ, ମଲ୍ଲି, କଇଁ ଭଳି ନାନା ପ୍ରକାରର ଫୁଲ ଫୁଟେ। ଆଉ ସେହି ସୁନ୍ଦର ସୁକୋମଳ ଫୁଲକୁ ଦେଖି ଆମେ ନିଜ ଦିନକୁ ଖୁସିରେ ଆରମ୍ଭ କରିପାରୁ।
1: ଜାଣିଛ କବିତା, ଯେଉଁ ଘରେ ଛୋଟ ଶିଶୁଟିଏ ଥାଏ ସେହି ପରିବାରକୁ ଦୁଃଖ ସହଜରେ ଛୁଇଁପାରେ ନାହିଁ। ତାର ନିରୀହ ହସ ଭିତରେ ସବୁ ଦୁଃଖ ଯାଦୁ କଲା ଭଳି ଫୁର୍କିନା ଉଡ଼ିଯାଏ। ହେଲେ ଯେଉଁ ପରିବାରରେ ପୁଅ ଆଉ ଝିଅ ଭିତରେ ପାତରଅନ୍ତର କରନ୍ତି, ସେଇଠି କିନ୍ତୁ ସେହି ଲାଲ ପରିଟିକୁ ଦେଖିଲେ ଖୁସି ଲାଗେ ନାହିଁ, ସେ ତ ନିଜେ ନିଜେ ମଉଳି ଯାଏ।
0: ହଁ ସ୍ୱାଗତିକା, ସେହିଭଳି କ୍ଷେତ୍ରରେ ସେହି ନିରୀହ ଝିଅଟିକୁ ଦେଖିଲେ ବହୁତ ଦୁଃଖ ଲାଗେ। ଅବଶ୍ୟ ଏବେ ସବୁ ଦିଗରୁ ପରିବର୍ତ୍ତନ ହେଲାଣି। ସମାଜର ଅଧା ଜନସଂଖ୍ୟା ନାରୀ, ଏହି ନାରୀକୁ ଉପେକ୍ଷା କଲେ ଦେଶ ଏବଂ ଜାତିର ବିକାଶ ହେବନି ବୋଲି ନାରୀକୁ ତାର ଅଧିକାର ମିଳିବା ଆରମ୍ଭ ହେଲାଣି। ବେଟି ବଚାଓ ବେଟି ପଢ଼ାଓ ଏବେ କେବଳ ନାରା ନୁହେଁ, ବାସ୍ତବ ରୂପ ମଧ୍ୟ ନେଲାଣି।

0: ଆପଣମାନେ ତ ଜାଣନ୍ତି ଶ୍ରୋତା ଭଉଣୀ, ପରିବାର ସରସ ସୁନ୍ଦର ଥିଲେ ସାରା ଜୀବନ ହସ ଖୁସିରେ ବିତିଯାଏ। କୁହାଯାଏ ଯେଉଁ ଘରେ ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଏସବୁ ଥାଏ ସେହି ଘର ସ୍ୱର୍ଗଠାରୁ ମଧ୍ୟ ସୁନ୍ଦର ହୋଇଥାଏ।
1: ଏମିତି ଏକ ସ୍ୱର୍ଗ ବା ମନ୍ଦିର ରୂପୀ ଘର ତୋଳିବା ପାଇଁ ଦରକାର ପଡ଼ିଥାଏ ସ୍ୱାମୀ ଆଉ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା। ପରସ୍ପରକୁ ବୁଝି ଜଣେ ଆର ଜଣକୁ ସମ୍ମାନ ଦେଇ ସାହାଯ୍ୟ ସହଯୋଗ କରି ଆଗକୁ ବଢ଼ିଲେ ଯେକୌଣସି କାମ ଅତି ସହଜରେ ହୋଇପାରେ।
0: ଆମ ଜେଜେ ଅଜାଙ୍କ ସମୟର କଥା ଯଦି ଆମେ ଚିନ୍ତା କରିବା, ସେତେବେଳେ ପୁରୁଷମାନେ ବାହାରେ କାମ କରୁଥିଲେ ଆଉ ସ୍ତ୍ରୀ ଲୋକମାନେ ପୁରାପୁରି ଘର କଥା ବୁଝୁଥିଲେ। ଉଭୟଙ୍କ ସହଯୋଗରେ ଘର ସୁରୁଖୁରୁରେ ଚଳିଯାଉଥିଲା, କିନ୍ତୁ ଏବେ ଆଗ ଅପେକ୍ଷା ଆବଶ୍ୟକତା ବଢ଼ିଯାଇଛି। ସ୍ୱାମୀ ସ୍ତ୍ରୀ ଉଭୟ ଘର ଏବଂ ବାହାରେ କାମ କରୁଛନ୍ତି।
1: ହଁ ସ୍ୱାଗତିକା, ଏବେ ସବୁ ସମ୍ଭବ ହୋଇପାରୁଛି ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ବିଶ୍ୱାସ ଏବଂ ଭରସା ଯୋଗୁଁ। ଏହି ତିନି ତିନି ଅକ୍ଷର ବିଶିଷ୍ଟ ଦୁଇଟି ଶବ୍ଦ ଛୋଟ, କିନ୍ତୁ ଦେଖିବାକୁ ଗଲେ ଏହା ହିଁ ସମ୍ପର୍କକୁ ବାନ୍ଧି ରଖିବାର ମୂଳଦୁଆ। ଏହି ଦୁଇଟି ଶବ୍ଦ ଯେଉଁ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଥାଏ ସେମାନେ ହିଁ ପ୍ରକୃତରେ ସୁଖୀ ଦମ୍ପତି। ଏହି ସୁନ୍ଦର ଗୀତଟି ସହ ଏମିତି ଜଣେ ସୁଖୀ ଦମ୍ପତିଙ୍କ

0: ଘରଘରଣୀ କାର୍ଯ୍ୟକ୍ରମର ଆଜିର ଯେଉଁ ସୁଖୀ ଦମ୍ପତି ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କ ପରିଚୟ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
1: ମ୍ୟାଡାମ ନମସ୍କାର, ମୁଁ ବିଶ୍ୱାସନା ଭୂୟା ଭୁବନେଶ୍ୱରରୁ କହୁଥିଲି।
2: ନମସ୍କାର, ମୁଁ ଡକ୍ଟର ବିଶ୍ୱନାଥ ସାହୁ କହୁଥିଲି ଭୁବନେଶ୍ୱରରୁ।
0: ଆପଣ ଦୁଇ ଜଣଙ୍କର ବିବାହର କେତେ ବର୍ଷ ବିତିଗଲାଣି? ୟା ଭିତରେ
2: 6-7 ବର୍ଷ ହେଇଛି ବିବାହକୁ।
0: ଘରେ ସବୁ କିଏ କିଏ ଅଛନ୍ତି? ଛୁଆ ପିଲା କେତେ ଜଣ ଅଛନ୍ତି ଆପଣଙ୍କର?
1: ଆମର ତ ଗୋଟିଏ ପୁଅ ଅଛି ଘରେ, ଆଉ ବାପା ମା ନଣନ୍ଦ
0: ସମସ୍ତେ ଏକାଠି ରହୁଛନ୍ତି ବୋଧେ?
1: ଆଜ୍ଞା, ସମସ୍ତେ ଏକାଠି ରହୁଛନ୍ତି।
0: ଦେଖିବାକୁ ଗଲେ ଆପଣଙ୍କର ଗୋଟେ ଛୋଟ ପରିବାର, ସୁଖୀ ପରିବାର ଯୋଉଟା ଆମର କୁହନ୍ତି ସେଭଳିଆ ପରିବାର। ତେବେ ଆମେ ପ୍ରଥମେ ଆପଣଙ୍କର ବିବାହ କଥା ଜାଣିବାକୁ ଚାହିଁବୁ। ଆପଣଙ୍କର ଲଭ୍ ମ୍ୟାରେଜ୍ ହେଇଥିଲା ନା ଆରେଞ୍ଜ ମ୍ୟାରେଜ୍ ହେଇଥିଲା?
2: ଆମର ଏଇଟା
1: ଲଭ୍ ୱିଥ୍ ଆରେଞ୍ଜ ମ୍ୟାରେଜ୍।
0: କେବେ କେମିତି ଦେଖା ହେଇଥିଲା? ଅପା ଆପଣ କୁହନ୍ତୁ ପ୍ରଥମେ, ଭାଇଙ୍କୁ ଆପଣ କୋଉଠି ଦେଖିଥିଲେ?

0: ତ କୋଚିଂ ସେଣ୍ଟରରେ ଦେଖା ହେଇଥିଲୁ, ଫାର୍ଷ୍ଟ ଭଲ ବନ୍ଧୁ ହିସାବରେ ରହିଲୁ, ତାପରେ ଭାବିଲୁ ନା ଆଜିକା ଦୁନିଆରେ ଯେମିତି ହଉଛି ସବୁ, ତ ଭାବିଲୁ ନା ଆମେ ବନ୍ଧୁ ହିସାବରୁ ଆମେ ମାନେ ଲାଇଫ ପାର୍ଟନର ହେଇଛୁ।
1: ଭାଇଙ୍କୁ ଆପଣ ଯେତେବେଳେ ପ୍ରଥମେ ଦେଖିଲେ ତାଙ୍କର କୋଉ ଗୁଣ ଭଲ ଲାଗିଥିଲା ଆପଣଙ୍କୁ?
0: ସେ ବହୁତ ଶାନ୍ତ ରୁହନ୍ତି, ମାନେ କାହା ସହିତ କଥାବାର୍ତ୍ତା ହୁଅନ୍ତିନି, ସେମିତି କିଛି ମାନେ ସେମିତି ମାନେ ଭଲ ଲାଗିଲି ଆଉ।
1: ଆଉ ଭାଇ ଆପଣଙ୍କର କୋଉ ଗୁଣଟା ବାପାଙ୍କର ଭଲ ଲାଗିଥିଲା?
2: ବାପାଙ୍କର ବହୁତ ଗୁଣ ଅଛି ଯୋଉଟାକି ମାନେ ବହୁତ ଆକର୍ଷଣ ମୋତେ କରିଥିଲା, ଯେମିତିକି ବହୁତ ଭଲ ମଣିଷ, ଜଣେ ହୃଦୟରୁ ପରୋପକାରୀ ମଣିଷ, ସମସ୍ତଙ୍କୁ ଆଦରି ନେବା, ଗୋଟିଏ ସୂତାର ବାନ୍ଧି ରଖିବାର ଗୋଟେ ଭଲ ମଣିଷ, ସେ ଗୁଣ କିଛି ମୋତେ ଦେଖାଯାଇଥିଲା ତାଙ୍କ ପରେ, ଯାହାଫଳରେ ଆମର ସୁଖୀ ପରିବାର ମାନେ ଆମେ 7 ବର୍ଷ କାଟିଛନ୍ତି ଜଣାପଡ଼ୁନି ଥିବେ।
1: ତ ଯେମିତି ଅପା ଆପଣ କହିଲେ ଯେ ଆପଣ କାହା ସହିତ ବେଶି କିଛି କଥା ହୁଅନ୍ତିନି, ଏଇ ଗୁଣଟା ଆପଣଙ୍କର ଅପାଙ୍କୁ ବହୁତ ଭଲ ଲାଗିଲା ଯେ ସେ ଭାବିଲେ ଯେ ମୋ ସହିତ କଥା ହଉଛନ୍ତି ମାନେ ସେ ଆଉ କାହା ସହିତ କଥା ହେବେନି। ତ ଏମିତି ଆଗେଇ ଚାଲୁ ଆପଣମାନଙ୍କର ଜୀବନ। ଆପଣ ଯେହେତୁ ଲଭ୍ ମ୍ୟାରେଜ କରିଛନ୍ତି, ବହୁତ ଗୁଡ଼ିଏ ଆମର ଗୀତ ରହୁଛି ଯୋଉଟାକି ସେଟା ମଧ୍ୟ ଆମ ଲାଇଫକୁ ପ୍ରଭାବିତ କରୁଛି, ଆମ ଜୀବନକୁ ପ୍ରଭାବିତ କରୁଛି। ତ ଏଇ ଯୋଉ ଅପାଙ୍କ ସହିତ ବା ଭାଇ ଦେଖାହେଲା ଆପଣଙ୍କର, ଆଉ ଅପା ଆପଣ ବି ଭାଇଙ୍କୁ ଦେଖିଲେ, ସେ ସମୟରେ ଏମିତି କିଛି ଗୀତ ମନେ ଆସିଛି ଯେ ହଁ ଏଇ ଗୀତଟା ଆମ ଲାଇଫକୁ ପ୍ରଭାବିତ କରୁଛି?
2: ସେମିତି ତ ବହୁତ ସଙ୍ଗୀତ ଅଛି ସଙ୍ଗୀତ ଦୁନିଆରେ, ମାନେ ଯୋଉ ଗୀତବେଳେ ଆମକୁ ଏବେ ବି ଆମେ ସେତେବେଳେ ଗୁଣୁଗୁଣୁ ହଉଥିଲୁ, ଏବେ ବି ସମୟ ପାଇଲେ ଦି ଜଣ ସେ ଖୁସିକି ଆମେ ସାଉଣ୍ଟିବା ପାଇଁ ଚେଷ୍ଟା କରୁ। ଯେମିତି ସ୍ମୃତି ଏକ ଉପାର୍ଜନ, ନହେଲେ ଦେଖେ ଏବେକାର ଯେମିତି ବହୁତ ସଙ୍ଗୀତ ଅଛି ଆଧୁନିକ ଯୁଗରେ ବି ଯୋଉଟା କିଛି କିଛି ଆମକୁ ଆକର୍ଷିତ କରେ, ଭଲ ଲାଗେ।
1: ଆପଣଙ୍କର ବିବାହର ଏତେ ବର୍ଷ ଅତିକ୍ରମ ହେଇଗଲାଣି, ଏବେ ମଧ୍ୟ ଆପଣଙ୍କୁ ସେସବୁ ଜିନିଷ ସ୍ମୃତି ହିସାବରେ ଆଖି ଆଗରେ ନାଚି ଯାଉଥିବ ଯେତେବେଳେ ଆପଣମାନେ ଦେଖା ହେଇଥିଲେ, ତ ସେଇ ସ୍ମୃତିକୁ ଆଉ ଟିକେ ତାଜା କରିବା ଏବେ ଶୁଣିବା ଆପଣଙ୍କର ସେହି ପୁରୁଣା ସ୍ମୃତିକୁ ନେଇକି ଗୀତ ସ୍ମୃତି ଏକ ରୂପାଜନ। ତାହେଲେ ଆସନ୍ତୁ ଶୁଣିବା ମିଶିକି ଏଇ ଗୀତ, ପୁଣି ତାପରେ ଆଗେଇବା।

ଗୀତ ପରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ। ଭାବୁଛି ଆପଣ ଦି ଜଣ ଯାକ ସେଇ ପୁରୁଣା ଅନୁଭୂତିକୁ ବା ସେଇ ପୁରୁଣା ଦିନକୁ ପଳେଇ ଯାଇଛନ୍ତି, ଫେରି ଆସିବା ବର୍ତ୍ତମାନକୁ। ଆମେ ଆପଣ ଜଣେ ପ୍ରଫେସନରେ ଡକ୍ଟର ଅଛନ୍ତି, ତ ନିହାତି ଭାବରେ ଆପଣଙ୍କୁ ପ୍ରାୟ ସମୟ ପେସେଣ୍ଟ ମାନଙ୍କ ସହିତ ରହିବାକୁ ପଡେ, ତ ଘରେ କେମିତି ଆପଣ ସମୟ ଦିଅନ୍ତି? ନିଜ ସ୍ତ୍ରୀକୁ, ଛୁଆକୁ, ବାପା ମାଆକୁ, ଭଉଣୀକୁ କେମିତି କଣ ସମୟ ଦିଅନ୍ତି ଭାଇ?

0: ଜଣେ ପ୍ରଫେସନରେ ଡକ୍ଟର ଅଛନ୍ତି, ତ ନିହାତି ଭାବରେ ଆପଣଙ୍କୁ ପ୍ରାୟ ସମୟ ପେସେଣ୍ଟ ମାନଙ୍କ ସହିତ ରହିବାକୁ ପଡେ, ତ ଘରେ କେମିତି ଆପଣ ସମୟ ଦିଅନ୍ତି, ନିଜ ସ୍ତ୍ରୀକୁ, ଛୁଆକୁ, ବାପା ମାଆକୁ, ଭଉଣୀକୁ କେମିତି କଣ ସମୟ ଦିଅନ୍ତି ଭାଇ?
1: ହଁ ଆଜ୍ଞା ମ୍ୟାଡମ, ଆପଣ ବହୁତ ଭଲ କ୍ୱେଶ୍ଚିନ୍ ପଚାରିଲେ। ଯେମିତି କି ମୋର ତ ବ୍ୟସ୍ତବହୁଳ ଜୀବନ ରହିବ, କାହିଁକି ନା ପେସାର ହିଁ ମୋ ଡାକ୍ତର, ପେସେଣ୍ଟ ଦେଖିବା ମୋର ପ୍ରାଥମିକତା ରହିବ ସବୁବେଳେ। କିନ୍ତୁ ତାପରେ ମଧ୍ୟ ମୁଁ ମୋର ପରିବାରକୁ ଉଚିତ ସମୟ ଦେବା ପାଇଁ ସବୁବେଳେ ଚେଷ୍ଟା କରେ, ଆଉ ଦେଇ ଆସିଛି ମଧ୍ୟ। ବାପା ମାଙ୍କୁ ହଉ କିମ୍ବା ମୋର ଛୋଟ ପରିବାରଟାକୁ ହଉ, ଯୋଉଥିରେ ବି ମୁଁ କହୁଥିଲେ ତାଙ୍କୁ ଅବହେଳା କରିବା କି କହୁଥିଲେ ତାଙ୍କୁ ଅଣଦେଖା କରିବା, ସେମିତି କିଛି ହେଇନି କେବେ ଆଜି ଯାଏଁ। ଯେତେବେଳେ ମୋତେ ପରିବାର ପାଇଁ ଯାହା ଦରକାର ସମୟ ମୁଁ ନିହାତି ଚେଷ୍ଟା କରିବି ଦେବା ପାଇଁ।
0: ଯେହେତୁ ଆପଣ ପ୍ରେମ ବିବାହ କରିଛନ୍ତି, ବାହାଘର ପରେ ଅପାଙ୍କୁ ନେଇକି କେମିତି ମାନେ ଅନୁଭବ କରୁଛନ୍ତି, ସେ ଆପଣଙ୍କ ପରିବାରକୁ କେତେ ଆପଣେଇଛନ୍ତି ସେ ବିଷୟରେ କୁହନ୍ତୁ।
1: ଯେମିତି କହିଲି କି ବନ୍ଧୁତା ସମୟରେ ଗୋଟେ ସମୟ ଅଲଗା ଥିଲା, ବଟ୍ ସିଏ ବି ଗୋଟେ ମୁହୂର୍ତ୍ତ ଥିଲା ଯୋଉ ମୁହୂର୍ତ୍ତ କି ଆମେ ଖୁସିରେ ବଞ୍ଚୁଥିଲୁ, ବହୁତ ପରସ୍ପରକୁ ଖୁସି ଦେଖିବା ପାଇଁ ବି ବଞ୍ଚୁଥିଲୁ। ବଟ୍ ତାପରେ ତା ଯେତେବେଳେ ଆମର ଜୀବନ ସାଥୀ ରୂପରେ ପରିଣତ ହେଲା, ତ ତାର ବି ଜୀବନ କିଛି ଅଲଗା ରହିଲା। ଅଲଗା ମାନେ ଆପଣ ଭାବିବେନି ଯେ କିଛି ନେଗେଟିଭ ଜିନିଷ, ଅଲଗା ମାନେ ହଉଛି ତାଙ୍କ ଯୋଉ ଦାୟିତ୍ୱବୋଧ ଆସିଗଲା, ସେ ଦାୟିତ୍ୱବୋଧ ସେ ସୁଚାରୁ ରୂପେ ନିଭେଇ ପାରୁଛନ୍ତି, ତାକୁ ତାଙ୍କ ନିଜ କାମରେ ନିତିଦିନ କାମରେ ପ୍ରତିଫଳିତ କରୁଛନ୍ତି ଏବଂ ପରିବାରକୁ ଏତେ ଖୁସିରେ ବାନ୍ଧିକି ରଖିଛନ୍ତି, ଯାହାଫଳରେ ଏ କାର୍ଯ୍ୟକୁ ମୁଁ ସମୟ ଦେଇପାରୁଛି। ତାଙ୍କର ଘର ଦାୟିତ୍ୱ ଯୋଗୁଁ ହିଁ ମୋର ଏଇ କାମ କାମ ମୋ ନିତିଦିନ କାମକୁ ମୁଁ ହ୍ୟାଣ୍ଡେଲ କରିପାରୁଛି, ଏବଂ ସେ ଛୋଟ ପିଲାକୁ ସ୍କୁଲ ଛାଡିବାଠୁ ଆରମ୍ଭ କରି ସେ ଘରର ବାପା ମାଙ୍କ ଦାୟିତ୍ୱ ନେବା, କାହାର କଣ ଦେହ ରୋଗ ବ୍ୟାଧି ସବୁ ଜିନିଷ ତାଙ୍କ ପାଖରେ ଫାର୍ଷ୍ଟ ନଲେଜ ଥିବ, ତାପରେ ମୋ ପାଖରେ ନଲେଜ ଆସିବ, ତ ସେଇଟା ଖୁସି ଲାଗେ ଯେ ପରିବାରକୁ ସେ ଚଲେଇ ପାରୁଛନ୍ତି ଖୁସିରେ।
0: ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ଉପରେ ଯୋଉ ଦାୟିତ୍ୱଟା ଥିଲା ଆପଣ ଟିକେ ହାଲକା ହେଇଯାଇଛନ୍ତି? ଆପଣଙ୍କ ମଧ୍ୟ ସେ ଏକା ପ୍ରଶ୍ନ, ଯେହେତୁ ଉଭୟ ପରିବାରକୁ ନେଇ ଆମର ବିବାହ ବନ୍ଧନରେ ବାନ୍ଧି ହେବାକୁ ହୁଏ, ଯେମିତି ଭାଇ କହିଲେ ଆପଣ ତାଙ୍କ ପରିବାରକୁ ଏତେ ସୁନ୍ଦର ଭାବରେ ଆପଣେଇଛନ୍ତି, ସେ ମଧ୍ୟ ବହୁତ ଖୁସି ଅଛନ୍ତି, ସେମିତି ଭାଇ ଆପଣଙ୍କ ପରିବାରକୁ କେତେ ଆପଣେଇଛନ୍ତି, ଆପଣ କେମିତି ଅନୁଭବ କରୁଛନ୍ତି ଭାଇଙ୍କୁ ନେଇକି?
2: ମୁଁ ବି ସେ ଅନୁଭବ କରୁଛି, ମୋ ବାପାଙ୍କୁ ଗୋଟେ ଗୋଟେ ତାଙ୍କର ପୁଅ ଗୋଟେ ମିଳିଯାଉଛି, ଯେମିତି ଯୋଉ ଟାଇମରେ ଯୋଉ ଜିନିଷର ବି ଦରକାର ହବ, ଯୋଉ ବି ଡିସିସନ ହଉ, ତ ସେ ପରାମର୍ଶ ନିଅନ୍ତି, ୟାଙ୍କଠୁ ନିଅନ୍ତି, ସେ ବି ବାପାଙ୍କଠୁ ନିଅନ୍ତି। ଆଉ ଯୋଉ ଟାଇମରେ ମୋର ପରିବାରକୁ ପ୍ରଫେସନାଲ ଯାହାର ବି ଦେହ ଖରାପ ହଉନା କାହିଁକି, ଯୋଉ ଟାଇମରେ ତାଙ୍କୁ ସେ ଡକ୍ଟର ଉପସ୍ଥିତ ରହିପାରିଥିବ, ସେ ସେଇ ଟାଇମରେ ଯାଇକି ସେଇଠି ତାଙ୍କ ପାଖରେ ଠିଆ ହୁଅନ୍ତି, ଯୋଉ ବି ପରିସ୍ଥିତି ହଉନା କାହିଁକି।
0: ତେବେ ଆପଣଙ୍କୁ ଯେମିତି ମୁଁ ଭାଇଙ୍କୁ ପଚାରିଥିଲି, ଗୋଟେ ବନ୍ଧୁରୁ ଜୀବନସାଥୀ ଆଡକୁ ସେ ଆସିଛନ୍ତି, ତ ଆପଣ କେବେ ଅନୁଭବ କରୁଛନ୍ତି ଯେ ବନ୍ଧୁ ଥିଲାବେଳେ ସେ ଭଲ ଥିଲେ, ଜୀବନସାଥୀ ହେଲା ପରେ ସେ ବଦଳି ଯାଇଛନ୍ତି, ବା ବନ୍ଧୁ ଅପେକ୍ଷା ସେ ଜୀବନସାଥୀ ହିସାବରେ ଆପଣଙ୍କ ସହିତ ବହୁତ ଭଲରେ ରହିପାରୁଛନ୍ତି, ସେ ବିଷୟରେ କିଛି କୁହନ୍ତୁ?
2: ଯେବେ ପର୍ଯ୍ୟନ୍ତ ଆମର ଲାଇଫ ଚାଲିଛି ସେ ବନ୍ଧୁ ରହିବେ, ବା ବନ୍ଧୁ ହେଇକି ରହିଛୁ ବୋଲି ଆଜି ପର୍ଯ୍ୟନ୍ତ ଖୁସିରେ ଖୁସିରେ ଅଛୁ, ଖୁସିରେ ଖୁସିରେ ଅଛୁ। ଆଉ ଯଦି ମୁଁ ସ୍ୱାମୀ ହିସାବରେ ତାଙ୍କୁ ସବୁବେଳେ ରଖିଛନ୍ତି, ମେ ବି ଏତେ ଖୁସିରେ ରହିପାରିନଥାନ୍ତୁ।

0: ଆପଣଙ୍କର ନଣନ୍ଦ ଭିତରେ ଗୋଟେ ଭଉଣୀର ଆଉ ଶାଶୁ ଶ୍ୱଶୁରଙ୍କ ଭିତରେ ମା ବାପାର ପ୍ରତିଛବି ଦେଖିପାରୁଛନ୍ତି, ଏମିତି କେବେ ହେଇଛି ଯେ ଆପଣ ସେମାନଙ୍କର ସ୍ନେହ ଶ୍ରଦ୍ଧାରେ ଆପଣ ନିଜଙ୍କର ମାନେ ବାପା ଘରକୁ ଯିବା ଭୁଲି ଯାଇଛନ୍ତି ବା ସେମାନଙ୍କୁ କିଛି ମୁହୂର୍ତ୍ତ ପାଇଁ ବି ଭୁଲି ଯାଇଛନ୍ତି, ସେମିତି କିଛି ହେଇଛି ଆପଣଙ୍କ ସହିତ?
1: ହଁ, ସେଇଟା ତ ବହୁତ ଟାଇମ ହେଇଛି। ମୁଁ ଯେତେବେଳେ ପ୍ରେଗନେଣ୍ଟ ଥିଲି ସେଇ ଟାଇମରେ, ଛୁଆ ଯେତେବେଳେ ପର୍ଯ୍ୟନ୍ତ ପୁଅ ବଡ ହେଲା ସେହି ମୁହୂର୍ତ୍ତ ଇଏ ତ ରୁହନ୍ତିନି, ପ୍ରାୟ ଟାଇମ ମୁଁ ବାପା ମାଙ୍କ ସହିତ ହିଁ ରୁହେ। ତ ମତେ ବହୁତ ଟାଇମ ଏମିତି ଫିଲ ହେଇଛି କି ନା ମୋ ବାପା ମା ହିସାବରେ ସେ ବହୁତ କିଛି କରୁଛନ୍ତି।
0: ଏହା ତ ବହୁତ ସୌଭାଗ୍ୟର କଥା ଯେ ଶାଶୁ ଶ୍ୱଶୁର ମଧ୍ୟ ନିଜ ବୋହୂକୁ ହିଁ ଝିଅ ରୂପରେ ଦେଖନ୍ତି, ସେଟା ସମସ୍ତଙ୍କ ପାଇଁ ଭଲ, ମାନେ ଏଇଟା ଗୋଟେ ବହୁତ ଭଲ କଥା। ଆପଣ ବି ସେମିତି ଗୋଟେ ଶାଶୁ ଶ୍ୱଶୁର ପାଇଛନ୍ତି, ସେମିତି ଗୋଟେ ନଣନ୍ଦ ପାଇଛନ୍ତି ଯିଏକି ଆପଣଙ୍କୁ ପ୍ରତି କ୍ଷେତ୍ରରେ ସହଯୋଗ କରୁଛନ୍ତି। ଆପଣ କେବେ ଏମିତି ଅନୁଭବ କରୁଛନ୍ତି ଯେ ଭାଇ ପ୍ରାୟ ସମୟ ତାଙ୍କ ପେସେଣ୍ଟ ସହିତ ରୁହନ୍ତି, ତାଙ୍କ ପ୍ରଫେସନକୁ ଅଧିକ ଧ୍ୟାନ ଦିଅନ୍ତି, ଆଉ ସେଥିପାଇଁ ଆପଣଙ୍କର କେବେ ମାନ ଅଭିମାନ ଝଗଡ଼ା ଏମିତି କେବେ ହେଇଛି?
1: ହଁ, ମାନ ଅଭିମାନ ତ ସେଇଟା ରହିବ ହିଁ। ଆଉ ସିଏ ବହୁତ ଟାଇମ ତାଙ୍କର ହସ୍ପିଟାଲ କୁ ପେସେଣ୍ଟ କୁ ବହୁତ ପ୍ରାୟୋରିଟି ଦିଅନ୍ତି, ଯୋଉ ଟାଇମରେ ମତେ ଦରକାର ପଡେ ସେଇ ଟାଇମରେ ସେ ପେସେଣ୍ଟ ସହିତ ରୁହନ୍ତି। ମାନ ଅଭିମାନ ସେଇଟା ଚାଲେ, କିନ୍ତୁ ତା ପରବର୍ତ୍ତୀ ସେ ଆସିକି ମୋ ସହିତ ରୁହନ୍ତି, ତ ମାନ ଅଭିମାନ ଟା ପୁରା କମିଯାଏ ସେଇ ଟାଇମରେ। ଆଉ
0: ଭାଇ ଏଠି ଆପଣଙ୍କୁ ଗୋଟେ ପ୍ରଶ୍ନ, ଯେତେବେଳେ ଅପା ରାଗି ଯାଆନ୍ତି ବା ଅଭିମାନ କରନ୍ତି ଯେ ମତେ ସମୟ ଦଉନ, ସେତେବେଳେ ଆପଣ ତାଙ୍କୁ କେମିତି ବୁଝାନ୍ତି?
2: ସମୟ ଦଉନ ସେଇଟା ତ ନିହାତି ତାଙ୍କର ଅଭିଯୋଗ ବିଗତ ଦିନ ଅନୁସାରେ ରହିବ ବୋଧେ, କିନ୍ତୁ ମୁଁ ସବୁବେଳେ ଚେଷ୍ଟା କରୁଛି ମୋର ଯେତିକି ଖାଲି ସମୟ ମୋର ପରିବାର ସହିତ ବୋଲି, ଆଉ ରହିଲା ମାନ ଅଭିମାନ ଯେତେବେଳେ କରନ୍ତି ତାଙ୍କୁ ମୁଁ ବୁଝିନି, ଏବଂ ସେ ମୋ କର୍ମକୁ ମୋର ଏଇ କର୍ମ ଯୋଗୁଁ ଆମ ସଂସାରର ଯୋଉ ପରିଚୟ ସୃଷ୍ଟି ହେଇଛି ଚାଲୁଛି ତାକୁ ସେ ବୁଝନ୍ତି, ସମ୍ମାନ ବି ଦିଅନ୍ତି, ଏବଂ ତା ଜିନିଷରେ ଖୁସି ଲାଗେ। ଆଉ ପରେ ହଉ ପଛେ କଥାଟା ତ ବୁଝନ୍ତି, ଆଉ ପରିବାରକୁ ଖୁସି ତାରି ପାଇଁ ପରିବାର ଖୁସି ରହିପାରେ, କାରଣ ଗୋଟେ ଘରଣୀ ଖୁସି ରହିଲେ ସବୁ କିଛି ଠିକ୍ ଚାଲିବ।

0: ଆପଣ ଦି ଜଣଙ୍କ ଭିତରୁ ରାଜି କିଏ?
1: ରାଜି ନିହାତି ମୋର ଧର୍ମପତ୍ନୀ ଟିକେ ରହିବେ।
0: ଯେମିତି ଗୋଟେ ସୁଖୀ ଦାମ୍ପତ୍ୟ ଜୀବନ ରହିବାକୁ ହେଲେ ଘରର ବହୁତ ଜିନିଷରେ ବୁଝାମଣା କରିବାକୁ ପଡିଥାଏ, ସେମିତି କିଛି ପରିସ୍ଥିତିରେ ବୁଝାମଣା ଆପଣଙ୍କୁ କରିବାକୁ ପଡିଛି କି?
1: ନିହାତି କିଛି ନା କିଛି ତ ରହିବ, ଗୋଟେ ପରିବାର ଅଛି ମାନେ ତ ସବୁ ଜିନିଷ ରହିବ। କିଛି ଛୋଟ ମୋଟ ଯେମିତି କହିବେ କି ମୋର ପରିବାରରେ ମୋ ଭଉଣୀ ବାହାଘର ଗୋଟେ ଥିଲା ମାନେ ସମ୍ପର୍କ ଭଉଣୀ, ତାଙ୍କ ପାଇଁ ମୁଁ ନିଜର କହି କିଛି ଜିନିଷ ସମୟକୁ ମୁଁ ସେଇଠି ଦେଇଛି, ଯାହାଫଳରେ ନିଜ ସମୟ ହଉ କିମ୍ବା ନିଜର ଆର୍ଥିକ ସହାୟତା ହଉ, ସେମିତି ଆଉ କିଛି କହିବେ ବି ଅନ୍ୟାନ୍ୟ କାମରେ ନିଜର ନିଜକ ଜୀବନକୁ ମୁଁ ସେଠି ସାକ୍ରିଫାଇସ୍ କରିଛି। କିନ୍ତୁ ଖୁସି ଲାଗେ, ଜଣକ ତ ପରିବାର ସହିତ ହସୁଛୁ ଖୁସୁଛୁ ସେଇଥିପାଇଁ ବଞ୍ଚି ଯାଉଛୁ। ତଥାପି ଆମ ପରିବାର ଠିକ ଟାଇମରେ ଯୋଉ ଯୋଉ ଟାଇମ ଦରକାର କରୁଛୁ, ଯାହା ଯାହା ପ୍ରୋଗ୍ରାମ ହବା ଦରକାର କି ଯାହା ବି ଘଟିବା ଦରକାର ସବୁ ଜିନିଷ ହଉଛି।
0: ଯେହେତୁ ବୟସ୍କ ବାପା ମା ଘରେ ଅଛନ୍ତି, ସେଇ ସମୟରେ ଆପଣ କେମିତି କଣ ମ୍ୟାନେଜ କରନ୍ତି? ଧରନ୍ତୁ ଆପଣଙ୍କର ହସ୍ପିଟାଲରେ ଗୋଟେ ପେସେଣ୍ଟ ଅଛନ୍ତି, ଆଉ ସେଇ ସମୟରେ ହଠାତ୍ ଆପଣଙ୍କର ପ୍ୟାରେଣ୍ଟସ୍ କୁ ଦରକାର ହେଲା, ଆପଣ ତାଙ୍କ ପାଖରେ ରହିବା ନିହାତି ଦରକାର, ସେଇ ସମୟରେ କେମିତି କଣ ମ୍ୟାନେଜ କରୁଛନ୍ତି?
1: ଆକ୍ଚୁଆଲି ଏଇଟା ଗୋଟେ ମାନେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚନ ରହିବ, କାହିଁକି ନା ସେଇଠି ସେମ୍ ଟାଇମରେ ମୁଁ ପେସେଣ୍ଟ ସହିତ ଥିବି, ସେମ୍ ଟାଇମରେ ମୋର ଯଦି ପରିବାର କିଏ ଅସୁସ୍ଥ ହେଲେ ତାହାକୁ ମ୍ୟାନେଜ କରିବା ଟିକେ ମୁଁ ଜଷ୍ଟ କିଛି ସମୟ ପୂର୍ବରୁ କହୁଥିଲି ମୋ ଧର୍ମପତ୍ନୀ ପ୍ରଥମେ ଜାଣନ୍ତି, ତ ସିଏ ତାଙ୍କୁ ବି ସେ କିଛି ରେମେଡି ଜାଣିଲେଣି ମାନେ ଯୋଉଟା କି ସିଏ ହାଲକା ମ୍ୟାନେଜ କରି ନିଅନ୍ତି।

0: ତାପରେ ବଡ ବଡ କଥାରେ ନିହାତି ମୁଁ ଚେଷ୍ଟା କରେ ପହଞ୍ଚିବା ପାଇଁ ୟା କିଛି କୌଣସି ମାଧ୍ୟମରେ ତାଙ୍କ ପାଖରେ ତାଙ୍କୁ ଯେମିତି ହସ୍ପିଟାଲ ଅଣାଯାଇପାରିବ କି କିଛି କରାଯାଇପାରିବ କରିବାର ସେମିତି କିଛି ଆଜିକା ଦିନରେ ବୋଧେ ଥରେ ହାତେ ଘଟିଥିଲା, ନହେଲେ ସେମିତି କେବେ ଘଟିନି। ଭଗବାନଙ୍କ ଦେହରୁ ବହୁତ ଖୁସିରେ ଚାଲିଛି।
1: ଆଜିର ଯୁଗରେ ସମସ୍ତେ ଚାହାନ୍ତି ଯେ କିଛି ନା କିଛି କାମ କରିବା ପାଇଁ, କିନ୍ତୁ ଆପଣ ତ ଏବେ ଜଣେ ହାଉସ ୱାଇଫ ଅଛନ୍ତି, ସେମିତି ଆପଣ କଣ କରିବାକୁ ପସନ୍ଦ କରିବେ ନା ମାନେ ହାଉସ ୱାଇଫ ହିସାବରେ ରହିଛନ୍ତି, ସେ ବିଷୟରେ କିଛି କୁହନ୍ତୁ।
2: ମୁଁ ତ ଏବେ ହାଉସ ୱାଇଫ ଅଛି, ମୋର ପର ଉପକାର କରିବାର ବହୁତ ଇଚ୍ଛା। ଆମେ ଦି ଜଣ ମିଶିକି, ଆମର ବହୁତ ସାରା ସାଙ୍ଗ ମିଶିକି ଆମେ ଗୋଟିଏ ସଂସ୍ଥା ଓପେନ୍ କରିଛୁ। ଯେତେବେଳେ ମତେ ଟାଇମ ମିଳେ ଘର କାମ ସହିତ, ଭାଇଙ୍କ କାମ ସହିତ, ଯେତେବେଳେ ବି ମତେ ଯୋଉ ଟାଇମରେ ଅଳ୍ପ ଟାଇମ ମିଳେ, ମୁଁ ସେଇଠି ଯାଇକି ମୋର ସମୟଟା ଅତିବାହିତ କରେ।
1: ଏଇ ଯୋଉ ସଂସ୍ଥା ବିଷୟରେ ଆପଣ କହିଲେ, ସେ ବିଷୟରେ କିଛି ଯୋଉମାନେ ଶୁଣୁଛନ୍ତି ସେମାନଙ୍କୁ ମଧ୍ୟ କୁହନ୍ତୁ। ଯେହେତୁ ଆପଣ ଗୋଟେ ହାଉସ ୱାଇଫ, ତା ସହିତ ଘର ପରିବାର ସମ୍ଭାଳୁଛନ୍ତି, ଛୁଆଟେ ବି ଆପଣଙ୍କର ଅଛି, ତ କେମିତି କଣ ମ୍ୟାନେଜ କରୁଛନ୍ତି ସେ ବିଷୟରେ କୁହନ୍ତୁ।
2: ମୋ ଶାଶୁ ବି ବହୁତ ମତେ ହେଲ୍ପ କରନ୍ତି ଘର କାମରେ, ଏମିତି ନୁହେଁ କି ମୁଁ ଏକା କରେ। ଆଉ ଛୁଆକୁ ସମ୍ଭାଳିବା ମାନେ ଆମେ ସମସ୍ତେ ମିଳାମିଶା କରିକି ତାକୁ ସମ୍ଭାଳି ଦେଇଛୁ ଛୁଆକୁ। ସେଇଥିରେ ମତେ ଆଜି ପର୍ଯ୍ୟନ୍ତ କେତେ ଏମିତି ଶୁଣିଲେନି କି ମୁଁ ଏକା ସମ୍ଭାଳୁଛି ତାକୁ। ଆଉ ଯାହା ବି ଅଳ୍ପ ଟାଇମ ମିଳେ ଯୋଉ ସଂସ୍ଥା ମୁଁ କହିଲି, ସେଇଟା ହେଲା ସମୃଦ୍ଧି ସେବା ଟ୍ରଷ୍ଟ। ତ ଆମେ କଣ କରୁ, ପ୍ରତ୍ୟେକ ରବିବାର ଦିନ ଆମେ ସେଇଠି ଖାଇବାକୁ ଦଉ। ଯୋଉ ଏମ୍ସ ରେ ଏମ୍ସ ପେସେଣ୍ଟ ମାନଙ୍କୁ ତ ହସ୍ପିଟାଲ ରେ ଖାଇବା ମିଳିଯାଏ, ବଟ ଯୋଉ ଆଟେଣ୍ଡାଣ୍ଟ ମାନେ ଆସନ୍ତି ସେମାନେ ବହୁତ ସଫର ହୁଅନ୍ତି ଆଜିକା ଡେଟ୍ ରେ ଭୁବନେଶ୍ୱରରେ। ଆଉ ଭୁବନେଶ୍ୱରରେ ସର୍ଭାଇଭ କରିବା ବହୁତ କଷ୍ଟ ହେଇଗଲାଣି, ଫାଇନାନ୍ସିଆଲି ତ ବହୁତ କଷ୍ଟ ହେଇଗଲାଣି। ଆମେ ଯେତିକି ପାରୁଛୁ ତ ଆମେ ସେମାନଙ୍କୁ ପ୍ରତ୍ୟେକ ରବିବାର ଦିନ ଆମେ ସେମାନଙ୍କୁ ଜଳଖିଆ ବଣ୍ଟନ କରୁ।
1: ଭାଇ ଅପା କହୁଛନ୍ତି ଯୋଉ ସଂସ୍ଥାରେ ଅଛନ୍ତି, ସିଏ ଆପଣ କେମିତି କଣ ସହଯୋଗ କରନ୍ତି? ଆଉ ସେ ଯେହେତୁ ଯାଉଛନ୍ତି, ଆପଣଙ୍କର କିଛି ଅଭିଯୋଗ ଅଛି ନା ସହଯୋଗ କରୁଛନ୍ତି ସେଥିପାଇଁ?
0: ଯେହେତୁ ମୋର ଗୋଟେ ଏତେ ବଡ ପୁଣ୍ୟ କାମ କରୁଛନ୍ତି, ତା ପ୍ରତି ମୋର ସହଯୋଗ ରହିଛି। ମୁଁ ଯଦିଓ ବିଶେଷ ଭାବରେ ସମୟ ଦେଇପାରେନି, ତଥାପି ଯେବେ ବି ଯୋଉ ଦିନରେ ମୁଁ ସେଇ ପର୍ଟିକୁଲାର ଡେରେ ଫ୍ରି ଥାଏ, ତ ମୁଁ ଚେଷ୍ଟା କରେ ମୋର ୱାଇଫ ସହିତ ଯାଇ ସେଠାରେ ସମୟ ଅତିବାହିତ କରିବି। କାହିଁକିନା ମୁଁ ପେସେଣ୍ଟ ସହ ସମୟ ଅତିବାହିତ କରେ, କିନ୍ତୁ ସେ ଯେମିତି କହିଲେ ଆଟେଣ୍ଡାଣ୍ଟ, ତ ତାଙ୍କ ସହ ସମୟ ତାଙ୍କର କେମିତି ସେ ଗୋଟେ ପେସେଣ୍ଟ ସହିତ ରହିକି ସେ ସମୟଟା କାଟନ୍ତି, ସେଟା ବହୁତ କଷ୍ଟ ଦେଖିଛି। ତ ମୁଁ ଦେଖେ ସେ ପ୍ରତ୍ୟକ୍ଷ ଭାବରେ ତାଙ୍କ ସହିତ ମିଶିଲା ପରେ ବି ଆହୁରି ଅନୁଭୂତି ମୋର ମାନେ ଅଧିକ ବଢିଯାଏ, ଖୁସି ଲାଗେ ସମୟଟା। ଆଉ ତାଙ୍କୁ ବି ମୁଁ ସପୋର୍ଟ କରେ ନିହାତି ଭାବରେ, ଆପଣ ଯେମିତି କହିଲେ ମୁଁ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ସପୋର୍ଟ କରେ ଆଉ ସହଯୋଗ ମଧ୍ୟ କରେ, କାହିଁକି ନା ଦୁଇ ଜଣଙ୍କ ସହଯୋଗ ଆଉ ସମର୍ଥନ ବିନା ତ ସମ୍ଭବ ନୁହେଁ। ଲୋକଙ୍କର ପାଇଁ ତ କିଛି ସମ୍ଭ୍ରମ କାଢୁଛନ୍ତି, ଲୋକଙ୍କ ସେବାରେ ଆସୁଛନ୍ତି, ପ୍ରତ୍ୟକ୍ଷ ହଉ ପରୋକ୍ଷ ହଉ, ଖୁସି ଲାଗେ। ଆଉ ରହିଲା ହଉଛି ମୋର ସମୟ ଦେବା, ବ୍ୟକ୍ତିଗତ ଭାବରେ ମୁଁ ତ ଯେହେତୁ ବ୍ୟସ୍ତବହୁଳ ଜୀବନ ବିତାଉଛି, ତଥାପି ମୋର ସେ ତାର କାର୍ଯ୍ୟସୂଚୀ ଭିତରୁ ସମୟ କାଢି ତାଙ୍କ ସହିତ ଯାଏ ଏବଂ ସେଇ ଯୋଉ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଏବଂ ଯୋଉ ତାଙ୍କର ଯୋଉ ଆଟେଣ୍ଡ ମାନେ ଆସନ୍ତି ତାଙ୍କ ସହିତ ବି ବ୍ୟକ୍ତିଗତ ବାର୍ତ୍ତାଳାପ କରେ ଏବଂ ସମୟ ଅତିବାହିତ କରେ। ଆଉ ବି କିଛି ଭଲ କାମ କରିବାର ସେଠି ବି ଇନ୍ସପିରେସନ ମିଳେ, ଖୁସି ଲାଗେ।
1: ଯାହା ହଉ ଭାଇ, ଆପଣ ଦି ଜଣ ଏତେ ବ୍ୟସ୍ତବହୁଳ ସମୟ ଭିତରୁ ଆମକୁ ଆଜି ଆପଣଙ୍କର ବହୁମୂଲ୍ୟ ସମୟରୁ କିଛି ସମୟ ଦେଲେ, ସେଥିପାଇଁ ଆମ କାର୍ଯ୍ୟକ୍ରମ ଘର ଘରଣୀ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହଉ, ଏହି କାମନା ସହ ରହୁଛୁ।
0: ଧନ୍ୟବାଦ ମ୍ୟାଡମ,
1: ଧନ୍ୟବାଦ,
0: ନମସ୍କାର।

0: ଗୋଟିଏ ପରିବାରର ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ ଯେତେବେଳେ ସେହି ପରିବାରରେ ଗୋଟିଏ ଉତ୍ତମ ଦମ୍ପତି ରହିଥାନ୍ତି। ସମୟ ସହିତ ପାରିବାରିକ ଜୀବନରେ ବିବର୍ତ୍ତନ ହେବା ସ୍ୱାଭାବିକ। ତେବେ ସେହି ପରିବର୍ତ୍ତନକୁ ସମ୍ମାନ ଦେଇ ଆଗେଇ ଚାଲିଲେ ସମସ୍ତ ସୁଖକୁ ଆଞ୍ଜୁଳାରେ ଭରି ହୁଏ।
1: ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ତଥା ସଫଳ କରିବା ପାଇଁ ଆମକୁ ପରସ୍ପରର ସୁଖ ଦୁଃଖକୁ ବୁଝି କାମ କରିବାକୁ ହୁଏ। ଏତିକି କରିପାରିଲେ ଆମେ ଏଇଠି ହିଁ ସ୍ୱର୍ଗର ସୁଖ ପାଇବା। ତେବେ ସ୍ୱାଗତିକା, ଆଜି ଆମେ ଏତେ ସୁନ୍ଦର ଦମ୍ପତିଙ୍କ ସହିତ କଥା ହେବା ଭିତରେ କେତେବେଳେ ସମୟ ସରିବାକୁ ବସିଲାଣି ଜଣାପଡ଼ିଲାନି। ତେବେ ଆଜିର କାର୍ଯ୍ୟକ୍ରମ ଆମ ଶ୍ରୋତା ଭଉଣୀମାନଙ୍କୁ କେମିତି ଲାଗିଲା ସେ ବିଷୟରେ ସେମାନଙ୍କର ମତାମତ ଜାଣିବା ପାଇଁ ଆମ ଫୋନ୍ ନମ୍ବରଟି ସେମାନଙ୍କୁ କହିବା।
0: ନିଶ୍ଚୟ
1: ଆପଣ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, SMS ମାଧ୍ୟମରେ ଏବଂ ଭଏସ୍ ଚାଟ୍ ମାଧ୍ୟମରେ ଆପଣଙ୍କ ମତାମତ ପଠାଇ ପାରିବେ।
0: ତେବେ ଆପଣଙ୍କ ସୁଚିନ୍ତିତ ମତାମତ ଆମର ଆଉ ଏକ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ପଠାଇ ପାରିବେ। ଏଥିପାଇଁ ଆମ ଫୋନ୍ ନମ୍ବରଟି ହେଲା 9438268568। ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।
1: ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ସରିଗଲାଣି, ପୁଣି ଥରେ ନୂଆ କିଛି କାର୍ଯ୍ୟକ୍ରମକୁ ନେଇ ଫେରିବାର ପ୍ରତିଶ୍ରୁତି ସହ ରହୁଛୁ ଆମେ ଦୁହେଁ। ମୁଁ କବିତା ମଞ୍ଜରୀ ପଲ୍ଲୀ,
0: ମୁଁ ସ୍ୱାଗତିକା ପଟ୍ଟନାୟକ, ନମସ୍କାର।

0: ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ ପଚାଶ ମିନିଟ୍ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ ପ୍ରଥମେ ଶୁଣିବା ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୁରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ

ମହାନିର୍ଦ୍ଦେଶାଳୟ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମ୍ରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ। ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ। ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ। କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଲାଗି ବନ୍ଦର ଭିତ୍ତିଭୂମି ନିମନ୍ତେ ବିଶେଷଜ୍ଞ ଦଳ ଗଠନ ଉପରେ କ୍ୱାଡ୍ ନିଷ୍ପତ୍ତି ଗ୍ରହଣ କରିବେ। ସେ କହିଛନ୍ତି, ଆଜିର ବୈଠକରେ ମୂଳତଃ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ଢାଞ୍ଚା ଉପରେ ନିଷ୍ପତ୍ତି ହେବା ନେଇ ଆଲୋଚନା ହୋଇଛି। କ୍ୱାଡ୍ ଦେଶ ସମୂହ ଭାରତ ଆମେରିକା ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା ସ୍ୱୀକାର ନେଇ ହସ୍ତାକ୍ଷର କରିଛନ୍ତି। ବୈଠକରେ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ନୀତି ନିର୍ଦ୍ଧାରଣ, ଆନ୍ତର୍ଜାତିକ ବଜାର ଏବଂ ଜରୁରୀକାଳୀନ ପଦକ୍ଷେପ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ଶକ୍ତି ସୁରକ୍ଷା ବିଷୟ ଘୋଷଣା କରାଯାଇଛି। ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି, କ୍ୱାଡ୍ ଦେଶସମୂହ ମଧ୍ୟରେ ସହଯୋଗ ଆହୁରି ଦୃଢ଼ ହେବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ, ନିରୀକ୍ଷଣ ବ୍ୟବସ୍ଥା, ପରିବହନ ନେଟୱାର୍କ, କେବୁଲ୍ ବିଛାଇବା କାର୍ଯ୍ୟ, ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ପୂର୍ବାପେକ୍ଷା ସହଯୋଗ ବୃଦ୍ଧି ପାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା କ୍ୱାଡ୍ ଦେଶଗୁଡ଼ିକର ଆର୍ଥିକ ନୀତିକୁ ସୁଦୃଢ଼ କରିବା ସହ ନିବେଶ କ୍ଷେତ୍ରରେ ଅଧିକ ସମନ୍ୱୟ ଲାଗି ମାର୍ଗଦର୍ଶନ କରିବ। ଗଣମାଧ୍ୟମକୁ ସମ୍ବୋଧିତ କରି ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ହର୍ମୁଜ୍ ପ୍ରଣାଳୀରେ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପରିବହନ ସୁନିଶ୍ଚିତ କରିବା ସହ ପଶ୍ଚିମ ଏସିଆରେ ସ୍ଥିରତା ଲାଗି କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ କହିଛନ୍ତି, ଆଜିର ବୈଠକରେ ଶକ୍ତି ସୁରକ୍ଷା ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସକାରାତ୍ମକ ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିଭିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବାର୍ମର୍, ବିକାନେର୍ ଏବଂ ଜୈସଲମେର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ

0: ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିଭିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଭିଭିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇବୋଲା ସଂକ୍ରମଣ ବ୍ୟାପିବା ନେଇ ପରାମର୍ଶବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣକୁ ଆନ୍ତର୍ଜାତିକ ସାର୍ବଜନୀନ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପଦ ଭାବେ ଘୋଷଣା କରିବା ପରେ ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଂଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14 ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟାର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. External Affairs Minister Dr. S. Jayshankar chairs Quad Foreign Ministers meeting in New Delhi. Quad commits to stable and secure energy markets. India and the US sign key agreement to strengthen supply, mining and processing of critical minerals and rare earths. Union Home Minister Amit Shah visits

ସୌତନ ଚଳଚ୍ଚିତ୍ରର ଗୀତଟି ଶୁଣୁଛନ୍ତି। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତିକାର ସାୱନ ଅବସ୍ତି। ସଙ୍ଗୀତ ଦେଇଛନ୍ତି ଉଷା ଖାନ୍ନା।

ଯାଇଥିବା ୟାଲଗାର ଚଳଚ୍ଚିତ୍ରର ଏହି ଗୀତଟି ସହିତ ହିଁ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 2:30 ଆଞ୍ଚଳିକ ସମ୍ବାଦ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଆକାଶବାଣୀର ନବେ ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ ଛଅ ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର ନବେବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ। ଆଣ୍ଡ ଦାଟ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍କରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ

0: ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ ତିନି ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଦୁଇବର୍ଷର ଦିନିଆ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତା'ର ଉଦ୍ଘାଟନ କରିବେ, ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତା'ର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହେଁ, ତା'ର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତା'ର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିହିତ ହେଉଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 mm ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 mm, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 mm ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆକାଶବାଣୀର ନବେବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ।

ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ଜୟପୁର। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ପଲିଥିନ୍ର ଅପକାରିତା ସମ୍ପର୍କରେ, ପରିପରେ ସାଧାରଣ ଜ୍ଞାନ ଉପରେ ଜଣା ଅଜଣା। ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ଚୈତିଜନ ପ୍ରଚାରିତ ହେବ ଅପରାହ୍ନ 5:30। ସନ୍ଧ୍ୟା 6:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:30 ଉଦୟ ଭାରତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ରାତି 7:00। 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମରେ ଶୁଣିବେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଖରିଫ ଚାଷ ପାଇଁ ପ୍ରସ୍ତୁତି, ଏହି ସମ୍ପର୍କରେ ସାକ୍ଷାତକାର। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାରିତ ହେବ ରାତି 8:00। 8:10 ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ଯାହାର ବିଷୟବସ୍ତୁ ରହିଛି ସ୍ୱଚ୍ଛତାର ମହତ୍ୱ ଏବଂ ସମାଜରେ ଏହାର ପ୍ରଭାବ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ରାତି 8:30 ଶୁଣିବେ ଗୀତାରରେ ଧୁନ୍, ପରିବେଷଣ କରିଛନ୍ତି ପଣ୍ଡିତ ବିଶ୍ୱମୋହନ ଭଟ୍ଟ, ରାଗ ବାଗେଶ୍ରୀ। ସ୍ପଟଲାଇଟ୍ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ରାତି 9:15।

9:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବ କାର୍ଯ୍ୟକ୍ରମ ଛାୟାପଥ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଖେୟାଲ ପରିବେଷଣ କରିଛନ୍ତି ମଲ୍ଲିକାର୍ଜୁନ ମନ୍ସୁରୀ ଏବଂ ରାଜଶେଖର ମନ୍ସୁରୀ। ପ୍ରଚାର କରିବୁ ରାତି 10:00। 10:30 ରହିଛି କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

0: सखी सहेली
1: कार्यक्रम की प्रस्तुतकर्ता अनुश्री पाठक।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସୁସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ସାନ୍ଧ୍ୟ ଅଧିବେଶନର ପ୍ରାରମ୍ଭରେ ଶୁଣିବା ଯୁବ ଶ୍ରୋତାଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ।

0: ଅହଙ୍କାରରେ ଥିବା ଲୋକ କେବେ ଶାନ୍ତିରେ ରହିପାରେ ନାହିଁ, କାରଣ ତାର ମନ ସର୍ବଦା ନିଜକୁ ଅନ୍ୟମାନଙ୍କଠାରୁ ବଡ଼ ପ୍ରମାଣିତ କରିବାରେ ବ୍ୟସ୍ତ ରହେ। ତେଣୁ ସାଥୀ, କେବେ ଜୀବନରେ ଗର୍ବ କିମ୍ବା ଅହଙ୍କାର କରନ୍ତୁ ନାହିଁ। ଜାଣି ରଖନ୍ତୁ, ପଥର ଯେତେବେଳେ ପାଣିରେ ପଡ଼େ, ନିଜର ଓଜନ ହିଁ ତାକୁ ପାଣିରେ ବୁଡ଼ାଇ ଦେଇଥାଏ।
1: ତେବେ ହଁ ସାଥୀ, ଏହି ସୁନ୍ଦର ବିଚାରଟି ସହିତ ଆଜିର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ, ମୁଁ ସୁଶୀଲ କୁମାର ସାହୁ
0: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ।
2: ନମସ୍କାର।
0: ତେବେ ସୁଶୀଲ, ମୁଁ ଭାବୁଛି ଆଜି ତୁମର କେତେ ସାଧାରଣ ଜ୍ଞାନ ରହିଛି ତାର ପରୀକ୍ଷା ନେବି।
1: ଆରେ ଦିଦି, ମୁଁ ପୁରା ସାଧାରଣ ଜ୍ଞାନରେ ପୁରା ଷ୍ଟ୍ରଙ୍ଗ, ତମେ ପଚାରୁନ କଣ ପଚାରିବ।
0: ତେବେ ଚାଲନ୍ତୁ ସାଥୀ, ଜାଣିବା ଆଜିର ଯୁବପିଢ଼ି ସାଧାରଣ ଜ୍ଞାନ କ୍ଷେତ୍ରରେ କେତେ ଦକ୍ଷ, ଏବଂ ଆରମ୍ଭ କରିବା ଆପଣମାନଙ୍କର ମନପସନ୍ଦର ସାଧାରଣ ଜ୍ଞାନ କାର୍ଯ୍ୟକ୍ରମ।
1: ନମସ୍କାର ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ କହି ରଖୁଛି, ଆମ ନିକଟରେ ଅଛନ୍ତି ତିନୋଟି ଦଳ, ନର୍ମଦା, ସିନ୍ଧୁ ଏବଂ କାବେରୀ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି ସମସ୍ତେ ନିଜ ନିଜର ଦଳର ନାମ ଏବଂ ନିଜର ନାମ କହିବେ।
3: ନମସ୍କାର, ମୁଁ ମୁନା ବେହେରା ନର୍ମଦା ଦଳରୁ।
4: ନମସ୍କାର, ନର୍ମଦା ଦଳରୁ ମୁଁ ତନ୍ମୟ ପରିଡ଼ା।
5: ନମସ୍କାର, ସିନ୍ଧୁ ଦଳରୁ ମୁଁ ଗୀତାଞ୍ଜଳି ସାହୁ।
6: ନମସ୍କାର, ସିନ୍ଧୁ ଦଳରୁ ମୁଁ ସୀମାଞ୍ଚଳ ହୋତା।
7: ନମସ୍କାର, ମୁଁ କାବେରୀ ଦଳରୁ ଆଲିସା ବକ୍ସି।
8: ନମସ୍କାର, ମୁଁ କାବେରୀ ଦଳରୁ ସୁମିତ ଗଲରୀ।
1: ଏବଂ ଆଜିର ସାଧାରଣ ଜ୍ଞାନ କାର୍ଯ୍ୟ

0: ଆମର ପରିଚାଳକ ମୁଁ ସୁଶୀଲ କୁମାର ସାହୁ, ଆଉ ମୋ ସହିତ ଅଛନ୍ତି ଆମର ସ୍କୋରର
1: ଅସ୍ମିତା ଷଡ଼ଙ୍ଗୀ।
0: ସାଥୀ, ଆଜିର ସାଧାରଣ ଜ୍ଞାନ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଏଥିର ନିୟମାବଳୀ ସମ୍ପର୍କରେ ମୁଁ କହି ରଖେ। ଏହି କାର୍ଯ୍ୟକ୍ରମରେ ତିନୋଟି ରାଉଣ୍ଡ ଅଛି, ଯେଉଁଥିରେ ପ୍ରଥମ ରାଉଣ୍ଡଟି ହେଉଛି ସାହିତ୍ୟ ଭିତ୍ତିକ ପ୍ରଶ୍ନର, ଦ୍ୱିତୀୟ ରାଉଣ୍ଡଟି ହେଉଛି ଇତିହାସ ଭିତ୍ତିକ ପ୍ରଶ୍ନର, ଏବଂ ତୃତୀୟ ରାଉଣ୍ଡଟି ହେଉଛି ଅଡିଓ ରାଉଣ୍ଡ। ଏବଂ ପ୍ରତିଟି ସଠିକ ଉତ୍ତର ପାଇଁ ପ୍ରତ୍ୟେକ ଦଳକୁ ମିଳିଯିବ 10 ନମ୍ବର, ଏବଂ ଯଦି ସେ ଭୁଲ ଉତ୍ତର ଦିଅନ୍ତି କିମ୍ବା ସେ ଉତ୍ତର ଦେଇପାରନ୍ତି ନାହିଁ ତେବେ ସେହି ପ୍ରଶ୍ନଟି ପାସ୍ ହୋଇଯିବ ପରବର୍ତ୍ତୀ ଦଳ ପାଖକୁ, ଏବଂ ସେ ଦଳ ଯଦି ସେହି ପ୍ରଶ୍ନର ଠିକ୍ ଉତ୍ତର ଦିଅନ୍ତି ତେବେ ତାଙ୍କୁ ମିଳିଯିବ ବୋନସ 5 ନମ୍ବର, ଏବଂ ଭୁଲ ଉତ୍ତର ପାଇଁ କୌଣସି ମାଇନସ୍ ମାର୍କିଂ ନାହିଁ। ତେବେ ଚାଲନ୍ତୁ ସାଥୀ, ଆଉ ବିଳମ୍ବ ନ କରି ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ଆମର ପ୍ରଥମ ରାଉଣ୍ଡର ପ୍ରଥମ ପ୍ରଶ୍ନ ନର୍ମଦା ଦଳଠାରୁ ଆରମ୍ଭ ହେବ। ସେମାନଙ୍କ ପାଇଁ ସେମାନଙ୍କର ପ୍ରଥମ ପ୍ରଶ୍ନଟି ହେଲା, ବନ୍ଦେ ଉତ୍କଳ ଜନନୀ କିଏ ଲେଖିଥିଲେ? ଅପ୍ସନ୍ ଏ ମଧୁସୂଦନ ରାଓ, ଅପ୍ସନ୍ ବି ଗୋପବନ୍ଧୁ ଦାସ, ଅପ୍ସନ୍ ସି ଲକ୍ଷ୍ମୀକାନ୍ତ ମହାପାତ୍ର, ଅପ୍ସନ୍ ଡି ରାଧାନାଥ ରାୟ।
2: ଅପ୍ସନ୍ ସି ଲକ୍ଷ୍ମୀକାନ୍ତ ମହାପାତ୍ର।
0: ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ସେମାନଙ୍କର 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ପ୍ରଥମ ପ୍ରଶ୍ନ, ଓଡ଼ିଆ ଭାଷାର ପ୍ରଥମ ଉପନ୍ୟାସର ନାମ କ'ଣ? ଅପ୍ସନ୍ ଏ 6 ମାଣ 8 ଗୁଣ୍ଠ, ଅପ୍ସନ୍ ବି ପଦ୍ମମାଳୀ, ଅପ୍ସନ୍ ସି ଯାଜ୍ଞସେନୀ, ଅପ୍ସନ୍ ଡି ମାଟିର ମଣିଷ।
3: ଅପ୍ସନ୍ ବି ପଦ୍ମମାଳୀ
0: ଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମଧ୍ୟ ମିଳିଯାଇଛି ସେମାନଙ୍କର ପ୍ରଥମ 10 ପଏଣ୍ଟ। ବର୍ତ୍ତମାନ କାବେରୀ ଦଳ ପାଇଁ ସେମାନଙ୍କର ପ୍ରଥମ ପ୍ରଶ୍ନ, 6 ମାଣ 8 ଗୁଣ୍ଠ ଉପନ୍ୟାସର ରଚୟିତା କିଏ? ଅପ୍ସନ୍ ଏ ଗୋପୀନାଥ ମହାନ୍ତି, ଅପ୍ସନ୍ ବି ରାଧାନାଥ ରାୟ, ଅପ୍ସନ୍ ସି ଫକୀର ମୋହନ ସେନାପତି, ଅପ୍ସନ୍ ଡି କାଳିନ୍ଦୀ ଚରଣ ପାଣିଗ୍ରାହୀ।
3: ଅପ୍ସନ୍ ସି ଫକୀର ମୋହନ ସେନାପତି
0: ଠିକ ଉତ୍ତର। କାବେରୀ ଦଳକୁ ମଧ୍ୟ ମିଳିଯାଇଛି ସେମାନଙ୍କର 10 ପଏଣ୍ଟ। ବର୍ତ୍ତମାନ ନର୍ମଦା ଦଳ ପାଇଁ ସେମାନଙ୍କର ପ୍ରଥମ ରାଉଣ୍ଡର ଦ୍ୱିତୀୟ ପ୍ରଶ୍ନ, ସାରଳା ଦାସ କେଉଁ ଗ୍ରନ୍ଥ ପାଇଁ ପ୍ରସିଦ୍ଧ? ଅପ୍ସନ୍ ଏ ଭାଗବତ, ଅପ୍ସନ୍ ବି ମହାଭାରତ, ଅପ୍ସନ୍ ସି ରାମାୟଣ, ଅପ୍ସନ୍ ଡି ଗୀତାଞ୍ଜଳି।
3: ଅପ୍ସନ୍ ବି ମହାଭାରତ
0: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ଆଉ 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ଦ୍ୱିତୀୟ ପ୍ରଶ୍ନ, ମାଟିର ମଣିଷ ଉପନ୍ୟାସ କାହାର ରଚନା? ଅପ୍ସନ୍ ଏ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅପ୍ସନ୍ ବି ଗୋପୀନାଥ ମହାନ୍ତି, ଅପ୍ସନ୍ ସି ମଧୁସୂଦନ ରାଓ, ଅପ୍ସନ୍ ଡି ମନୋଜ ଦାସ।
4: ଅପ୍ସନ୍ ଏ କାଳିନ୍ଦୀ ଚରଣ ପାଣିଗ୍ରାହୀ
0: ସଠିକ ଉତ୍ତର, ଏବଂ ସିନ୍ଧୁ ଦଳକୁ ମିଳିଯାଇଛି ସେମାନଙ୍କର ପରବର୍ତ୍ତୀ 10 ନମ୍ବର। ବର୍ତ୍ତମାନ କାବେରୀ ଦଳ ପାଇଁ ସେମାନଙ୍କର ଦ୍ୱିତୀୟ ପ୍ରଶ୍ନ, ଓଡ଼ିଆ ଭାଷା କେବେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା? ଅପ୍ସନ୍ ଏ 2011 ମସିହାରେ, ଅପ୍ସନ୍ ବି 2012 ମସିହାରେ, ଅପ୍ସନ୍ ସି 2013 ମସିହାରେ, ଅପ୍ସନ୍ ଡି 2014 ମସିହାରେ।
2: ଅପ୍ସନ୍ ଡି 2014 ମସିହା
0: ଠିକ ଉତ୍ତର। ଏଥିସହିତ କାବେରୀ ଦଳକୁ ମଧ୍ୟ ମିଳିଯାଇଛି ସେମାନଙ୍କର 10 ନମ୍ବର। ବର୍ତ୍ତମାନ ନର୍ମଦା ଦଳ ପାଇଁ ସେମାନଙ୍କର ତୃତୀୟ ପ୍ରଶ୍ନ, ଇଂରାଜୀ କବିତା ଦ ରୋଡ୍ ନଟ୍ ଟେକେନ୍ କିଏ ଲେଖିଥିଲେ? ଅପ୍ସନ୍ ଏ ୱିଲିୟମ୍ ବ୍ଲାକ୍, ଅପ୍ସନ୍ ବି ଜନ୍ ଡନ୍, ଅପ୍ସନ୍ ସି ରବର୍ଟ ଫ୍ରଷ୍ଟ, ଅପ୍ସନ୍ ଡି ପିବି ସେଲି।
2: ଅପ୍ସନ୍ ସି ରବର୍ଟ ଫ୍ରଷ୍ଟ
0: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ଆଉ 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ତୃତୀୟ ପ୍ରଶ୍ନ, ଇଂରାଜୀ କବି ୱିଲିୟମ୍ ୱାର୍ଡସୱର୍ଥ କେଉଁ ସାହିତ୍ୟ ଧାରା ସହିତ ଜଡ଼ିତ? ଅପ୍ସନ୍ ଏ ରୋମାଣ୍ଟିକ ଏଜ୍, ଅପ୍ସନ୍ ବି ମଡର୍ଣ୍ଣ ଏଜ୍, ଅପ୍ସନ୍ ସି ଭିକ୍ଟୋରିଆନ୍ ଏଜ୍, ଅପ୍ସନ୍ ଡି ଏଲିଜାବେଥନ୍ ଏଜ୍।

0: ଅପସନ୍ ଏ ରୋମାଣ୍ଟିକ ଏଜ୍
1: ସଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମିଳିଯାଇଛି ଆଉ 10 ନମ୍ବର। ବର୍ତ୍ତମାନ କାବେରୀ ଦଳ ପାଇଁ ସେମାନଙ୍କର ତୃତୀୟ ପ୍ରଶ୍ନ। ପଏଟ୍ ଲରେଟ୍ ଉପାଧି କେଉଁ ଦେଶରେ ପ୍ରଚଳିତ? ଅପ୍ସନ୍ ଏ ଆମେରିକା, ଅପ୍ସନ୍ ବି ଫ୍ରାନ୍ସ, ଅପ୍ସନ୍ ସି ଇଂଲଣ୍ଡ, ଅପ୍ସନ୍ ଡି ଫିନ୍ଲ୍ୟାଣ୍ଡ।
2: ଅପ୍ସନ୍ ସି ଇଂଲଣ୍ଡ
1: ସଠିକ ଉତ୍ତର। ଏଥିସହିତ କାବେରୀ ଦଳକୁ ମିଳିଯାଇଛି ସେମାନଙ୍କର ଆଉ 10 ପଏଣ୍ଟ। ବର୍ତ୍ତମାନ ନର୍ମଦା ଦଳ ପାଇଁ ପ୍ରଥମ ରାଉଣ୍ଡର ଶେଷ ପ୍ରଶ୍ନ। ପ୍ରଥମ ବୁକର ପ୍ରାଇଜ୍ ବିଜେତା କିଏ ଥିଲେ? ଅପ୍ସନ୍ ଏ ପିଏଚ୍ ନ୍ୟୁବାଏ, ଅପ୍ସନ୍ ବି ଗର୍ଡନ୍ ୱିଲିୟମ୍ସ, ଅପ୍ସନ୍ ସି ଆଇରିସ୍ ମର୍ଡକ୍, ଅପ୍ସନ୍ ଡି ବେରି ଇଂଲଣ୍ଡ।
2: ଅପ୍ସନ୍ ଏ ପିଏଚ୍ ନ୍ୟୁବାଏ
1: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ଆଉ 10 ପଏଣ୍ଟ। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ପ୍ରଥମ ରାଉଣ୍ଡର ଶେଷ ପ୍ରଶ୍ନ। ମ୍ୟାକବେଥ୍ ଏକ କେଉଁ ପ୍ରକାରର ନାଟକ? ଅପ୍ସନ୍ ଏ ହାସ୍ୟ ବା କମେଡି, ଅପ୍ସନ୍ ବି ଐତିହାସିକ ବା ହିଷ୍ଟୋରିକାଲ, ଅପ୍ସନ୍ ସି ଦୁଃଖାନ୍ତକ ବା ଟ୍ରାଜେଡି, ଅପ୍ସନ୍ ଡି ସାମାଜିକ ବା ସୋସିଆଲ।
2: ଅପ୍ସନ୍ ସି ଦୁଃଖାନ୍ତକ ବା ଟ୍ରାଜେଡି
1: ସଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମିଳିଯାଇଛି ଆଉ 10 ନମ୍ବର। ବର୍ତ୍ତମାନ କାବେରୀ ଦଳ ପାଇଁ ପ୍ରଥମ ରାଉଣ୍ଡର ଶେଷ ପ୍ରଶ୍ନ। କାହାକୁ ଇଂରାଜୀ ସାହିତ୍ୟର ଜନକ ବା ଫାଦର ଅଫ୍ ଇଂଲିଶ ଲିଟରେଚର ବୋଲି କୁହାଯାଏ? ଅପ୍ସନ୍ ଏ ୱିଲିୟମ୍ ସେକ୍ସପିୟର, ଅପ୍ସନ୍ ବି ଜନ୍ ମିଲଟନ୍, ଅପ୍ସନ୍ ସି ଜଫ୍ରି ଚସ, ଅପ୍ସନ୍ ଡି ୱିଲିୟମ୍ ଲାଙ୍ଗଲ୍ୟାଣ୍ଡ।
3: ଅପ୍ସନ୍ ସି ଜଫ୍ରି ଚସର
1: ସଠିକ ଉତ୍ତର। ଏଥିସହିତ କାବେରୀ ଦଳକୁ ମିଳିଯାଇଛି ସେମାନଙ୍କର 10 ନମ୍ବର। ତେବେ ସାଥୀ, ପ୍ରଥମ ରାଉଣ୍ଡ ଏଠାରେ ସମାପ୍ତ ହୋଇସାରିଛି। ତେବେ ଏହି ରାଉଣ୍ଡ ଶେଷ ସୁଦ୍ଧା ପ୍ରତ୍ୟେକ ଦଳ କେତେ ନମ୍ବର ରଖିଛନ୍ତି ସେ ବିଷୟରେ ଆମର ସ୍କୋରର ଆମକୁ ଜଣାଇବେ।
2: ତେବେ ପ୍ରଥମ ରାଉଣ୍ଡ ସୁଦ୍ଧା ସମସ୍ତ ଦଳ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ସମାନ ଅଙ୍କ ରଖିଛନ୍ତି, ଯାହା ହେଉଛି 40 ନମ୍ବର।
1: ଚାଲନ୍ତୁ ବର୍ତ୍ତମାନ ଆରମ୍ଭ କରିବା ଆମର ଦ୍ୱିତୀୟ ରାଉଣ୍ଡ, ଯାହାକି ରହିଛି ଇତିହାସ ଭିତ୍ତିକ ପ୍ରଶ୍ନର। ପ୍ରଥମ ରାଉଣ୍ଡ ଭଳି ଏହି ରାଉଣ୍ଡଟି ମଧ୍ୟ ନର୍ମଦା ଦଳଠାରୁ ଆରମ୍ଭ ହେବ। ତେବେ ଦ୍ୱିତୀୟ ରାଉଣ୍ଡର ପ୍ରଥମ ପ୍ରଶ୍ନ ନର୍ମଦା ଦଳ ପାଇଁ ହେଲା, ହରପ୍ପା ସଭ୍ୟତା କେଉଁ ନଦୀ କୂଳରେ ଅବସ୍ଥିତ ଥିଲା? ଅପ୍ସନ୍ ଏ ଗଙ୍ଗା ନଦୀ, ଅପ୍ସନ୍ ବି ସିନ୍ଧୁ ନଦୀ, ଅପ୍ସନ୍ ସି ରାବି ନଦୀ, ଅପ୍ସନ୍ ଡି ଯମୁନା ନଦୀ।
3: ଅପ୍ସନ୍ ସି ରାବି ନଦୀ
1: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ପ୍ରଥମ ପ୍ରଶ୍ନ। ଓଡ଼ିଶା ଇତିହାସର ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ କେଉଁ ମସିହାରେ ହୋଇଥିଲା? ଅପ୍ସନ୍ ଏ ଖ୍ରୀଷ୍ଟପୂର୍ବ 261 ମସିହା, ଅପ୍ସନ୍ ବି ଖ୍ରୀଷ୍ଟପୂର୍ବ 326 ମସିହା, ଅପ୍ସନ୍ ସି ଖ୍ରୀଷ୍ଟପୂର୍ବ 78 ମସିହା, ଅପ୍ସନ୍ ଡି ଖ୍ରୀଷ୍ଟପୂର୍ବ 250 ମସିହା।
2: ଅପ୍ସନ୍ ଏ ଖ୍ରୀଷ୍ଟପୂର୍ବ 261 ମସିହା
1: ସଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ କାବେରୀ ଦଳ ପାଇଁ ସେମାନଙ୍କର ପ୍ରଥମ ପ୍ରଶ୍ନ। ଭାରତର ନେପୋଲିଅନ୍ ବୋଲି କାହାକୁ କୁହାଯାଏ? ଅପ୍ସନ୍ ଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅପ୍ସନ୍ ବି ସମୁଦ୍ରଗୁପ୍ତ, ଅପ୍ସନ୍ ସି ହର୍ଷବର୍ଦ୍ଧନ, ଅପ୍ସନ୍ ଡି ଅଶୋକ।
2: ଅପ୍ସନ୍ ଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
1: ଭୁଲ ଉତ୍ତର। ପ୍ରଶ୍ନଟି ବର୍ତ୍ତମାନ ପାସ୍ ହୋଇଯାଇଛି ନର୍ମଦା ଦଳ ପାଖକୁ।
2: ଅପ୍ସନ୍ ବି ସମୁଦ୍ରଗୁପ୍ତ
1: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ବୋନସ୍ 5 ନମ୍ବର। ବର୍ତ୍ତମାନ ନର୍ମଦା ଦଳ ପାଇଁ ସେମାନଙ୍କର ନିଜସ୍ୱ ପ୍ରଶ୍ନ। କେଉଁ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର କରିଥିଲା? ଅପ୍ସନ୍ ଏ 1757 ମସିହା, ଅପ୍ସନ୍ ବି 1805 ମସିହା, ଅପ୍ସନ୍ ସି 1803 ମସିହା, ଅପ୍ସନ୍ ଡି 1815 ମସିହା।

0: ଅପସନ୍ ସି 1803 ମସିହା।
1: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ଦ୍ୱିତୀୟ ପ୍ରଶ୍ନ। ଗୌତମ ବୁଦ୍ଧ କେଉଁ ସ୍ଥାନରେ ମହାନିର୍ବାଣ ପ୍ରାପ୍ତ କରିଥିଲେ? ଅପସନ୍ ଏ ଲୁମ୍ବିନୀ, ଅପସନ୍ ବି କୁଶିନଗର, ଅପସନ୍ ସି ବୋଧଗୟା, ଅପସନ୍ ଡି ସାରନାଥ।
2: ଅପସନ୍ ବି କୁଶିନଗର।
1: ସଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମଧ୍ୟ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ କାବେରୀ ଦଳ ପାଇଁ ସେମାନଙ୍କର ଦ୍ୱିତୀୟ ପ୍ରଶ୍ନ। ଓଡ଼ିଶାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ କେବେ ଆରମ୍ଭ ହୋଇଥିଲା? ଅପସନ୍ ଏ 1857 ମସିହା, ଅପସନ୍ ବି 1817 ମସିହା, ଅପସନ୍ ସି 1803 ମସିହା, ଅପସନ୍ ଡି 1921 ମସିହା।
3: ଅପସନ୍ ବି 1817 ମସିହା।
1: ସଠିକ ଉତ୍ତର। କାବେରୀ ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ନର୍ମଦା ଦଳ ପାଇଁ ସେମାନଙ୍କର ତୃତୀୟ ପ୍ରଶ୍ନ। ଓଡ଼ିଶାର ରକ୍ତ ତୀର୍ଥ ବୋଲି କାହାକୁ କୁହାଯାଏ? ଅପସନ୍ ଏ ଇରମ, ଅପସନ୍ ବି ଇଞ୍ଚୁଡ଼ି, ଅପସନ୍ ସି ଜଳେଶ୍ୱର, ଅପସନ୍ ଡି ତେନ୍ତୁଳି ଗୁମା।
3: ଅପସନ୍ ଏ ଇରମ।
1: ସଠିକ ଉତ୍ତର। ନର୍ମଦା ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ତୃତୀୟ ପ୍ରଶ୍ନ। ଆର୍ଯ୍ୟ ସମାଜର ପ୍ରତିଷ୍ଠାତା କିଏ ଥିଲେ? ଅପସନ୍ ଏ ରାଜା ରାମମୋହନ ରାୟ, ଅପସନ୍ ବି ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ଅପସନ୍ ସି ସ୍ୱାମୀ ବିବେକାନନ୍ଦ, ଅପସନ୍ ଡି ଗୋପାଳ କୃଷ୍ଣ ଗୋଖଲେ।
0: ଅପସନ୍ ବି ସ୍ୱାମୀ ଦୟାନନ୍ଦ ସରସ୍ୱତୀ।
1: ସଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମିଳିଯାଇଛି ସେମାନଙ୍କର 10 ନମ୍ବର। ବର୍ତ୍ତମାନ କାବେରୀ ଦଳ ପାଇଁ ସେମାନଙ୍କର ତୃତୀୟ ପ୍ରଶ୍ନ। ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା କିଏ ଥିଲେ? ଅପସନ୍ ଏ ପ୍ରତାପ ରୁଦ୍ରଦେବ, ଅପସନ୍ ବି ଚୋଡ଼ଗଙ୍ଗ ଦେବ, ଅପସନ୍ ସି ମୁକୁନ୍ଦ ଦେବ, ଅପସନ୍ ଡି ଅନନ୍ତ ଦେବ।
0: ଅପସନ୍ ସି ମୁକୁନ୍ଦ ଦେବ।
1: ସଠିକ ଉତ୍ତର। ଏଥିସହିତ କାବେରୀ ଦଳକୁ ମଧ୍ୟ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ନର୍ମଦା ଦଳ ପାଇଁ ଦ୍ୱିତୀୟ ରାଉଣ୍ଡର ଶେଷ ପ୍ରଶ୍ନ। ପୁରୀ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ କେଉଁ ରାଜା ଆରମ୍ଭ କରିଥିଲେ? ଅପସନ୍ ଏ ଯଯାତି କେଶରୀ, ଅପସନ୍ ବି କପିଳେନ୍ଦ୍ର ଦେବ, ଅପସନ୍ ସି ଚୋଡ଼ଗଙ୍ଗ ଦେବ, ଅପସନ୍ ଡି ପୁରୁଷୋତ୍ତମ ଦେବ।
0: ଅପସନ୍ ସି ଚୋଡ଼ଗଙ୍ଗ ଦେବ।
1: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ଦ୍ୱିତୀୟ ରାଉଣ୍ଡର ଶେଷ ପ୍ରଶ୍ନ। ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଉତ୍କଳ ଦୀପିକା କେବେ ପ୍ରକାଶ ପାଇଥିଲା? ଅପସନ୍ ଏ 1865 ମସିହା, ଅପସନ୍ ବି 1866 ମସିହା, ଅପସନ୍ ସି 1966 ମସିହା, ଅପସନ୍ ଡି 1996 ମସିହା।
2: ଅପସନ୍ ବି 1866 ମସିହା।
1: ସଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମଧ୍ୟ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ କାବେରୀ ଦଳ ପାଇଁ ସେମାନଙ୍କର ଦ୍ୱିତୀୟ ରାଉଣ୍ଡର ଶେଷ ପ୍ରଶ୍ନ। କେଉଁ ମସିହାରେ ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା? ଅପସନ୍ ଏ 1905 ମସିହା, ଅପସନ୍ ବି 1911 ମସିହା, ଅପସନ୍ ସି 1909 ମସିହା, ଅପସନ୍ ଡି 1910 ମସିହା।
3: ଅପସନ୍ ବି 1911 ମସିହା।
1: ସଠିକ ଉତ୍ତର। ଏଥିସହିତ କାବେରୀ ଦଳକୁ ମଧ୍ୟ ମିଳିଯାଇଛି ସେମାନଙ୍କ 10 ନମ୍ବର। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ରାଉଣ୍ଡ ଏଠାରେ ସମାପ୍ତ ହୋଇସାରିଛି। ତେବେ ଏହି ରାଉଣ୍ଡ ଶେଷ ସୁଦ୍ଧା ପ୍ରତ୍ୟେକ ଦଳ କେତେ ନମ୍ବର ରଖିଛନ୍ତି ସେ ବିଷୟରେ ଆମର ସ୍କୋରର ଆମକୁ ଜଣାଇବେ।
4: ତେବେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ନର୍ମଦା ଦଳ ନିଜର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବା ସହିତ ଏକ ବୋନସ୍ ପ୍ରଶ୍ନର ଉତ୍ତର ଦେଇ ରଖିଛି 45 ନମ୍ବର। ତେବେ ନର୍ମଦା ଦଳର ସର୍ବମୋଟ ଅଙ୍କ ହେଉଛି 55।

0: 180 ନମ୍ବର। ସେହିପରି ସିନ୍ଧୁ ଦଳ ମଧ୍ୟ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ରଖିଛନ୍ତି 40 ନମ୍ବର। ତେବେ ସିନ୍ଧୁ ଦଳର ସର୍ବମୋଟ ନମ୍ବର ହେଉଛି 80 ନମ୍ବର। ଚାଲନ୍ତୁ ଜାଣିନେବା କାବେରୀ ଦଳର ସର୍ବମୋଟ ନମ୍ବର। କାବେରୀ ଦଳ 3ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଛନ୍ତି ଏବଂ ଗୋଟିଏ ପ୍ରଶ୍ନ ଭୁଲ ଉତ୍ତର ଦେଇଛନ୍ତି, ତେଣୁ ତାଙ୍କର ନମ୍ବର ହେଉଛି 30 ନମ୍ବର। ତେବେ କାବେରୀ ଦଳର ସର୍ବମୋଟ ନମ୍ବର ହେଉଛି 70 ନମ୍ବର।
1: ଚାଲନ୍ତୁ ବର୍ତ୍ତମାନ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମର ଶେଷ ରାଉଣ୍ଡ, ଯେଉଁଟି ହେଉଛି ଅଡିଓ ରାଉଣ୍ଡ। ଏହି ରାଉଣ୍ଡରେ ପ୍ରତ୍ୟେକ ଦଳ ପାଇଁ ରହିଛି 3ଟି ଲେଖାଏଁ ଅଡିଓ। ସେହି ଅଡିଓଟିକୁ ଆପଣମାନଙ୍କୁ ଶୁଣାଯିବ ଏବଂ ତା'ର ସମ୍ବନ୍ଧୀୟ ପ୍ରଶ୍ନ ପଚରାଯିବ ଏବଂ ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ 10 ପଏଣ୍ଟ ଏବଂ ଭୁଲ କିମ୍ବା ଉତ୍ତର ନ କହିପାରିଲେ ସେହି ପ୍ରଶ୍ନଟି ପାସ୍ ହୋଇଯିବ ପରବର୍ତ୍ତୀ ଦଳକୁ ଏବଂ ସେମାନେ ଯଦି ତାହାର ଠିକ୍ ଉତ୍ତର ଦେଉଛନ୍ତି ସେମାନଙ୍କୁ ମିଳିଯିବ ବୋନସ 5 ନମ୍ବର। ପ୍ରତ୍ୟେକଟି ରାଉଣ୍ଡ ଭଳି ଏହି ରାଉଣ୍ଡଟି ମଧ୍ୟ ନର୍ମଦା ଦଳଠାରୁ ଆରମ୍ଭ ହେବ। ସେମାନଙ୍କ ପାଇଁ ପ୍ରଥମ ଅଡିଓଟି ହେଲା
2: The greatest pleasure I've had is trying to do something that everybody says could not be done.
1: ତେବେ ନର୍ମଦା ଦଳ ପାଇଁ ପ୍ରଶ୍ନଟି ହେଲା, ଏହି ସ୍ୱରଟି କେଉଁ ପ୍ରଭାବଶାଳୀ ବ୍ୟବସାୟୀଙ୍କର? ଅପସନ୍ ଏ ଆନନ୍ଦ ମହିନ୍ଦ୍ରା, ଅପସନ୍ ବି କୁମାର ମଙ୍ଗଲମ ବିର୍ଲା, ଅପସନ୍ ସି ରତନ ଟାଟା, ଅପସନ୍ ଡି ଶିବ ନାଦର।
3: ଅପସନ୍ ସି ରତନ ଟାଟା
1: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ପ୍ରଥମ ଅଡିଓ।
4: There is no excuse for not trying. Where you are right now doesn't have to determine where you'll end up. No one's written your destiny for you. You make your own future.
1: ତେବେ ସିନ୍ଧୁ ଦଳ ପାଇଁ ପ୍ରଶ୍ନଟି ହେଲା, ଏହି ଭାଷଣଟି କେଉଁ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କର? ଅପସନ୍ ଏ ଇମାନୁଆଲ ମେକ୍ରନ, ଅପସନ୍ ବି ଭ୍ଲାଦିମିର ଜେନେସ୍କି, ଅପସନ୍ ସି ବାରାକ ଓବାମା, ଅପସନ୍ ଡି ଜଷ୍ଟିନ୍ ଟ୍ରୁଡୋ।
5: ଅପସନ୍ ସି ବାରାକ ଓବାମା
1: ସଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ କାବେରୀ ଦଳ ପାଇଁ ସେମାନଙ୍କର ପ୍ରଥମ ଅଡିଓ।
6: I designed a 4-line poem like thing called creativity. Learning use creativity. Creativity leads to thinking. Thinking provides knowledge. Knowledge makes you great.
1: ଆପଣଙ୍କ ପାଇଁ ପ୍ରଶ୍ନଟି ହେଲା, ସ୍ୱରଟି ଶୁଣି ଏହି ସ୍ୱରଟି କାହାର ଚିହ୍ନନ୍ତୁ? ଅପସନ୍ ଏ ଅଟଳ ବିହାରୀ ବାଜପେୟୀ, ଅପସନ୍ ବି ଲାଲ ବାହାଦୁର ଶାସ୍ତ୍ରୀ, ଅପସନ୍ ସି ଏପିଜେ ଅବଦୁଲ କଲାମ, ଅପସନ୍ ଡି ଜବାହରଲାଲ ନେହେରୁ।
3: ଅପସନ୍ ସି ଡକ୍ଟର ଏପିଜେ ଅବଦୁଲ କଲାମ
1: ସଠିକ ଉତ୍ତର। ଏଥିସହିତ କାବେରୀ ଦଳକୁ ମଧ୍ୟ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ନର୍ମଦା ଦଳ ପାଇଁ ସେମାନଙ୍କର ଦ୍ୱିତୀୟ ଅଡିଓ।
7: You have to be honest in life, you have to be honest to yourself, you have to be practical, you have to take risk in life, but at the same time you have to be calculated. Respecting the elders, which I feel is the key, you know, if you don't respect the elders, be it your parents or be it anyone, you know, it becomes very difficult to be successful in life. Go through the difficult periods, fight it out, but if you can do it with a smile, you know, that you'll become part of maybe the 5% who can actually do it, because tough period make you a better human being.
1: ଏହି ଭାଷଣଟି କେଉଁ ପ୍ରସିଦ୍ଧ କ୍ରିକେଟ୍ ଖେଳାଳିଙ୍କର ଅଟେ? ଅପସନ୍ ଏ ରୋହିତ ଶର୍ମା, ଅପସନ୍ ବି ବିରାଟ କୋହଲି, ଅପସନ୍ ସି ମହେନ୍ଦ୍ର ସିଂ ଧୋନି, ଅପସନ୍ ଡି ରିଷଭ ପନ୍ଥ।
5: ଅପସନ୍ ସି ମହେନ୍ଦ୍ର ସିଂ ଧୋନି
1: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ସେମାନଙ୍କର ଦ୍ୱିତୀୟ ଅଡିଓ।
8: I'm sorry. मैंने गुस्से में कुछ ज्यादा ही बोल दिया।
9: कोई बात नहीं सेनोरिटा, कोई बात नहीं। बड़े-बड़े देशों में ऐसी छोटी-छोटी बातें होती रहती हैं।
1: तबे आपन को पाई प्रश्नटी हला, एही संगलाप बा डायलॉग टी केउ चलचित्र रो? ऑप्शन ए कभी खुशी कभी गम, ऑप्शन बी हम आपके है कौन, ऑप्शन सी दिलवाले दुल्हनिया ले जाएंगे, ऑप्शन डी जब तक है जान।

0: ତେବେ ଆପଣଙ୍କ ପାଇଁ ପ୍ରଶ୍ନଟି ହେଲା, ଏହି ପ୍ରସିଦ୍ଧ ଗୀତଟି କିଏ ଗାଇଛନ୍ତି? ଅପ୍ସନ୍ ଏ କିଶୋର କୁମାର, ଅପ୍ସନ୍ ବି ମହମ୍ମଦ ରଫି, ଅପ୍ସନ୍ ସି ମୁକେଶ, ଅପ୍ସନ୍ ଡି ଆଦି ବର୍ମନ।
1: ଅପ୍ସନ୍ ସି ମୁକେଶ।
0: ସଠିକ ଉତ୍ତର। ଏଥିସହିତ ନର୍ମଦା ଦଳକୁ ମିଳିଯାଇଛି ସେମାନଙ୍କର 10 ନମ୍ବର। ବର୍ତ୍ତମାନ ସିନ୍ଧୁ ଦଳ ପାଇଁ ଆଜିର ଶେଷ ପ୍ରଶ୍ନ।

0: ବର୍ତ୍ତମାନ ଆପଣଙ୍କ ପାଇଁ ପ୍ରଶ୍ନଟି ହେଲା, କିଶୋର କୁମାରଙ୍କର ଏହି ପ୍ରସିଦ୍ଧ ଗୀତଟି କେଉଁ ଚଳଚ୍ଚିତ୍ରର ଅଟେ? ଅପ୍ସନ୍ ଏ ଆନନ୍ଦ, ଅପ୍ସନ୍ ବି ସିଲସିଲା, ଅପ୍ସନ୍ ସି ଜଞ୍ଜିର, ଅପ୍ସନ୍ ଡି ସୌଦାଗର।
1: ଅପ୍ସନ୍ ବି ସିଲସିଲା
0: ସଠିକ ଉତ୍ତର। ଏଥିସହିତ ସିନ୍ଧୁ ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ବର୍ତ୍ତମାନ ଆଜିର ସାଧାରଣ ଜ୍ଞାନ କାର୍ଯ୍ୟକ୍ରମର ଶେଷ ପ୍ରଶ୍ନ, କାବେରୀ ଦଳ ପାଇଁ।

0: ବର୍ତ୍ତମାନ ଆପଣଙ୍କ ପାଇଁ ପ୍ରଶ୍ନଟି ହେଲା, ଏହି ଗୀତଟିରେ କିଏ ଅଭିନୟ କରିଛନ୍ତି? ଅପ୍ସନ୍ ଏ ଶାହରୁଖ ଖାନ, ଅପ୍ସନ୍ ବି ସଲମାନ ଖାନ, ଅପ୍ସନ୍ ସି ଅମିତାଭ ବଚ୍ଚନ, ଅପ୍ସନ୍ ଡି ଆମିର ଖାନ।
1: ଅପ୍ସନ୍ ଡି ଆମିର ଖାନ।
0: ସଠିକ ଉତ୍ତର। ଏଥିସହିତ କାବେରୀ ଦଳକୁ ମିଳିଯାଇଛି ସେମାନଙ୍କ 10 ନମ୍ବର। ତେବେ ବର୍ତ୍ତମାନ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା କେଉଁ ଦଳ କେତେ ନମ୍ବର ରଖିଛନ୍ତି ତା ସମ୍ପର୍କରେ ଆମର ସ୍କୋରନ୍ଙ୍କୁ କହିବାକୁ ମୋର ଅନୁରୋଧ, ଏବଂ ସେ ଘୋଷଣା କରନ୍ତୁ ଆଜିର ଏହି କାର୍ଯ୍ୟକ୍ରମରେ କିଏ ବିଜେତା ହୋଇଛନ୍ତି।
1: ତେବେ ଶେଷ ରାଉଣ୍ଡ ସୁଦ୍ଧା

0: ନର୍ମଦା ଦଳ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ରଖିଛନ୍ତି 30 ନମ୍ବର। ତାଙ୍କର ସର୍ବମୋଟ ନମ୍ବର ହେଉଛି 115 ନମ୍ବର। ଠିକ୍ ସେହିପରି ସିନ୍ଧୁ ଦଳ 3ଟି ପ୍ରଶ୍ନର ସଠିକ୍ ଉତ୍ତର ଦେବା ସହିତ ଏକ ବୋନସ୍ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ରଖିଛନ୍ତି 35 ନମ୍ବର। ସେମାନଙ୍କର ସର୍ବମୋଟ ନମ୍ବର ହେଉଛି 115। କାବେରୀ ଦଳ 1ଟି ପ୍ରଶ୍ନର ଭୁଲ ଉତ୍ତର ଦେଇଛନ୍ତି ଏବଂ 2ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଛନ୍ତି, ତେବେ ତାଙ୍କର ନମ୍ବର ହେଉଛି 20 ନମ୍ବର। କାବେରୀ ଦଳର ସର୍ବମୋଟ ନମ୍ବର ହେଉଛି 90 ନମ୍ବର। ତେବେ ଆଜିର ଏହି ସାଧାରଣ ଜ୍ଞାନ କାର୍ଯ୍ୟକ୍ରମରେ 2ଟି ଦଳ ସମାନ ନମ୍ବର ରଖିଛନ୍ତି, ନର୍ମଦା ଦଳ ଏବଂ ସିନ୍ଧୁ ଦଳ। ତେବେ ସାଥୀ, ଆଜି କାର୍ଯ୍ୟକ୍ରମରେ ଆମେ ପାଇଛୁ ଯୁଗ୍ମ ବିଜେତା, ନର୍ମଦା ଦଳ ଏବଂ ସିନ୍ଧୁ ଦଳ।
1: ତେବେ ହଁ ସାଥୀ, ଏଥିସହିତ ଆଜିର ସାଧାରଣ ଜ୍ଞାନ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି ଏବଂ ଆଜିର କାର୍ଯ୍ୟକ୍ରମର ଯୁଗ୍ମ ବିଜେତା ନର୍ମଦା ଦଳ ଏବଂ ସିନ୍ଧୁ ଦଳକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ଏବଂ ଆମ ସହିତ ଜଡ଼ିତ ହୋଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଆମର ହୃଦୟର ସହିତ ଧନ୍ୟବାଦ।
0: ତେବେ ଶୁଣୁଥିଲେ ସାଥୀ ସାଧାରଣ ଜ୍ଞାନ କାର୍ଯ୍ୟକ୍ରମ, ଆଶା କରୁଛୁ ଆପଣ ସମସ୍ତଙ୍କୁ ଭଲ ଲାଗିଥିବ। ତେବେ ସାଥୀ, କାର୍ଯ୍ୟକ୍ରମ ଶେଷରେ ତ ଆମେମାନେ ପହଞ୍ଚି ସାରିଲେଣି, ଯିବା ପୂର୍ବରୁ କହି ରଖୁଛୁ ଆଗାମୀ କାଲିର ଆକର୍ଷଣ ସମ୍ବନ୍ଧରେ।
1: ତେବେ ଆସନ୍ତାକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ଗୋଟିଏ ସୁନ୍ଦର ନାଟକ, ଯାହାର ଶୀର୍ଷକ ରହିଛି କହିଲେ ରାଗିବନି ତ, ଏବଂ ତା ସହିତ ଶୁଣିବେ ଗୋଟିଏ ସାକ୍ଷାତକାର 10th ଟପରଙ୍କ ସହିତ।
0: ତେବେ ସାଥୀ, ଆଜିର ସନ୍ଧାନ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ନିଜର ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ଆପଣଙ୍କ ମତାମତ ଆମକୁ ମେସେଜ, ଭଏସ୍ SMS କିମ୍ବା ଇମେଲ ମାଧ୍ୟମରେ ପଠାଇ ପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ SMS ପଠାଇବା ପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ଏହି ସୁନେଲି ସନ୍ଧ୍ୟାରେ ଆପଣମାନଙ୍କ ଠାରୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲୁ ମୁଁ ଅସ୍ମିତା ଷଡ଼ଙ୍ଗୀ,
1: ଆଉ ମୁଁ ସୁଶୀଲ କୁମାର ସାହୁ। ରହିଲୁ ସାଥୀ,
0: ନମସ୍କାର।
2: ପ୍ରଚାର କଲୁ ଯୁବବାଣୀ, ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ହ୍ୟାଲୋ ଚୈତିଚାନ୍ଦ। ଉପସ୍ଥାପନା କରୁଛନ୍ତି ସରୋଜ କୁମାର ନାୟକ ଏବଂ ସୁଜାତା ଆଚାରୀ।

କନ ରେଲ ଉପରେ ଠିଆ ହେଇକରି, କନ ବିର୍ଜି ଉପରେ ଠିଆ ହେଇକରି, କନ ପାନି ଭିତରେ ଠିଆ ହେଇକରି, ଇଟା କେମିତି ହେଲାନି, ଆମେ କେତେ କଥା ଶୁଣିଲୁନି, ଇଟା ଉଠାଇଲା ବେଲେ ଏନେ ତେନେ ହେଇକିରି ହାତ ଗୋଡ ଖସି ଗଲାନି, ଲୋକମାନେ ଅଧରି କରି ମରିଗଲେ। ଏବେ ଗଲା ବର୍ଷ ଯେ ଶୁଣିଲୁ କି ନାଇଁ, ଆମର ଜଣେ ଡୁଡ଼ୁମା ତାନେ କେତେ ପାନି ସିତି ସିତି ଭୁବନେଶ୍ୱର ବାଟର କନ ବାଟର ପିଲାମାନେ ଆସିଲା, ସିତି ଭିତରେ ଫୋନ ଫଟୋ ଉଠାଇବାକୁ ଯାଇଲା, ସେଲ୍ଫି ଫଟୋ ଉଠାଇବାକୁ ଯାଇଲା, ହେଲେ ସେମାନେ ନା ଜାନତ କେଡ଼େ ବେଲେ ସିବା ତୋର ପାନି ଉଠିଆଇଲା, ସେମାନେ ଆରେ କନ ବାଟ ଯିବେ କନ ବାଟ ଯିବା ହେଲେ ଦୁଇଟା ପିଲା ସେ ଭିତରେ ଉଠିଗଲା। ହେଲେ ଆମର ଭାଇ ଭଉଣୀ ମାନଙ୍କୁ କହିଦେଉ, ଫୋଟୋଟା ମନ ଶ୍ରଦ୍ଧା କରା, ତମର ଜନ ଜନତି ଗାଲା ଆଚାସ ତାର।

0: କାଟଗୋରୀ ଆମର ପିଲା ଗଲା ଅଛେ, ହଁ ସେତି ଭୋଜି ଖାଇବାକେ ଗଲା ଅଛି କି ସାଙ୍ଗ ସାଙ୍ଗେ ସାଙ୍ଗେ ବୁଲିବାକେ ଗଲା ଅଛି ବୋଲି କହିଛି ମା, ତୋର ଦେଖିଲା ବେଳେ ସେତି ରେଡିଓ ତାନେ କି ତୋର ଟିଭି ତାନେ ଦେଖିଛେ ଦୁଇଟା ପିଲା ଯାଇଲା କିଏ କିଏ ସେତି ପାନି ଭିତରେ ଉଠିଗଲା, ଦେଖିଲା ବେଳେ ଆମର ଲୋକ ଆକା ସେତି ହେଇଛି ସେଟାର କାଜି ଆମର ଭାଇ ଭଉଣୀ ମାନଙ୍କୁ କହିଦେଉ, ଯୋଉ ମାନେ ଫଟ ଫୁଟା ଉଠାଇଲାନି ସେମାନେ କଣ ଜାଗ୍ରତ ହତ, ଆରେ ମା ବୋବାକୁ ମିଶା କହିଦେଉ ଯେ ପିଲାଟକୁ ମିଶା ଜାଗ୍ରତ କରା, ଯେ ପିଲାଟକୁ ମିଶା କୁହା ଏରେ ବାବୁ ଜନ ବାଟେ ଗଲା ନିକ କରି ଯା ନିକ କରି ଆଶା ଜବର କରି ସେତି ଯଦି ଖେଲବାଟା ବୁଡ଼ବାଟା ପାନି ଭିତରେ କରବାଟା ବୋଲେ ଖଣ୍ଡେ ଇ ଲୋକର ଆମକୁ ବି ଡର ଲାଗ୍ସି ସେମାନଙ୍କର ଜୀବନ ଯାଇଛି କି ନାଇଁ
1: ଜାଟି ହେଲାନି ଖାଇଟା ତ କହିବି ଏ ଖାଇଟା ଅନଲାଇନ୍ ପାଠ ବୋଲେନି, ଅନଲାଇନ୍ ପାଠ ପଢ଼ବା ଖାଇଛି ପଢ଼ବା ପିଲା ଟକି ମନ ଜନ ମା ବାବା ଫୋନ ମନ ମାଗଲାଇନି,
0: ସେ ବାଟେ ଅନଲାଇନ୍ ପାଠ ପଢାଇ ବୋଲେନି ବାଟେ ଯାଇକରି ଫଟୋ ଉଠାଇକରି ସେ ବାଟେ ମସ୍ତି କରଲାଇନି, ସେଟା ମିଶା ମା ବାବା ଖଣ୍ଡେ ଦେଖବାର ଅଛି, ଭାଇ ଭଉଣୀ ମନ ତ କହିଦେଲୁ ମା ବାବା ମିଶା କହିଦେଲୁ ବାଞ୍ଜି ଏବେ ଆଜି ତ ଆଲୋଚ ଦୁଇଜଣ ଅଛେ ଭାଇ ଭଉଣୀ ମାନଙ୍କର ଫୋନ ଫୋନ ଆସି ଏଡ଼ ବେଲ ଯାକ ତ ନା ହେଲା ଅଛି କେନ୍ତା କିଏ ତ ଆଜି ଶୋଇଦେଲା କି କେମିତି ହେଲେ ବର୍ତ୍ତମାନ ଗୀତ ଗୋଟେ ଶୁଣିଦେବୁ ତାର ଭିତରେ ଫୋନ ମନା ହେଲେ ତ ଉଠାଉ ଆରି।

0: ବାଞ୍ଜି ଗୀତ ଶୁଣିଲୁ, ଗୀତ ଶୁଣିଲୁ ଭଲ ଲାଗିଲା, ଏତେ ଫୋନ ମନେ ମୁଁ ଉଠି ଆଇଲେ ଆରମ୍ଭ କରିଦେବେ ହ୍ୟାଲୋ ରେଡ଼ିଓ କି ପଚାରୁ ନମସ୍କାର ଶାଶ୍ୱତ ବାବୁ କେମିତି ଅଛ ଭଲ କାଚାସ କି ଆଜି କେମିତି ଆମର କାର୍ଯ୍ୟକ୍ରମ ମନେ ଶୁଣିଲାସିନି କି ନାଇଁ ନାଇଁ ତମନ ଶୁଣିକରି କହିଲେ ତ ଆମକୁ ମିଶା କଣ ଶ୍ରଦ୍ଧା ଲାଗିଛି ଯେ ଆମର ଭାଇ ବହିନୀ ମାନେ ଆମର କାର୍ଯ୍ୟକ୍ରମ ଶୁଣିଲାଇନି ଆରି କଣ କଣଟା ଦେଲେ ନିକ ହେଇଛି କାଇଟା ହେଇଛି ଆମକୁ ମିଶା କଣ ଶ୍ରଦ୍ଧା ଲାଗ୍ତା
1: ସୁଚିତା ପଟ୍ଟନାୟକ ଧନ୍ୟବାଦ ଜଣେଇଦେବେ କାର୍ଯ୍ୟକ୍ରମ
0: ହଁ ହଁ ଠିକ ଠିକ ଅଛି ଠିକ ଅଛି ଠିକ ଅଛି ହେଲେ ଆମର କାର୍ଯ୍ୟକ୍ରମ ସବୁ ଶୁଣିଲାସିନି ନିକ ଲାଗିଲାନି ହେଲେ ଏମିତି କାର୍ଯ୍ୟକ୍ରମ ଶୁଣିତେ ରୁହ ଆର କଥାବାର୍ତ୍ତା ହେତେ ରୁହ ଧନ୍ୟବାଦ ଲାଗୁ ଅଶୋକ ବାବୁ
1: ନମସ୍କାର
0: ନମସ୍କାର ହ୍ୟାଲୋ ଚୈତି ଜନ
2: ହ୍ୟାଲୋ
0: ହଁ କିଏ କହିଲାସିନି କନ୍ତେ କହିଲାସିନି
2: ସୂର୍ଯ୍ୟ ଆସେ ସକାଳେ ଜହ୍ନ ଆସେ ରାତିରେ ଆଉ ତୁମେ ଆସ ଏଇ ଦିନ ଦ୍ୱିପହରରେ ନମସ୍କାର ଆଣ୍ଡ ଗୁଡ ଆଫ୍ଟରନୁନ୍ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି
0: ପୃଷ୍ଟି ଭଲ ଚାଷ କି
2: ଆମ ବହୁତ ଭଲ ଅଛି
0: ଆରେ ଆମର କାର୍ଯ୍ୟକ୍ରମ ଶୁଣିଲାସିନି ନାଇଁ କେନ୍ତା ଲାଗିଲାନି ଖଣ୍ଡ କହିଲେ ଆମେ ଖଣ୍ଡ ଶ୍ରଦ୍ଧା ଲାଗ୍ତା
2: ଆପଣଙ୍କ କାର୍ଯ୍ୟକ୍ରମ ତ ବହୁତ ଭଲ ଲାଗୁଛି ଆଉ ନାଟକ ଯଦି ଟିକେ ପ୍ରସାରଣ କରନ୍ତି ତାହେଲେ ଭଲ ହୁଅନ୍ତା
0: ନାଇଁ ଏତେ ପୁଷ୍ଟି ବାବୁ କେନ୍ତା ବୋଲେ ଦେଖା ଆମେ ତ ରାତି ବେଲା ନାଟକ ମାନେ ମିଶା ଦେଲୁନି ଆମର ଏଇ ଯେଉଁ କାର୍ଯ୍ୟକ୍ରମ ତାନେ ମିଶା ଆମର ମାସକେ ଗୋଟେ ନାଟକ ଦେଲୁନି ଆମର ଭାଇ ବହିନୀ ମାନେ କହିଲା ବୋଲି କରି ଏବେ ମିଶା ଗୋଟେ ଦୁଇ ତିନି ଦିନ ଭିତରେ ଗୋଟେ ନାଟକ ମିଶା ବାଜିଛି ତ ଆମର କାର୍ଯ୍ୟକ୍ରମ ସବୁଦିନ ଶୁଣତେ ରୁହା ଆହୁରି ମତାମତ ଦେତେ ରୁହା ଯେ କଣ କଣ କାର୍ଯ୍ୟକ୍ରମ ତମକୁ ନିକ ଲାଗିଲାନି
2: କିଛି ଗୀତ ବଜାନ୍ତ ଯଦି ଆମର ମଣ୍ଟୁ ଛୁରିଆ
0: ନାଇଁ ଦେଖା ସେଇ ଗୀତ ମନ ତ ଅଛେ ସେଟା ମନ ଆମର ଯେଉଁ ଭିନ୍ ଭିନ୍ ପ୍ରୋଗ୍ରାମ ମନ ଅଛେ କାର୍ଯ୍ୟକ୍ରମ ଅଛେ ସେତେ ଆମେ ଦେଇପାରୁ ମାତ୍ର ଆମର ଇ ଭିତରେ ବୋଲେ ଆମର ଦେଶିଆ କାର୍ଯ୍ୟକ୍ରମ ତାନେ ଆମର ଦେଶିଆ ଗୀତ ଆମେ ଦେଇକି ପାରୁ ହଁ ନାଇଁ ତମକୁ ମନ ଶ୍ରଦ୍ଧା ଲାଗିଲା ପରେ ଆମେ ତମକୁ ଗୀତ ମିଶା ଶୁଣାଇବୁ
2: ମତେ ଆପଣଙ୍କୁ ମତେ ଗୋଟେ ଗୀତ ଶୁଣେଇ ଦେବେ ଆପଣଙ୍କ ଭାଷାରେ ଗୋଟେ ଭଲ ଗୀତ ଶୁଣେଇ ଦେବେ ଆଉ ଲେଡିଜ୍ ଭାଷାରେ ଆଉ
0: ନାଇଁ ଗୀତ ଆମେ ଶୁଣେଇବୁ ଆଜି ତ ଆମର ଚିଠି ପତ୍ର କାର୍ଯ୍ୟକ୍ରମ ଗୀତର କାର୍ଯ୍ୟ ଆମର ବୁଧବାର ଦିନ ଅଛେ ଶ୍ରଦ୍ଧା ଲାଗବ ଗୀତ
2: ପତ୍ର କାର୍ଯ୍ୟକ୍ରମ ଯଦି ହଉଛି ଭଲ ହଉଛି
0: ହଁ ହଁ ହଁ
2: ଆଉ କିଛି ଯୋଉମାନେ ଚିଠି ପତ୍ର ପଠାଉଛନ୍ତି କି ମତାମତ ଦଉଛନ୍ତି
0: ସେମାନଙ୍କ
2: ଭିତରୁ ଜଣେ ଜଣେ ଶ୍ରୋତାଙ୍କୁ ଆପଣ ଯଦି ଆପଣଙ୍କ ଷ୍ଟୁଡିଓକୁ ଡାକିଛି ତାଙ୍କର ଗୋଟେ ଗୋଟେ ସାକ୍ଷାତକାର ନିଅନ୍ତୁ
0: ନାଇଁ ଆମେ ତ ଡାକିଲୁନି କଥାବାର୍ତ୍ତା ହେଲୁନି ଏବେ ଦେଖା ତମେ ଏତେ ଦୂର ତାନେ ଆସିକି ନା ପାରସ ଆମେ ମାତ୍ର ତମକୁ ଫୋନ ତାନେ କଥାବାର୍ତ୍ତା ହେଇକି ତମର ମତାମତ ନେଇକରି ଆମେ ମିଶା ରେଡିଓ ତାନେ ବଜାଇ ପାରୁ
2: ନାଇଁ ଷ୍ଟୁଡିଓକୁ ଡାକିଲେ ବି କିଛି ନାହିଁ ଆମେ ବି ଯାଇପାରିବୁ କିଛି ନାହିଁ
0: ଯାଇ ହବ ହଁ ହଁ ଠିକ ଠିକ କଥା ଦେଖୁ।

0: ଆଗକେ ଦେଖିକିରି କଣଟା ଆମର ଉପରେ ଜଣାଇଦେବୁ ଏସବୁ କଥାବାର୍ତ୍ତା ଯେ ଆମର ଭାଇ ଭଉଣୀ ମାନଙ୍କେ ଡାକୁ ବୋଲିକୁ ଶିବାତନ ଜନ ଅର୍ଡର ମାନେ ଆସିଛି ସେମିତି ଦେଖିକରି ତମକୁ ଆମେ ଡାକାଇବୁ ଆମର ଷ୍ଟୁଡିଓ ତାନେ କଥାବାର୍ତ୍ତା ହେବୁ ଝିକାଇକିରି ଆମର ଭାଇ ଭଉଣୀ ମାନଙ୍କେ ସବୁ ଶୁଣାଇବୁ ଏମିତି ଆମର କାର୍ଯ୍ୟକ୍ରମ ଶୁଣତେ ରୁହା ଆରି ଆମକୁ ମତାମତ ଦେତେ ରୁହା ଧନ୍ୟବାଦ ଲାଗ
1: ଆଜ୍ଞା ନମସ୍କାର
0: ନମସ୍କାର ନମସ୍କାର ହ୍ୟାଲୋ ଚୈତି ଜନ ମନ ଦୁଃଖା କାଇ ନା କରା ଆମର ଜନ ରେଡିଓ ଆପ୍ ଅଛେ ସେଠି ତମେ ଶୁଣି ପାରସ କାଇ ଅସୁବିଧା ନାଇଁ ନି
2: ରେଡିଓ ଆପ୍ ଯାହା କହୁଛନ୍ତି ଆପଣ ଠିକ କହୁଛନ୍ତି କିନ୍ତୁ ଆପ୍ ନାହିଁ ଆମର ତ
0: ନାଇଁ ରେଡିଓ ବୋଲେ ଜନ ଆମର ଜନ ମୋବାଇଲ ଅଛେ ମୋବାଇଲ ତାନେ ରେଡିଓ ଆପ୍ କେ ଗଲେ ସେଠି ରେଡିଓ ଆପ୍ ତାନେ ମିଶା ଶୁଣି ପାରବାସ
2: ମୋବାଇଲ ଯେ କଥା କହୁଛନ୍ତି ଆପଣ କିନ୍ତୁ ବଡ ମୋବାଇଲ ଆମ ପାଖରେ ନାହିଁ
0: ହଁ ହଁ ଇଏ
2: ହଉଛି ଆମର
0: ମତାମତ ଦିଆ ଆମକୁ ମିଶା ଭଲ ଲାଗିଛି ଏତେ ଦୂର ତାନେ ଆମର ଭାଇ ଭଉଣୀ ମାନେ ଆମର କାର୍ଯ୍ୟକ୍ରମ ଶୁଣିଲାଇନି ଆହୁରି ମତାମତ ଦେଲାଇନି
2: ଆପଣଙ୍କ ସହିତ
0: ନାଇଁ ଏମିତି କଥାବାର୍ତ୍ତା ହେତେ ରହିବୁ ମନ ଶ୍ରଦ୍ଧା କରତେ ରହିବୁ ଏମିତି କଥାବାର୍ତ୍ତା ହେତେ ରୁହା ଫୋନ ମିଶା କରତେ ରୁହା ଧନ୍ୟବାଦ ଲାଗୁ ନମସ୍କାର ନମସ୍କାର ହ୍ୟାଲୋ ଚୈତି ଜୟନ
3: ଜୁହାର ଲାଗ ମିନର ବାଲିଆ ମାମା
0: ଜୁହାର ଜୁହାର କେନ୍ତା ଚାଷ ନିକା ଚାଷ କି
3: ଜୁହାର ସୁରୁ ଆଲେ ଏପା
4: ଜୁହାର ଜୁହାର ଭଲ ଚାଷ କି
3: ଭଲ ଅଛେ ମୁଁ ଡିଲାଞ୍ଚଳ କହୁଛେ ବଲାଙ୍ଗୀର ଜିଲ୍ଲାରୁ
4: ଜୁହାର ଜୁହାର ଲାଗ
0: କେମିତି ଆଜି ଖଣ୍ଡେ ପାସିରି ଦେଇଲାସ କି କେମିତି ଦେଖତେ ରହିଲୁ ଏଡ଼େ ବେଳେ ଯାକ ଫୋନ ଆସେ ନାଇଁ କାହା ନାଇଁ କାହା ହେଲା ଶୋଇଦେଲା କି ବୋଲତେ ରହିଲୁ
3: ନା ନା ସେଟା ହଉଛି ସତ କଥା ସତ କଥା ସତ କଥା ଟିକେ କଣ କଣ ଖରା ମାସ ବଲାଙ୍ଗୀର ପାତ୍ର ପାର କଲା ତ ସେଥିପାଇଁ ଟିକେ ଶୋଇବାକୁ ପଡ଼ିଥିଲା ଏବେ ଟିକେ ଉଠିଲି
0: ନାଇଁ ଆମେ ତ ଦେଖିଲୁନି ତମର ଇ ଯୋଉ ପଶ୍ଚିମାଞ୍ଚଳ ବାଟେ ଜବର ଗରମ ହେଲାନି ବୋଲିକରି ତାପରେ ଜବର ହେଲାନି
3: ଖରା ହଉଛି
0: ନାଇଁ ସେଟା କାଯେ ଆମେ ମିଶା କହିଦେଲୁନି ଆମର ଭାଇ ଭଉଣୀ ସେଟା କହିଦେଲୁନି କଣ ଜାଗ୍ରତ ରହିବାର ଅଛେ ଜନ ବାଟେ ଗଲେ ମିଶା ଦଶ ଏଗାର ଖଣ୍ଡେ ଭିତରେ ଉଠାଇବାର ଅଛେ ପାନି ଖଣ୍ଡେ ଧରିକରି ଯିବାର ଅଛେ ନିକ ପାନି ମିଶା ପିଇବାର ଅଛେ ଆରି ମୁଣ୍ଡେ ମିଶା ମୁଣ୍ଡ ମାତା ଧବଲାଟା ପିନ୍ଧିକରି ଯିବାର ଅଛେ
3: ଦେଖନ୍ତୁ ସାର୍ ମୁଁ ଗୋଟେ କଥା କାର୍ଯ୍ୟକ୍ରମ ମାଧ୍ୟମରେ କହିବା ପାଇଁ ଚାହିଁବି ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣମାନେ ଫ୍ରିଜ ପାନ ନାଇଁ ପିଇକିରି ଏସି ପାନ ନ ପିଇକିରି ଆପଣ ଟିଭି ପଙ୍କା କୁଲେ ନସିକି ଗୋଟେ କାମ କରିବେ ଗୁରୁମଠିଆ ପାଣି ଯଦି ଆପଣ କଣ କହନ୍ତି ବାଲି ଅଧା ବାଲି ରଖିଦେବେ ତାର ପରେ ଗୁରୁମାଠିଆ ରଖିଥିବେ ଗୁରୁମାଠିଆରୁ ପାନ ବୁଡେ ବୁଡେ ପିବେ କେନ୍ତା ଗୋଟେ ପୁରା ସ୍ୱାଦ
0: ଲାଗେ ସତ କଥା ଏଇ ଯୋଉ ଆମର ଯୋଉ ମାଟି ହାଣ୍ଡିରେ ପାନି ତ ଆରି ଆଗେ ତ ସେଟା ମନେ ରହିଲା କାଇ ଏସି ରେ ଲାଗି କାଇ ଫ୍ରିଜ ବୋଲ ବାଟରେ ଲାଗି ସେଟା ତ ନା ରହିଲା
3: ଭଲ କରୁଛନ୍
0: ନାଇଁ ମାଟି ହାଣ୍ଡର ପାନି ମିଠା ମିଶା ଆରି ନିକୁଆ ଗାଗଡ଼ କେ ମିଶା ନିକୁଆ
3: ଦେଖନ୍ତୁ ଗାଗଡ଼ କେ ବି ନିଜ କଣ କୁହନ୍ତୁ ଅଧିକ ଦୁଇ ଗ୍ଲାସ ପାନି ପିଇଦେଲେ ଫଟକି ଯିବ ଯଦି ଆପଣ ଯଦି ଯେକୌଣସି ବୋରିଙ୍ଗ ପାର ପୁଣି କି ଯେକୌଣସି ଆପଣ ଫ୍ରିଜ ପାର ପୁଣି ଏବେ ପିବେ ପୁଣି ପାଞ୍ଚ ମିନିଟ ପଚାଶ ସୁସ୍ଥ
0: ଆସିଯିବ
3: ଖାଦ୍ୟ ଟିକାକର ଆପଣ ଯଦି ଖାଇଥିବେ ଖାଦ୍ୟ ଟିକା ଜମାର ଭୋକ ଲାଗିବନି କିଛି ଲାଗିବ ଖାଲି ପାଣି ଉପରେ ପାଣି ପାଣି ଉପରେ ପାଣି ସେମିତି ଯଦି ଆମେ ଯଦି ଗୁରୁମଠିଆ ପାଣି ପିଇବା ତାହାକି ଶୋଷ ବି କରିବ ତାପରେ ଶୋଷ ବି ଲେଟ୍ ରେ ଲାଗିବ ଆମର ଯୋଉଟା କଣ କହିଲେ ଭୋକ ଟିକେ ଲାଗିଲେ ବି ଅଚିନ୍ତା ଭାତ ଦୁଇ ଗର୍ଷା ଖାଇଲେ ବି ପେଟ
0: ପଡ଼ିବ
3: ଭାତ ଶୋଇବ ନାହିଁ ଖାଲି ପାଣି ପାଣି ପାଣି ପାଣି କି ଆମର ଦିନ କଟିଯିବ
0: ଠିକ କଥା ଠିକ କଥା ଇ ମାଟି ହାଣ୍ଡରେ ପାନି ପିଇବାଟା କା ନି କହିଛନ୍ ଯେମିତି ତାପତ ହେଲାନି ଆମର ଭାଇ ଭଉଣୀ କହିଦେବୁ ଯେ ସବୁ ଲୋକ ମିଶା ମାଟି ହାଣ୍ଡି ଘରେ ରଖ ତାରି ମାଟି ହାଣ୍ଡରେ ପାନି ପିଅତ ହେଲେ ଏକା ଗାଗଡ଼ ମିଶା ନି କରେଇସି ଆମର ଯେନ୍ କୁମାର ମନ ବୋଲାନି ଆମର ନା ଚଲାନି ନା ସରିଲାନି ବୋଲିକି ସେମାନେ ମିଶା ସରିସି ଆମକୁ ମିଶା ଗାଗଡ଼ ନି କରେଇସି ସେମାନେ ମିଶା ତାଙ୍କର ତାଙ୍କେ ମିଶା ଦୁଇ ଡାବୁ କାସୁ ମିଶା ତାଙ୍କର ଲଗେ ଆଇସି
3: ଦେଖନ୍ତୁ ଭାଇ ଦେଖନ୍ତୁ ଯଦି କୁମାର ମାନେ କଣ ଏବେ ସବୁ କାଷ୍ଟ ଲୋକ ଯଦି ସେ କାମ କରିବେ ଯେନ୍ତା 2012-13 ମସିହାରେ ସମସ୍ତେ ହାଡ଼ପିଟି ସମସ୍ତେ ବିକୁଛନ୍ତି ଯଦି ଆଗର ଯୁବପିଢ଼ି ଯଦି ଟିକେ ପୂର୍ବ ଅବସ୍ଥାକେ ପଲି ଆସିବେ ଆର ବର୍ତ୍ତମାନ 2026-27 ମସିହା ଯଦି ସେ ହାଣ୍ଡି କାମ ଯଦି କରିବେ ତାହେଲେ ଆମେ କଣ ଆମର ପୁରା ଇଏ କଣ କହନ୍ତି ଦେଶୀ ହଉ କି ଗଞ୍ଜ
0: ସବୁ ସବୁ ସେଟା ତ ଆଗେ ତ ଚାଲିତେ ରହିଲା ଏବେ ସିନା ଏଇଟା ମାନେ ସବୁ ଦେଖିଲାଇନି ଆଗରଟା ତ ଯୋଉଟା ଚାଲିଲା ସେଟା ଆଗ ନି କହେ
3: ବଦଳୁଛେ ଯେ ଯୁଗ ଯେନ୍ତା ବଦଳୁଛେ ମଣିଷ ସେନ୍ତା ବଦଳୁଛନ୍ ଯୁଗ ଯେନ୍ତା ମଣିଷ ଏଇଟା କରୁଛନ୍
0: ଠିକ କଥା।

0: ଆମର ଏ ଯେ ଆମର ଯେଉଁ କାର୍ଯ୍ୟକ୍ରମ ଦେଲୁନି କେମିତି ନିକ ଲାଗିଲାନି କି କେମିତି କଣ କୁହନି ହଁ ସେଟା ତ ଆମର ଭାଇ ଭଉଣୀ ମାନେ ଶୁଣିକରି କେମିତି ଲାଗିଲାନି ବୋଲି କରିକା କଥାବାର୍ତ୍ତା ହେଲୁନି ହେଲେ ଆମର ଭାଇ ଭଉଣୀ ମାନଙ୍କୁ ଶ୍ରଦ୍ଧା ଲାଗିଲାନି ବୋଲେ ଆମକୁ ବି ସେ ଶ୍ରଦ୍ଧା ଲାଗିଲା ପରା ଆଗା କି ନାଇଁ ନାଇଁ ଆମେ ତ ଭାଇ ଭଉଣୀ କାଜେ ସବୁ ଦେଖା ବେଟ ଘାଟ ମାନେ ଆଣିକି ବଜାଇଲୁନି ନାଟକ ମିଶା ବଜାଇଲୁନି ସବୁ ତ ଆମର ଭାଇ ଭଉଣୀ ମାନଙ୍କ ଯେଉଁଟା ଶ୍ରଦ୍ଧା ଲାଗିଛି ହାଇଟା ମାନେ ବଜାଇବାଟା ବଜାଇଲୁନି ଯେ ମାତର ଆମର ମନ ଶ୍ରଦ୍ଧା କଲା ପରେ ଭାଇ ମାନର ଭଉଣୀ ମନ ଶ୍ରଦ୍ଧା କଲା ପରେ ଆଜି ଗୋଟେ ଗୀତ ଗୋଟେ ଗାଇଲେ ହେଇତା କି ନାଇଁ କଣ ହେଲେ ଗୀତ ଗାଁ କିନା ଆମର ଭାଇ ମାନେ ତ ଶୁଣୁ ଭାଇ ଆରି
1: କହିଲା
0: ହଁ କାଇ ଦିଅ କଣଟା ହେଲେ ମିଶା ଗୋଟେ ଗାଇ ଦିଅ ଆମର ଭାଇ ମାନେ ଶ୍ରଦ୍ଧା ଭାଇ
1: ধন অতে সিনা মন নাই বলে তুই জানি ন পারিলু গুটে দিন মিশ জগি দেলু নাই কেড়ে কাটা করি দেলু মুই কা যাই করি আসলা দেলে কেনতা পাসরি দেলু রে ননি ছি ছি ছি ছি ছি ছি রে ননি ছি ছি ছি ছি রে ননি ছি রে ছি রে ছি
0: ଭାଇ ବଡ଼ ଶ୍ରଦ୍ଧା ଲାଗିଲା ଆମର ଭାଇ ମାନେ ସେ ବଡ଼ ଶ୍ରଦ୍ଧା ହେଇରେ ଭାଇ ବଡ଼ ନିକ କରି ଗୀତ ଗାଇ ଦେଲାସ ଆରେ ଇ ଗୀତ ତ ଏଇଟା ପୃଥିବୀ ଯାକ ଲମଲା ଅଛେ ଇ ଗୀତ ଆରି କାଇଟା ତମକୁ କହିବୁ ତାରି ନା ନା ଭଲ କରଲାସ ଭଲ କରଲାସ ଆମର ଗୀତ ତ ଆମର ଆମେ ଗାଇଲି ସିନା ଶ୍ରଦ୍ଧା ଲାଗିଛି କଣ କଣ ବାଟର ଗୀତ ମାନେ ଗାଇଲେ ଆମକୁ ନିକ ଲାଗ୍ସି କି ଆମର ଗୀତ ନାଇଁ ବୋଲେ କାଇଟା ନାଇଁ ନି ଆରି ଜର ରୋଗ ହେଲେ ମିଶା ଉଠିକରି ଲୋକ ଡେଇଁବାଟା ଆରମ୍ଭ କରିଦେଇଛି ଡଗବାଟା ନା ଛାଡ଼େ ହଁ କୁହା କୁହା
1: ଖରାପ
0: ଗୀତ ମିଶା
1: ଟେଙ୍ଗିଣି ମାଛର ମୁଣ୍ଡ ବଡ଼ଟା ଭାକୁର ମାଛର ପଣ୍ଟା ଟେଙ୍ଗିଣି ମାଛର ମୁଣ୍ଡ ବଡ଼ଟା ଭାକୁର ମାଛର ପଣ୍ଟା ଆମର ଖରାପୁଟିଆ ବାଦା ବାଦଲେଶ୍ୱରୀ
0: ଆମର ବାଜା ବାଜଲା ବୋଲି ତ ଲୋକମାନେ ଯେମିତି ଲୋକ ହେଲେ ମିଶା ଆଟା ହେଲା ବାଟା ହଲା ବେ ଏକା ଆରି ନାଇଁ ଆମକୁ ମିଶା ବଡ଼ ଶ୍ରଦ୍ଧା ଲାଗଲା ଦୀପ ବାବୁ ଆମର କାର୍ଯ୍ୟକ୍ରମ ଏମିତି ଶୁଣତେ ରୁହା ହେତ କରତେ ରୁହା କଥାବାର୍ତ୍ତା ହେତେ ରୁବୁ ଫୋନ କରତେ ରୁହା ଦୁଃଖ ସୁଖ ହେତେ ରୁବୁ ହଁ ଧନ୍ୟବାଦ ଲାଗ ଭାଞ୍ଜି ଏଲେ ତ କାଇ କହିବି ତାରି ଫୋନ ମନ ତ ଆଇଲା ଏତେ ଜବର ନା ଆଇଲା କେମିତି କାହାକେ ଫୋନ କଲେ ମିଶା ନାଇଁ ମୋର ଗାଗଡ଼ ନିକ ନାଇଁ ମୋ ଜ୍ୱର ହେଲା ଅଛେ ହଁ କିଏ ବୋଲାନି ମୁଇଁ କୁହନ୍ତି କାଲି ଆସ୍ପତ୍ରି ଗଲି ଅଛି କିଏ ବୋଲାନି ମୁଇଁ ଶୋଇଲି ଅଛେ ଏମିତି ଏଇ କରି ଆଜି କଣ ଫୋନ ଆଇବାଟା ଉନା ହେଲା ଯେମିତି ହେଲାନି ଯେ ଆମର ଭାଇ ଭଉଣୀ ସାରାସାରି ମିଶା କହିଦେବୁ ଯେମିତି ତାପତ ହେଲାନି କୋନ ବାଟେ ଗଲେ ମିଶା ପାନି କାଜି ଧରିକରି ଯା ପାନି ପୁନା ମୁଁ ଜବର କରି ପିଆ ଆରି ଇ ଜନ
2: ଗୋଟେ ପ୍ରମାଣ କରୁ ଆମର ଘରେ ଘରେ ଯେତିକି ଆମର ପରିବାର ମାନେ ଅଛୁ ଗୋଟେ ଗୋଟେ ଲୋକ ଗୋଟେ ଗଛ ଲଗାଇବାର ଅଛି ଏଟା କାତାରେ ଗଲାନି ମାତ୍ର ସତେ ପ୍ରମାଣ କରି ଲଗାଇଲେ ଆଇବା ଘାଟି ଏମିତି ଆରି ଗରମ
0: ନା ହେନି ସେଟା ତ ଗୋଟେ କଥା ଆରି ଖରା ଦିନେ ମାଟି ହାଣ୍ଡରେ ପାଣି ପିଇଲେ ନିକୁଆଏ ଗାଗଡ଼ କେ ନିକୁଆଏ ସବୁ କେ ନିକୁଆଏ ଆରି ଯଦି ଫ୍ରିଜ ପାଣି ମାନେ ପିଇବୁ ବୋଲି ନାଇଁ କି ସେଠି ବେଲେ ଏକା ନିକ ଲାଗ୍ସି ତାର ପଛ ଜ୍ୱର ରୋଗ ମାନେ 8 ଦିନ ଭିତରେ ଆରମ୍ଭ ହେଇଯାଇଛି ସେଟାର କାଜେ ଆରି ଜବର କଥା ମାନେ ନା ହେଉନି ସାରାସାରି ଆରି ଗୋଟେ ଗୀତ ଶୁଣିଦେବୁ ତାର ପଛେ ଉଡିଯିବେ।

ଭାଞ୍ଜୀ ଏ ଦେ ଭାଇ ମାନେ ଫୋନ୍ କରବାଟା ଫୋନ୍ ଉଠାଇଲୁ, କଥାବାର୍ତ୍ତା ହେଇଗଲୁ, ଦୁଃଖ ସୁଖ ହେଲୁ, ସେମାନଙ୍କର ଦୁଃଖ ସୁଖ ଆମକୁ କହିଲେ, ଆମର ଦୁଃଖ ସୁଖ ସେମାନେ ମିଶା କହିଦେଲୁ, ଗୀତ ବିଗୁତା ମିଶା ଶୁଣାଇଦେଲୁ, ବେଲ ମିଶା ନାଇଁ ଏମିତି ଜବର ତାପତ ହେଲାନି ଭାଞ୍ଜୀ, ଉଠିଯିବୁ ହେଲେ ଗଲୁନି ଭାଇ ମାନେ ଜୁହାର ଲାଗୁ।

ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଘର ଓଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆମରି ନାରୀ ଦେଶର ସିରି। ଏହି କ୍ରମରେ ଆଶା ଭୋସ୍ଲେଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା, ପରେ ପରେ ନିୟମିତ ରକ୍ତଚାପ ଚେକ୍ଅପ୍ର ଆବଶ୍ୟକତା ସମ୍ପର୍କରେ ଏକ ସାକ୍ଷାତକାର ଶୁଣିବେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ନାଟକ କହିଲେ ରାଗିବନି ତ। ହ୍ୟାଲୋ ଶାରଦା ଲାଗୁଆ ଗୀତ ଭେଟିଦେବୁ ଅପରାହ୍ନ 5:30। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ଜିଲ୍ଲା ହାଲଚାଲ ରାତି 7:25 ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ, ବିଭିନ୍ନ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ତା'ର ବିକ୍ରି ବଟା ସମ୍ପର୍କରେ ସାକ୍ଷାତକାର, ପରେ ଆଜିର ଚାଷୀ। ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣିବେ ଗୀତିକାର ଇର୍ଶାଦ କାମିଲଙ୍କ ରଚନାରୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଆଇ ମିଲନ କି ରାତ ଏହି କଥାଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ଅନୁରାଧ ପୌଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ମନ୍ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ସଞ୍ଜୀବ ଦର୍ଶନ।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର। ଦମ୍ଭ ମତ୍ସର ହିଂସା ଅପର ଅପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନ କରି ଈଶ୍ୱର ଅର୍ଥରେ କାର୍ଯ୍ୟ କରିବା ହିଁ ସାତ୍ତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତି କଥା କହିଛନ୍ତି।

0: ଶୁଣିଲେ ଶ୍ରୀମଦ୍ ଭାଗବତର 93ତମ ଭାଗ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ଉଦୟ ଭାରତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଅଧିକାର ରହିଛି। ଜନସଂଖ୍ୟାର ପ୍ରାୟ ଅଧାଭାଗ ହେଉଛନ୍ତି ନାରୀ, ତେଣୁ ସେମାନଙ୍କ ସକ୍ରିୟ ସହଭାଗିତା ବିନା ଗୋଟିଏ ସଫଳ ଗଣତନ୍ତ୍ରର କଳ୍ପନା ସୁଦ୍ଧା କରାଯାଇପାରିବ ନାହିଁ। ଆଜି ନାରୀଟିଏ ଘରର ଚାରିକାନ୍ଥ ଭିତରେ ରହିବାକୁ ଇଚ୍ଛା କରୁନାହିଁ, ବରଂ ଆକାଶରେ ଉଡ଼ିବା ଠାରୁ ନେଇ ସମୁଦ୍ରରେ ବୁଡ଼ିବା ପର୍ଯ୍ୟନ୍ତ, ରନ୍ଧା କ୍ଷେତ୍ରରୁ ରଣକ୍ଷେତ୍ର ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ ସେ ପୁରୁଷ ସହ ସମାନ ଭାଗିଦାରିତା ସମାସ୍କନ୍ଦ ହୋଇ ଚାଲିବାରେ ବିଶ୍ୱାସ କରୁଛି। ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସେ ଗ୍ରହଣ କରୁଛି। ଆଜି ଆମମାନଙ୍କର ପରମ ସୌଭାଗ୍ୟ, ଆମ ଦେଶର ସର୍ବୋଚ୍ଚ ଆସନରେ ଯିଏ ବସିଛନ୍ତି

ସମାନ ଭାଗିଦାରିତା ସମାସ୍କନ୍ଦ ହୋଇ ଚାଲିବାରେ ବିଶ୍ୱାସ କରୁଛେ, ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସେ ଗ୍ରହଣ କରୁଛେ। ଆଜି ଆମମାନଙ୍କର ପରମ ସୌଭାଗ୍ୟ ଆମ ଦେଶର ସର୍ବୋଚ୍ଚ ଆସନରେ ଯିଏ ବସିଛନ୍ତି ଆମ ରାଷ୍ଟ୍ରପତି, ସେ ହେଉଛନ୍ତି ଜଣେ ମହିଳା, ସେ ପୁଣି ଜଣେ ଓଡ଼ିଆ ମହିଳା। ଏହା ସମସ୍ତଙ୍କୁ ଖୁବ୍ ଗର୍ବିତ କରେ। ଆମେ ଏମିତି ଗୋଟେ ଦେଶରେ ରହୁଛେ ଯେଉଁଠି ଆମକୁ ଭୋଟ ଦେବା ପାଇଁ ଅଧିକାର ଦିଆଯାଇଛି। ନିଜକୁ ଆଧୁନିକ କହୁଥିବା ଅନେକ ଗୁଡିଏ ଦେଶ ଯେତେବେଳେ ଭୋଟ ପ୍ରଦାନ କରିବା ପାଇଁ ନାରୀକୁ ଦେଇନଥିଲେ ଅଧିକାର, ସେତେବେଳେ ଆମ ଦେଶ ନାରୀକୁ ପ୍ରଥମେ ଅଧିକାର ଦେଇଥିଲା, ଭୋଟ ଦେବାର ଅଧିକାର। ଭାରତୀୟ ସମ୍ବିଧାନ ପ୍ରତିଟି ନାରୀକୁ ପୁରୁଷ ସଦୃଶ ସମାନ ମତାଧିକାର ଦେଇଛି, ଯାହାଦ୍ୱାରା ସେ ନିଜ ପସନ୍ଦର ସରକାର ବାଛି ପାରୁଛି। ଠିକ ସେମିତି ପଞ୍ଚାୟତ ହଉ, ପୌରପାଳିକା ନିର୍ବାଚନ ହେଉ, ମହିଳାମାନଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି, ସେଥିପାଇଁ ଆଜି ହଜାର ହଜାର ନାରୀ ସରପଞ୍ଚ, ସମିତି ସଭ୍ୟା, ମେୟର ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଏହି ସବୁ ଜିନିଷ ଏଇଥିପାଇଁ ଆମକୁ ଖୁସି ପ୍ରଦାନ କରୁଛି, କାରଣ ସାଧାରଣତଃ ଯିଏ ଭୋକରେ ଥାଏ ସିଏ ଅନ୍ୟ ଗୋଟିଏ ଭୋକିଲାର ପେଟକୁ ଚିହ୍ନିପାରେ। ସେମିତି ଗୋଟିଏ ନାରୀ ଆଉ ଗୋଟିଏ ନାରୀର ଅସୁବିଧା, ତାର ପ୍ରଗତିରେ ହେଉଥିବା ବାଧା ଗୁଡିକୁ ଯଥାର୍ଥରେ ଚିହ୍ନଟ କରି ତାକୁ ଆଗକୁ ଆଣି ତାର ସମାଧାନ ପାଇଁ ବାଟ ଖୋଜିବ। ଏଇଥିପାଇଁ ହିଁ ଗୋଟିଏ ନାରୀ ଯେତେବେଳେ ବସୁଛି ତା ପାଖକୁ ନାରୀଟିଏ ନିସଂକୋଚରେ ତା ପାଖରେ ପହଞ୍ଚି ପାରୁଛି, ତା ପାଖରେ ପହଞ୍ଚି ନିଜର ସମସ୍ୟା ଜଣେଇ ପାରୁଛି। ସମସ୍ୟାର ସମାଧାନ ପାଇଁ ଯଦି ସେ ନାରୀଟି ହାତ ବଢ଼ଉଛି ତେବେ ତାହାର ସମସ୍ୟାର ସମାଧାନ ତୁରନ୍ତ ହେଇପାରୁଛି। ସେମିତି ଆଜି ଯେଉଁ ନୀତି ନିର୍ଦ୍ଧାରଣରେ ବି ନାରୀର ଭୂମିକା ନିହାତି ଭାବେ ରହିଛି, ରାଜନୀତି ହଉ, ପ୍ରଶାସନ ହେଉ, ଆଇନ ବା ପ୍ରତିରକ୍ଷା କ୍ଷେତ୍ର ହେଉ, ସବୁ କ୍ଷେତ୍ରରେ ଉଚ୍ଚ ପଦବୀ ମୁଣ୍ଡନ କରି ସେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛି। ଆଉ ଆମମାନଙ୍କର ପରମ ସୌଭାଗ୍ୟ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀ ସମ୍ମାନ ଓ ନାରୀକୁ ଶକ୍ତି ପ୍ରଦାନ କରିବା ପାଇଁ ନାରୀ ବନ୍ଧନର କାର୍ଯ୍ୟକ୍ରମ କରିଛନ୍ତି। ଏହା ଗଣତନ୍ତ୍ରରେ ନାରୀର ଭାଗିଦାରିତାକୁ ଅଧିକ ମଜବୁତ କରିବ। ଯେତେବେଳେ ନାରୀଟିଏ ଲୋକସଭାରେ ବସି ଦେଶରେ ଅସଂଖ୍ୟ ଅବଳା ଦୁର୍ବଳାଙ୍କର ସ୍ୱରଟିଏ ହୋଇ ଛିଡ଼ା ହେବ, ସେତେବେଳେ ସ୍ୱାଭାବିକ ଭାବେ ଗୋଟିଏ ନାରୀର ପ୍ରକୃତ ଅସୁବିଧାଟାକୁ ସମାଜ ଜାଣିପାରିବ। ଠିକ ସେମିତି ସ୍ୱୟଂ ସହାୟକ ଗୋଷ୍ଠୀ ହେଉ, ଏହାରି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଆଜି ନିଜ ଗୋଡରେ ଛିଡ଼ା ହେଇପାରିଛନ୍ତି, ଅର୍ଥନୈତିକ ସ୍ୱାଧୀନତା ପାଇଛନ୍ତି। ଯେଉଁ ଅର୍ଥ ଟିକକ ପାଇଁ ତାଙ୍କୁ ପିତା, ପୁତ୍ର ବା ସ୍ୱାମୀ ପାଖରେ ହାତ ପତେଇବା ପାଇଁ ପଡୁଥିଲା, ସେଥିରେ ଆଜି ସେମାନେ ସ୍ୱାଧୀନତା ପାଇଛନ୍ତି। ତେବେ ଏଥିରେ ବି ଅନେକ ଗୁଡିଏ ସମସ୍ୟା ଓ ଆହ୍ୱାନ ରହିଛି। ଆଜି ଆମେ ଗଣତନ୍ତ୍ରରେ ନାରୀର ସହଭାଗିତାର କଥା ଆମେ ଯେତେବେଳେ ଆଲୋଚନା କରୁଛେ, ସାମାଜିକ ଅନ୍ଧବିଶ୍ୱାସ ଆଉ ପୁରୁଷ ପ୍ରଧାନ ମାନସିକତା ଯୋଗୁଁ ଅନେକ ସ୍ଥାନରେ ନାରୀକୁ ଆଗକୁ ବଢିବାର ସୁଯୋଗ ମିଳୁନି। ଆଜି ବି ରାଜନୀତିରେ ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ ରହୁଛି। ସୁରକ୍ଷା ଆଉ ଶିକ୍ଷାର ଅଭାବ ସେମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି। ଅନ୍ଧବିଶ୍ୱାସରୁ ବାହାରିବାକୁ ପଡିବ, ଆହୁରି ଅନେକ କାମ ବାକି ରହିଛି। ଗୋଟେ ସୁସ୍ଥ ଆଉ ସମୃଦ୍ଧ ଗଣତନ୍ତ୍ର ପାଇଁ ନାରୀର ବିକାଶ ଓ ନାରୀର ସମ୍ମାନ, ନାରୀର ସୁରକ୍ଷା ଅପରିହାର୍ଯ୍ୟ। ନାରୀ କେବଳ ଦେଶର ଭୋଟର ନୁହେଁ, ସେ ବି ଦେଶର ଭାଗ୍ୟ ବିଧାତା। ଯଦି ପ୍ରତ୍ୟେକ ନାରୀ ଶିକ୍ଷିତ, ସୁରକ୍ଷିତ ଓ ସ୍ୱାବଲମ୍ବୀ ହେବେ, ସେଦିନ ପ୍ରକୃତରେ ନାରୀ ବନ୍ଦନଟି ସାର୍ଥକ ହେବ। ନାରୀ ବନ୍ଦନ ହିଁ ନାରୀକୁ ସ୍ୱତନ୍ତ୍ରତା, ନାରୀକୁ ସମ୍ମାନତା, ନାରୀକୁ ସୁରକ୍ଷା ପ୍ରଦାନ କରିବ। ସେଦିନ ଆମର ଗଣତନ୍ତ୍ର ଅଧିକ ମଜବୁତ ହେବ, ଏହା ଦୃଢ଼ ବିଶ୍ୱାସର ସହିତ କୁହାଯାଇପାରେ। ଏଇଠି ଆଉ ଗୋଟେ କଥା କହିବାକୁ ଚାହିଁବି, ମୁଁ ବି ଜଣେ ମହିଳା। ମହିଳା କିଏ ଯେତେବେଳେ ସଶକ୍ତ ହୁଏ, ସଶକ୍ତ ହେବା, ସ୍ୱାଧୀନ ହେବା ଓ ସ୍ୱେଚ୍ଛାଚାରୀ ହେବା ଭିତରେ ଗୋଟିଏ ସୂକ୍ଷ୍ମ ଲକ୍ଷ୍ମଣ ରେଖା ରହୁଛି, ସେଇ କଥାଟି ଭୁଲିଗଲେ ହେବ ନାହିଁ। ଆଧୁନିକତାର ଆଳରେ ଆମେ ଅନେକ ଜିନିଷକୁ ପଛରେ ଛାଡିଦେବାକୁ ଚାହୁଁଛେ, ଆମ ସଂସ୍କୃତିକୁ, ଆମ ପ୍ରଥାକୁ, ଆମ ପରମ୍ପରାକୁ ଗୋଡରେ ଆଡେଇ ଦେବାକୁ ଚାହୁଁଛେ, ଯୋଉଟାକି ଠିକ ନୁହେଁ ବୋଲି ମୋର ବ୍ୟକ୍ତିଗତ ମତ। ଆଜି ମହିଳା ସ୍ୱାବଲମ୍ବୀ ହେବା ସହିତ ପରିବାରର ସମୃଦ୍ଧିରେ ନିଜର ଭାଗିଦାରିତା, ଗଣତନ୍ତ୍ରରେ ନିଜର ଭାଗିଦାରିତା ପ୍ରମାଣ କରିସାରିଛି। ତେବେ ବି ପଥ ଆହୁରି ବାକି, ଯୋଉଠି ଗୋଟିଏ ସକାରାତ୍ମକ ଚିନ୍ତାଧାରାର ସହିତ ତାକୁ ଆଗକୁ ଯିବାକୁ ହେବ। ତାକୁ ବୁଝିବାକୁ ହେବ ଯେ ମୁଁ ନାରୀ, ମୁଁ ଅବଳା ନୁହେଁ, ମୁଁ ଦୁର୍ବଳ ନୁହେଁ, ମୁଁ ନିଶ୍ଚିତ ଭାବେ ସବଳା। ମୁଁ ହାତ ଧରି ମୋର ପରିବାର ସହ ସମଗ୍ର ସମାଜକୁ ଆଗକୁ ନେବାରେ ନିଜର ଭୂମିକାକୁ କରିବି ସ୍ପଷ୍ଟ, ନିଜର ଭୂମିକାକୁ କରିବି ନିର୍ଦ୍ଦିଷ୍ଟ। ଯେମିତି କୁହାଯାଏ, ପୁରୁଷଟିଏ ଶିକ୍ଷିତ ହୋଇଥିଲେ ଜଣେ ମଣିଷ ଶିକ୍ଷିତ ହୁଏ, କିନ୍ତୁ ନାରୀଟିଏ ଶିକ୍ଷିତ ହୋଇଥିଲେ ସମଗ୍ର ପରିବାର ଶିକ୍ଷିତ ହୁଏ। ଠିକ ସେମିତି ମୁଁ ଯଦି ଶିକ୍ଷିତ, ମୁଁ ଯଦି ସାକ୍ଷର, ମୋର ସମାଜକୁ ଆଗେଇ ନେବା ପାଇଁ ମୋର ଏଇ ଶିକ୍ଷା, ମୋର ଏଇ ସାକ୍ଷରତା ନିଶ୍ଚିତ ଭାବେ କାମ କରିବ। ମୋର ଜ୍ଞାନକୁ ମୁଁ ଅନ୍ୟକୁ ଆଲୋକ ବାଣ୍ଟିବା ପାଇଁ କାର୍ଯ୍ୟ କରିବି। ଆଜି ଗଣତନ୍ତ୍ରରେ ସହଭାଗିତା କେବଳ ନୁହେଁ, ପ୍ରତିଟି କ୍ଷେତ୍ରରେ, ପ୍ରତିଟି ସ୍ଥାନରେ
ମୁଁ ନିଜର

ଶୁଣୁଥିଲେ ଆଲୋଚନା ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିତା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଛନ୍ଦା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର ନବେବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାଓଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110ଟି ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲାଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିଭିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ

0: କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହୋଇଛୁ, ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭିଏମ୍ ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ଭାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବା ନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ବୟୋଜ୍ୟେଷ୍ଠ ଶ୍ରୋତା ରାଜେନ୍ଦ୍ର ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
2: ଆକାଶବାଣୀ କଟକ ଆମର ପୁରାତନ ରେଡିଓ ଷ୍ଟେସନ, ଆମେ ଏହା ମାଧ୍ୟମରେ ଅନେକ ଜିନିଷ ଜାଣୁ, ଶିଖୁ, ଉପଦେଶ ମଧ୍ୟ ପାଉ। ଏହା ହେଉଛି ମାନବ ଜୀବନର ସୁସଂସ୍କାରର ପଥପ୍ରଦର୍ଶକ। ଦେଶ ବିଦେଶର ମଧ୍ୟ ସବୁ ଭଲ ମନ୍ଦ ଖବର ସବୁବେଳେ ଶୁଣିବାକୁ ପାଉ, ଆଉ ଯେଉଁମାନେ ଆମକୁ ଏ ଖବର ଶୁଣାନ୍ତି ସେମାନେ ଅତି ଉଚ୍ଚମାନର ଶିକ୍ଷା ଲାଭ କରିଛନ୍ତି, ତେଣୁ ଆମେ ଏମାନଙ୍କଠୁ ସବୁ ଜିନିଷ ପାଇ ଅଧିକ ଉପକୃତ ଅଛୁ।
0: ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ଭୁବନ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆସନ୍ତା ପହିଲାରୁ ଆବେଦନ ଆରମ୍ଭ ହେବ। ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନ୍ଲୋଡ୍ ଲିଙ୍କ୍ ଜୁନ୍ 19ରୁ 23 ତାରିଖ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ

0: ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ଭଲପୁରଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର।
1: ଆଜିର ପ୍ରସଙ୍ଗ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମଳୟ ରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର 90 ବର୍ଷ ପାଳନ କରୁଛି। 1936 ମସିହା ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇ ଚାଲିଛି। 1936 ମସିହା ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ ଏଆଇଆର୍ ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍କରଣୀୟ ହୋଇ ରହିଆସିଛି। 1948 ମସିହା ଜାନୁଆରୀ 28 ତାରିଖରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରାକୁ ଏହା ଅବିସ୍କରଣୀୟ କରାଇବା ସହିତ ସାର୍ବଜନୀନ ପ୍ରସାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି। ବର୍ତ୍ତମାନର ଡିଜିଟାଲ୍ ଓ ସ୍ମାର୍ଟଫୋନ୍ ଯୁଗରେ ମଧ୍ୟ ରେଡିଓ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରିଛି। ବହୁଜନ ହିତାୟ, ବହୁଜନ ସୁଖାୟ ଦୃଷ୍ଟିକୋଣ ଆଧାରରେ ଆକାଶବାଣୀ ସମାଜକୁ ଶିକ୍ଷା, ସଚେତନ ଏବଂ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ମସିହାରେ ହିଁ ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚିପାରୁଛି। ଆକାଶବାଣୀର ସମ୍ବାଦ ସେବା ବିଭାଗ ଭାରତ ଭଳି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ଅହରାତ୍ର ପ୍ରମୁଖ ଭାଷା ଏବଂ ଉପଭାଷାରେ ଖବର ପ୍ରସାରଣ କରିଚାଲିଛି। ପ୍ରସାରଣରେ ରେଡିଓ ସର୍ବଦା ସର୍ବୋଚ୍ଚ ବୃତ୍ତିଗତ ନୀତି ଓ ମାନଦଣ୍ଡକୁ ପାଳନ କରିଚାଲିଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସୂଚନାର ନିରନ୍ତର ପ୍ରବାହ ଏବଂ ଏହା ମାଧ୍ୟମରେ ନାଗରିକ ସଚେତନତା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ

ପ୍ରକ୍ରିୟାର ଚତୁର୍ଥ ସ୍ତମ୍ଭ ଭାବରେ ରେଡିଓ ନିଜର ନିରପେକ୍ଷତା ଏବଂ ଦାୟିତ୍ୱବୋଧକୁ ସନ୍ତୋଷଜନକ ଭାବେ ନିର୍ବାହ କରି ଚାଲିଛି। ବ୍ୟାବସାୟିକ ଢଙ୍ଗରେ ବାର୍ତ୍ତା ପ୍ରସାରଣ ଏବଂ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭ୍ରମାତ୍ମକ ଖବର ପ୍ରସାର ଯୁଗରେ ଆକାଶବାଣୀ ସମ୍ବାଦ ଆଜି ବି ସବୁଠାରୁ ବିଶ୍ୱସନୀୟ ରହିପାରିଛି। ଆକାଶବାଣୀ କଟକ ସମ୍ବାଦ ପଢୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମାଜ ସହ ତାଳ ଦେଇ ରେଡିଓ ମଧ୍ୟ ରୂପାନ୍ତରିତ ହୋଇଛି। ଏଫ୍ଏମ୍ ଏବଂ ଡିଜିଟାଲ ଆପ୍, ଆକାଶବାଣୀ ୟୁଟ୍ୟୁବ୍ ଚ୍ୟାନେଲ ଓ ପଡ଼କାଷ୍ଟ ମାଧ୍ୟମରେ ଆଧୁନିକତାକୁ ଆପଣେଇ ରେଡିଓର ଯାତ୍ରା ଅଧିକ ସଶକ୍ତ ହୋଇପାରିଛି। ଆଜିର ବ୍ୟସ୍ତବହୁଳ ଜୀବନ ଏବଂ ଦୃଶ୍ୟ ମାଧ୍ୟମକୁ ଆପଣାଇ ଯେଉଁଠି ମଣିଷର ଆଖି କ୍ଲାନ୍ତ ହୋଇଯାଉଛି, ସେଠି ଶ୍ରାବ୍ୟ ମାଧ୍ୟମରେ ରେଡିଓ ସମଗ୍ର ବିଶ୍ୱକୁ ଅନୁଭବ କରିବାର ପ୍ରେରଣା ଯୋଗାଇ ଚାଲିଛି। ସମସ୍ତଙ୍କର ହିତ ଏବଂ ସମସ୍ତଙ୍କର ସୁଖର ବାର୍ତ୍ତାକୁ ରେଡିଓ ବର୍ଷ ବର୍ଷ ଧରି ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛି।

0: ଏବେ ଶୁଣିଲେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଆଲେଖ୍ୟ ମୂଳରଞ୍ଜନ ମିଶ୍ର ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ବିନୋଦ ରାଥୋଡ୍ ଏବଂ ନିବେଦିତାଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ କଥାଚିତ୍ର ଗୋଲାପୀ ଗୋଲାପୀ

0: ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
2: मैं आज देश के सामने एक चिंता, एक चुनौती के संबंध में आगाह करना चाहता हूं। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा। और इसलिए एक हाई पावर डेमोग्राफी मिशन शुरू करने का निर्णय किया है।
1: ଶ୍ରୀ ଶାହା କହିଛନ୍ତି ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ୍ ଏବଂ ନାମଗେଲ୍ ତିବତ୍ଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲାଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ

ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି, ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଭିଭିଭୂମିକୁ ସୁଦୃଢ଼ କରିବା ଲାଗି ଉନ୍ନତ ବୈଷୟିକ ସୁରକ୍ଷା ବ୍ୟବସ୍ଥା, ସମୟୋଚିତ ଅନୁଧ୍ୟାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ବୈଷୟିକ ତ୍ରୁଟି ଏବଂ ଦେୟ ବିଫଳତା ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିବିଏସ୍ଇ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଏକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, କାନାଡା ବ୍ୟାଙ୍କ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷକରି ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟିରେ ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା ଜୁନ୍ ମାସ 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତିବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋହାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗାସନ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ ମାନସିକ ସନ୍ତୁଳନକୁ ଏକାଠି କରିଥାଏ। ଯୋଗ ପ୍ରଶିକ୍ଷକ ଏବଂ ସୁସ୍ଥତା ପେସାଦାରଙ୍କ ପାଇଁ ମଧ୍ୟ ଜୀବିକା ଅର୍ଜନର ସୁଯୋଗ ସୃଷ୍ଟି କରିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତ ଯୋଗାସନକୁ ପ୍ରୋହାହିତ କରିବାରେ ନେତୃତ୍ୱ ନେବା ଉଚିତ ବୋଲି

0: କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ 2026ର ଅଫିସିଆଲ୍ ମାସ୍କଟ୍ ଜର୍ସି ଏବଂ ଚାମ୍ପିୟନ୍ସିପ୍ ଚଳଚ୍ଚିତ୍ରକୁ ଉନ୍କୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ, ହିନ୍ଦୀ ଏବଂ 21ଟି ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆନ୍ତର୍ଜାତିକ ଯୋଗ ଦିବସ ପାଳନ, ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ଭାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ି ରହିଥିବା ହଜାର ହଜାର ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର ସମାଧାନ ପାଇଁ ରିଭିଜନ କୋର୍ଟ ସଂଖ୍ୟା 43କୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଗାମୀ ଦିନରେ ମାମଲାଗୁଡ଼ିକର ପଞ୍ଜୀକରଣ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
3: ଆମେ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ 23ଟା ରିଭିଜନାଲ କୋର୍ଟ କରିକିରି ମେମ୍ବର ବୋର୍ଡ ଅଫ୍ ରେଭିନ୍ୟୁର ଗୁଡ଼ିଏ କେସ୍ ଆମେ ରିଭିଜନାଲ କୋର୍ଟକୁ ଟ୍ରାନ୍ସଫର କରିଥିଲୁ। ପରବର୍ତ୍ତୀ ଅବସ୍ଥାରେ ରିଭିଜନାଲ କୋର୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରିକିରି 43ରେ ସଂଖ୍ୟା ପହଞ୍ଚିଲା ଏବଂ ତାର ସାଙ୍ଗରେ ସାଙ୍ଗରେ ନିକଟ ଅତୀତରେ ମଧ୍ୟ ଗୁଡ଼ିଏ ପ୍ରକାରର କେସ୍ ତହସିଲଦାରମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଦେଲୁ, ଯେମିତି କେସେସ ସବୁ ଲୋକ ଶୀଘ୍ର ନ୍ୟାୟ ପାଇବେ, କେସ୍ ସମାପ୍ତ ହେବ।
2: ଆକାଶବାଣୀ କଟକ କେନ୍ଦ୍ରର 90ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଦର୍ଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଶାସ୍ତ୍ରୀୟ ସଙ୍ଗୀତ, ପାଲା, ଦାସକାଠିଆ ପରିବେଷଣ କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା, ସଂସ୍କୃତି, ମନୋରଞ୍ଜନ, ଚାଷ ଏବଂ ସମ୍ଭାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝି କହିଥିଲେ,
4: ଆମର ନବବର୍ଷ ଭିତରେ ଯେଉଁ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରିକି ସେଟାକୁ ଲୋକଙ୍କ ପ୍ରସାର ପାଖରେ ପହଞ୍ଚାଇବା ପାଇଁ ଯେଉଁ ହିତକାରୀ କାର୍ଯ୍ୟକ୍ରମ ଯେଉଁଗୁଡ଼ା ସବୁ ରହିଛି ଆକାଶବାଣୀର, ବିଶେଷ କରିକି ଯେଉଁ ଡେଭଲପମେଣ୍ଟାଲ ପ୍ରୋଗ୍ରାମ ଯେଉଁ କହୁଛୁ, ଆପଣଙ୍କର ଚାଷବାସ କଥା କୁହନ୍ତୁ କି ଶିକ୍ଷା କଥା କୁହନ୍ତୁ କି ଆପଣଙ୍କର ମନୋରଞ୍ଜନ ଯେଉଁଟା ସଙ୍ଗୀତ, ସେଟାକୁ ବେଶୀ ଗୁରୁତ୍ୱ ଦେଇଛୁ। ଅର୍ଥାତ୍ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ, ଏହାରି ମାଧ୍ୟମରେ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିଆସିଛୁ।
2: ନିଆଳି ବିଧାୟକ ଛବି ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ସଂକଳ୍ପ ଓ ସେବାର ସୁଯୋଗ ବୋଲି କହିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଅବକାଶ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ। ଅବକାଶ ସମୟରେ ହାଇକୋର୍ଟରେ ସର୍ବନିମ୍ନ 50% କର୍ମଚାରୀ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଜାତୀୟ ଗରିମା ଉତ୍ସବ ଅବସରରେ କଟକ ଜିଲ୍ଲା ଆଠଗଡ଼ ବାରଙ୍ଗ ଓ ବଡମ୍ବା ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ନିକଟସ୍ଥ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ମାଗଣା ଔଷଧ ଦେଇଥିଲେ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ଅନୁସାରେ ଜିଲ୍ଲାରେ ଚଳିତ ମାସ 30ରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଇକୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ 115 ମାମଲାର ସମାଧାନ ହେବା ସହିତ 9,68,11,334 କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ହାଇକୋର୍ଟର 11 ଜଣ ବିଚାରପତି ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 7:30। ପ୍ରଚାର କରୁଛୁ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ବିଷୟ ରହିଛି ଖରିଫ୍ ଚାଷ ପାଇଁ ପ୍ରସ୍ତୁତି। ଉପସ୍ଥାପନା କରୁଛନ୍ତି ଅରୁଣ ସିଂ, ସହାୟତା କରୁଛନ୍ତି ସୁବ୍ରତ କୁମାର ବିଶ୍ୱାସରାଏ, ବୈଷୟିକ ସହାୟତାରେ ଅଛନ୍ତି ଅରୁଣ କୁମାର ଏବଂ ସୁନୀଲ କୁମାର ରଥ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳର ସିଧା ପ୍ରସାରଣ। ନମସ୍କାର।
2: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
3: ମୋର କୃଷକ ଭାଇ ଓ ଭଉଣୀମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
2: ତାହା କିପରି?
3: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏଇ ନମ୍ବରରେ ଫୋନ କରନ୍ତୁ 1800 1801551।
4: ଇଏ ନମ୍ବର କାହା ଭାଇ?
3: କୃଷକ କଲ୍ ସେଣ୍ଟରର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
2: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
3: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
4: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
3: କିଛି ପଇସା ଲାଗିବନି, ମୋବାଇଲ ଦ୍ଵାରା କିମ୍ବା ଅନ୍ୟ ଫୋନ ଦ୍ଵାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡିବନି।
4: ସତରେ?
3: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପ ଲାଇନ ନମ୍ବର 1800 1801551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ, କୃଷକ କଲ୍ ସେଣ୍ଟର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଚାଷୀ ଭାଇ ଓ ଭଉଣୀମାନେ, ଆଜି ଆମର ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ବିଷୟବସ୍ତୁ ରହିଛି ଖରିଫ ଚାଷ ପାଇଁ ପ୍ରସ୍ତୁତି। ପୁଣିଥରେ କହି ରଖୁଛୁ, ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ଖରିଫ ଚାଷ ପାଇଁ ପ୍ରସ୍ତୁତି। ଏହି ସମ୍ପର୍କରେ ଯେଉଁ ଚାଷୀ ଭାଇ ଓ ଭଉଣୀମାନେ ଆମ ପାଖକୁ ଫୋନ୍ କରିକି ନିଜ ନିଜର ପ୍ରଶ୍ନ ପଚାରିବେ

ଚାହୁଁଥିବେ ସେମାନେ ବର୍ତ୍ତମାନଠାରୁ ଆରମ୍ଭ କରି ରାତି 8ଟା ମଧ୍ୟରେ ଆମ ପାଖକୁ ଫୋନ୍ କରିକି ନିଜ ନିଜର ପ୍ରଶ୍ନ ପଚାରିପାରିବେ। ଆଉ ଆଜି ଯେଉଁ ବିଶେଷଜ୍ଞ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ତାଙ୍କଠାରୁ ଉତ୍ତର ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଇପାରିବେ। ତେବେ ଫୋନ୍ କରିବା ପାଇଁ ଆମେ ଆମ କେନ୍ଦ୍ରର ଫୋନ୍ ନମ୍ଘରଟି କହି ରଖୁଛୁ। ଫୋନ୍ ନମ୍ଘରଟି ହେଲା 0685423690। ପୁଣି ଥରେ କହି ରଖୁଛୁ, ଆମ ସହିତ ଯୋଗାଯୋଗ କରିବା ପାଇଁ ଫୋନ୍ ନମ୍ଘରଟି ହେଲା 0685423069। ତେବେ

0: ତେବେ ଆଜି ଯେଉଁ ବିଷୟବସ୍ତୁ ରହିଛି ଯେ ଖରିଫ ଚାଷ ପାଇଁ ପ୍ରସ୍ତୁତି, ପ୍ରଥମେ ଆମକୁ ଟିକେ କହିବେ ଯେ ଖରିଫ ଚାଷ କହିଲେ ଆମେ କ'ଣ ବୁଝିବା, ତା ବିଷୟରେ ଟିକେ ଆମକୁ କୁହନ୍ତୁ।
1: ଦେଖନ୍ତୁ, ଖରିଫ ଚାଷ କହିଲେ ଆମେ ସାଧାରଣତଃ ବର୍ଷା ଋତୁରେ ଯେଉଁ ଚାଷଟାକୁ ଆମେ କରିଥାଉ ଆମେ ତାକୁ ଖରିଫ ଋତୁର ଚାଷ ବୋଲି କହିଥାଉ।
0: ମାନେ ବିଭିନ୍ନ ପ୍ରକାର ଜମି ରହିଛି, ଜମି ଅନୁସାରେ ବିଭିନ୍ନ ପ୍ରକାର ଫସଲ ନିର୍ବାଚନ କରିଥାନ୍ତି ଚାଷୀ, ବିଭିନ୍ନ ପ୍ରକାର ଫସଲ ହାତକୁ ନେଇଥାନ୍ତି। ଯାହା ବି ଫସଲ ବର୍ଷା ଦିନ ଆମେ ହାତକୁ ନେଉ ବା କରୁ, ସେଗୁଡ଼ିକୁ ଆମେ ଖରିଫ ଚାଷ ବୋଲି କହିବା। ତେବେ ଖରିଫ ଚାଷ ପାଇଁ ପ୍ରସ୍ତୁତି ଯଦି ଆମେ କହିବା, ତାହେଲେ ପ୍ରସ୍ତୁତି ବୋଲି କହିଲେ ଆମେ କ'ଣ ବୁଝିବା?
1: ଦେଖନ୍ତୁ, ପ୍ରସ୍ତୁତି କହିଲେ ଆମେ ସାଧାରଣତଃ ଯେବେଠୁ ଆମେ ଚାଷ କାମ ଆରମ୍ଭ କରିବା, ଧରନ୍ତୁ ମୃତ୍ତିକା ପରୀକ୍ଷାଠୁ ଆରମ୍ଭ କରିକି ଆମେ ଅମଳ କରିକି ବିକ୍ରି କରିବା ପର୍ଯ୍ୟନ୍ତ ଯେତେ ସବୁ ଆମେ ଯାହା ବି ଆମର ମାନେ କୌଶଳ ଆମେ ଅନୁକରଣ କରୁ, ସେସବୁକୁ ଆମେ ଖରିଫ ଋତୁର ପ୍ରସ୍ତୁତିକରଣ, ମାନେ ସେସବୁ ଆମ ଖରିଫ ଋତୁର ଚାଷ ଭିତରେ ଯାଏ।
0: ଆଜ୍ଞା ଆଜ୍ଞା, ମାନେ ଆପଣ କହିବା କଥା ହେଲା ଆମେ ମାଟି ପରୀକ୍ଷା ଠୁ ଆରମ୍ଭ କରିକି ଆମେ ଫସଲ ଅମଳ ହେବା ପର୍ଯ୍ୟନ୍ତ, ବିକ୍ରି ବଟା ପର୍ଯ୍ୟନ୍ତ ବୋଲନ୍ତୁ। ତେବେ ଆମେ ଯେଉଁ ଆପଣ ଯେଉଁ କହିଲେ ଯେ ମାଟି ପରୀକ୍ଷା କଥା, ଯେଉଁ ଭାଇ ଭଉଣୀମାନେ ମାଟି ପରୀକ୍ଷା କରିନଥିବେ ସେମାନେ କେମିତି ପ୍ରସ୍ତୁତ ହେବେ? ଆଉ ମାଟି ପରୀକ୍ଷା ଯେଉଁମାନେ ତ କରିଥିବେ ତାଙ୍କର ଫଳାଫଳ ଅନୁସାରେ ସେମାନେ ସାର ଆଉ ଫସଲ ଏସବୁ ନିର୍ବାଚନ କରିବେ, କିନ୍ତୁ ଯେଉଁମାନେ ମାଟି ପରୀକ୍ଷା କରିନଥିବେ ସେମାନେ କେମିତି ପ୍ରସ୍ତୁତ ହେବେ?
1: ଦେଖନ୍ତୁ, ମାଟି ପରୀକ୍ଷା କରିବାର ଗୋଟେ ସେଇଟା ଗୋଟେ ଅଲଗା କୌଶଳ। ଯଦି ଯିଏ କରିନାହାନ୍ତି ସେ ତାଙ୍କ ଏରିଆର ଯିଏ ଅଛି
0: ସେ ଆମେ ଏଠି ଟିକେ କଥାବାର୍ତ୍ତା ରଖିବା, କାହିଁକିନା ଏ ଭିତରେ ଗୋଟେ ଫୋନ କଲ୍ ଆସିଲାଣି, କିଏ କରୁଛନ୍ତି ଶୁଣିନେବା। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ,
2: ଚିନ୍ତାମଣି ପ୍ରଧାନ, ସ୍ୱପ୍ନ ନୀଳ, ହ୍ୟାଲୋ,
0: ଆପଣଙ୍କର ସ୍ୱରଟା ଆମେ ଠିକ ଭାବରେ ଶୁଣିପାରୁନୁ।
2: ଚିନ୍ତାମଣି ପ୍ରଧାନ, ଏରସମା ବ୍ଲକ ଜିଲ୍ଲା ଜଗତସିଂହପୁର କହୁଛି ଆଜ୍ଞା।
0: ହ୍ୟାଲୋ, କୋଉଠୁ କହୁଥିଲେ ଭାଇ, ଟିକେ ବଡ ପାଟିରେ କହିବେ। ଜଗତସିଂହପୁରରୁ କହୁଛନ୍ତି? ଆଚ୍ଛା, ବହୁତ ବହୁତ ସ୍ୱାଗତ ଜଣାଉଛୁ ଭାଇ ଆପଣଙ୍କୁ, ବହୁତ ଦୂରରୁ ଫୋନ କରିଛନ୍ତି, ଠିକ ଭାବରେ ଆମକୁ ଟିକେ ଶୁଣାଯାଇ ପାରୁନଥିଲା।
3: ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି, ସେ ଆପଣଙ୍କ କଲ୍ଟିକୁ ହୋଲ୍ଡରେ ରଖିଛନ୍ତି, ଦୟାକରି ଲାଇନରେ ରୁହନ୍ତୁ।
0: ଯୋଗାଯୋଗ ଆମ ସହିତ ଟିକେ ବିଚ୍ଛିନ୍ନ ହେଇଯାଇଛି, ତେବେ ଠିକ ଅଛି, ସେ ଆଉଥରେ ବୋଧେ କରିବେ। ଆମେ ଯୋଉ କଥା ହଉଥିଲେ ଏ ଭିତରେ ଆଉ ଗୋଟେ କଲ୍ ଆସିଲାଣି, କିଏ କରିଛନ୍ତି, କୋଉଠୁ କରିଛନ୍ତି ଶୁଣିନେବା, ନା ସେଇ ଭାଇ କରିଛନ୍ତି? ହ୍ୟାଲୋ
4: ହ୍ୟାଲୋ,
0: ହଁ ଭାଇ, କିଏ କହୁଥିଲେ ଭାଇ, ପରିଚୟ ଟିକେ ଦେବେ। ଆଚ୍ଛା, ନୀଳାଞ୍ଚଳ ଭାଇ ଆପଣ ହଉଛନ୍ତି ଆମର ନିୟମିତ ଶ୍ରୋତା, ଆପଣଙ୍କୁ ଆମେ ବହୁତ ବହୁତ ସ୍ୱାଗତ ଜଣାଉଛୁ, ଆପଣ ନିୟମିତ ଆମ ପାଖକୁ ଫୋନ କରିଥାନ୍ତି।
4: ତାପରେ ଆପଣଙ୍କ କାର୍ଯ୍ୟକ୍ରମ ଶୁଣିବାକୁ ମିଳୁନାହାନ୍ତି, ସେଥିପାଇଁ ଦୋଷରା ହଉଛି ଆପଣଙ୍କ କାର୍ଯ୍ୟକ୍ରମ ଟିକେ ଆପ୍ରେ ଆସୁନାହାନ୍ତି ଆଜି।
0: ଆଚ୍ଛା ଆଚ୍ଛା, କୌଣସି କାର୍ଯ୍ୟ ମାନେ କିଛି ତ୍ରୁଟି ରହିଯାଇଥିବ ସେଥିପାଇଁ ଆପଣ ଶୁଣିପାରୁନଥିବେ, ଯାହା ବି ହଉ ଆପଣ ଆମ ପାଖକୁ ଫୋନ କରିଛନ୍ତି, ବହୁତ ବହୁତ ଧନ୍ୟବାଦ ଭାଇ। ଆଜି ଆମର ଯୋଉ ବିଷୟବସ୍ତୁ ରହିଛି ଖରିଫ ଚାଷ ପାଇଁ ପ୍ରସ୍ତୁତି, କଣ ସବୁ ପ୍ରଶ୍ନ ରହିଛି ଆପଣଙ୍କର କୁହନ୍ତୁ।
4: ଦେଖନ୍ତୁ, ଖରିଫ ଧାନ ଯଦି ଆମେ ଯଦି କରିବା ପାଇଁ ହେଲେ ପ୍ରସ୍ତୁତି କଣ କରିବାକୁ ପଡିବ, ଆର୍ ବେଶୀ କରି ଖରିଫ ଋତୁରେ ବର୍ତ୍ତମାନ କୋଉ କୋଉ ଚାଷ ବେଶୀ ହେବା ପାଇଁ ଯୋଗ୍ୟ ଏଇଟା ଟିକେ ମୁଁ ଜାଣିବା ପାଇଁ ଚାହୁଁଛି।
0: ଆମ ପାଖରେ ବିଶେଷଜ୍ଞ ଅଛନ୍ତି, ଶୁଣନ୍ତୁ ସେ କହିବେ।
1: ଦେଖନ୍ତୁ, ଖରିଫ ଋତୁରେ ଆମର ଆମେ ସାଧାରଣତଃ ବର୍ଷା ଉପରେ ବହୁତ ନିର୍ଭର କରିଥାଉ, ଆମର ମୁଖ୍ୟତଃ ଆମେ ଧାନ ଚାଷ କରୁ, ପ୍ରାୟ ସବୁଆଡେ କଳାହାଣ୍ଡିରେ ବି ଧାନ ଚାଷ ହୁଏ, କୋରାପୁଟରେ ବି ଧାନ ଚାଷ ହୁଏ। ତା ବ୍ୟତୀତ ମୁଁ କହିବି କି ଯୋଉଠି ଆପଣଙ୍କର ପାଣି ଜମିକି ରହୁନି, ଯୋଉଠି ତ ଜମିକି ରହୁଛି ଆପଣ ଧାନ ହିଁ କରିବେ, ତା ବ୍ୟତୀତ କିଛି କରିପାରିବେନି। କିନ୍ତୁ ଯୋଉଠି ଧାନ ମାନେ ଧାନ ବ୍ୟତୀତ ଯୋଉଠି ପାଣି କାଟିଦେଲେ ପଳେଇ ଯାଉଥିବ, ଜମିକି ରହୁନଥିବ, ସେ ଜମିରେ ଆପଣ ଅଣଧାନ ଚାଷ କଲେ ଭଲ ବୋଲି ମୁଁ କହିବି। ସେଠି ଆପଣ ମକା ନେଇପାରିବେ, ମାଣ୍ଡିଆ ନେଇପାରିବେ, ଆମର ଯେମିତି ଡାଲି ଜାତୀୟ ଫସଲ ଅଛି ନେଇପାରିବେ, କାନ୍ଦୁଲ ନେଇପାରିବେ, ଆଉ ପନିପରିବା କରିପାରିବେ। ଆପଣଙ୍କ ଏରିଆରେ କଣ କଣ ଚାଷ ହଉଛି ତ ମତେ ଏତେ ଆଇଡିଆ ନାହିଁ, କିନ୍ତୁ ଏସବୁ ଅଣଧାନ ବି ଆପଣ କରିପାରିବେ।
0: ମାନେ ସେ କହିବା କଥା ହେଲା କଣ,
4: ଆମେ ଯଦି କଣ ସାଧାରଣତଃ ପ୍ରାୟ ଲୋକ ମାନେ କଣ କରନ୍ତି, ପାଣି ଚିଚାର ଯିବ, କଣ ପାଣିଆ ମୁଗ ଯୋଉଟା ବୁଣୁଛେ, ପାଣି ଥିବା ତାପରେ ତା ଉପରେ ମୁଗ ବୁଣିବେ କି ଚଣା ବୁଣିବେ, ସେ ଚାଷ ହବ କି ନାହିଁ?
1: ସେଇଟା ଖରିଫ ଋତୁର ଚାଷ ପରେ ମାନେ ଧାନର ଅମଳ ପରେ ଆପଣ ସେଟା କରିପାରିବେ। ଆପଣ ଯୋଉଟା କହୁଛନ୍ତି ମାନେ ରାଇସ୍ ଫେଲ ମ୍ୟାନେଜମେଣ୍ଟରେ ଆମର ଯୋଉଟା ଚାଲିଛି ମୁଗ ବିରି ଆମେ ଯାହା ବୁଣୁଛେ, ତ ସେଇଟା ଆପଣ କହୁଛନ୍ତି ଧାନ କାଟିଲା ପରେ ସେଠି ଆପଣ ମୁଗ ବିରି ଛଟା ବୁଣା କରିକି ସେଠୁ ପାଇବା ପାଇଁ କହୁଛନ୍ତି, ସେଟା ଖରିଫ ଋତୁର ଚାଷ ପରେ ରବି ଋତୁ ଆଗରୁ ସେଟା ଗୋଟେ ମଧ୍ୟବର୍ତ୍ତୀକାଳୀନ ସେଟା ଗୋଟେ ଫସଲ କରାଯାଏ।
0: କଟିଯାଇଛି ବୋଧେ।

0: ତେବେ ସେ କହିବା କଥା ହେଲା ଯେ ଆମେ କେଉଁ କେଉଁ ଫସଲ ହାତକୁ ନେବା, ଆପଣ ତ ବହୁତ ଜିନିଷ କହିଲେ, ତେବେ ଆମେ ଏଇଠି ଗୋଟିଏ କଥା କହିବା ଆମର ସବୁ ଚାଷୀ ଭାଇ ଭଉଣୀମାନଙ୍କୁ, ପ୍ରଥମେ ଆପଣ ଆପଣଙ୍କର ଜମି ମୁତାବକ ଆପଣ ଫସଲ ଚୟନ କରନ୍ତୁ ନା କ'ଣ କହୁନି? ତେବେ ଆପଣ ଯେଉଁ କହୁଥିଲେ ଯେ ଯେଉଁମାନଙ୍କର ମାଟି ପରୀକ୍ଷା କରିନାହାନ୍ତି ସେମାନେ କେମିତି କରିବେ, କେମିତି ପ୍ରସ୍ତୁତ ହେବେ?
1: ଦେଖନ୍ତୁ, ମାଟି ପରୀକ୍ଷା କରିବାର ଗୋଟେ ସେଇଟା ଗୋଟେ ଅଲଗା କୌଶଳ, ତାକୁ ଆପଣ ଯିଏ ଆପଣଙ୍କ ଏରିଆରେ ଯିଏ ଅଛନ୍ତି ଭିଏଡବ୍ଲ୍ୟୁ ଏ ଯିଏ ଅଛନ୍ତି ତାଙ୍କ ସହିତ ପରାମର୍ଶ କଲେ ଭଲ, ତାର ଗୋଟେ ଗୋଟେ ଅଛି ଲମ୍ବା ପ୍ରୋସିଜର ଗୋଟେ ଅଛି, ସେଇଟା ସେ ବତେଇଦେବେ, ସେ ଅନୁସାରେ ଆପଣ ଜମିର ବିଭିନ୍ନ ସ୍ଥାନରୁ ମାଟି କାଢ଼ିକି ତାର ଗୋଟେ ସାମ୍ପଲ କରାହବ, 20-25 ଜାଗାରୁ ମାଟି ବାହାର କଲା ପରେ ତାକୁ ପୁଣି ସବୁ ମିଶେଇକି ତାର ଗୋଟେ ପ୍ରୋସିଜର ଅଛି, ହାଫ୍ ହାଫ୍ କରିକି ତାପରେ ଏମିତି କରିକି ଲାଷ୍ଟରେ ତାକୁ ଅଧା 500 ଗ୍ରାମ ମାନେ ଅଧା କେଜି ମାଟିକୁ ଆମେ ଗୋଟେ ଜରି ଭିତରେ ପକେଇକି ତାକୁ ସିଲ୍ କରିବା, ତା ଭିତରେ ଆମର ସମସ୍ତ ଜମିର ବିବରଣୀ, ଆମର ନିଜର ବିବରଣୀ, କୋଉଠୁ କୋଉ ଜାଗାରୁ କଲେକ୍ସନ ହେଇଛି, ଚାଷୀର ନା, ସେସବୁ ଫିଲ୍ଅପ୍ କରିକି ସେ ଭିତରେ ପଶେଇକି ଦିଆହବ ସେଟା ସଏଲ୍ ଟେଷ୍ଟିଂ ଲାବୋରେଟୋରୀକୁ।
0: ତେବେ ଆପଣ କହିଲା ଭଳି ଯଦି ମାଟି ପରୀକ୍ଷା ହେଇଗଲା ତାହେଲେ ଯାହା ଫଳାଫଳ ଆସିବ ତାକୁ ଆମେ କୋଉ କାମରେ ଲଗେଇ ପାରିବା?
1: ଦେଖନ୍ତୁ, ମାଟି ପରୀକ୍ଷା କଲେ ମୃତ୍ତିକା ପରୀକ୍ଷା ଆମର ଯୋଉ ହୁଏ ସେଥିରେ ଆମର 12
0: କଥାବାର୍ତ୍ତା ଗୋଟେ ଏଇଠି ରଖିବା, କାହିଁକି ନା ଭିତରେ ଆଉ ଗୋଟେ ଫୋନ କଲ୍ ଆସିଲାଣି। ହ୍ୟାଲୋ
2: ହ୍ୟାଲୋ,
0: ହଁ ଭାଇ, କିଏ କହୁଥିଲେ, କୋଉଠୁ କହୁଥିଲେ, ପରିଚୟ ଟିକେ ଦେବେ ପ୍ରଥମେ?
2: ମୁଁ ଚିନ୍ତାମଣି ପ୍ରଧାନ,
0: ଆଚ୍ଛା ପ୍ରଥମେ ଆପଣ ଆମକୁ ଫୋନ କରିଥିଲେ, ପୁଣି ଥରେ ଆପଣ ଫୋନ କଲେ କୌଣସି କାରଣରୁ କଟି ଯାଇଥିଲା। ତେବେ କୁହନ୍ତୁ ଭାଇ, ଜଗତସିଂହପୁର ବହୁତ ଦୂରରୁ କରିଛନ୍ତି, ଆପଣ କଣ ପ୍ରଶ୍ନ ରହିଛି?
2: ପ୍ରଶ୍ନ ସ୍ମିତା ପାଟିଲଙ୍କ ପାଇଁ ବା ଭବିଷ ପିତାଙ୍କ ପାଇଁ ମୁଁ ପ୍ରଶ୍ନ କରିବି।
1: ଆଜ୍ଞା,
2: ମୁଁ ପ୍ରଥମେ ଆପଣଙ୍କୁ ହୃଦୟରୁ ଧନ୍ୟବାଦ, ନମସ୍କାର ଏବଂ ଶୁଭେଚ୍ଛା ଶୁଭକାମନା। ଯାହା ହଉ, ଆଜି ଆକାଶବାଣୀ କାର୍ଯ୍ୟକ୍ରମରେ ଆପଣ ନିଜେ ସାମିଲ ହୋଇଛନ୍ତି ଏବଂ ଆମ ଓଡ଼ିଶା ଶ୍ରେତା ସଂଗଠନ କାର୍ଯ୍ୟକାରୀର ବକ୍ତା ଭାବରେ ବା ବିଶେଷ ଉପଦେଷ୍ଟା ଭାବରେ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି।
1: ଥ୍ୟାଙ୍କ ୟୁ ଭାଇ।
2: ମୋର ପ୍ରଥମ ପ୍ରଶ୍ନ ହେଉଛି, ମୁଁ ହେଉଛି ଜଣେ ବରସୁନା ବ୍ଲକର ଶ୍ରେଷ୍ଠ ଚାଷୀ ବା ସରକାର ସବୁ ମାନ୍ୟତା ପାଇଛି।
1: ଆଜ୍ଞା,
2: ତେଣୁ ଯୋଉ ଖରିଫ ଚାଷ ବର୍ତ୍ତମାନ ହେଉଛି ଆମ ଏରସୁମାର ବ୍ଲକରେ, ଯଦି ଆମ ସମୁଦ୍ର କୂଳ ଅଞ୍ଚଳରେ ଅଛି ବର୍ତ୍ତମାନ 7 କିଲୋମିଟର ଦୂରରେ ସମୁଦ୍ର ଠାରୁ ପତନ ଠାରୁ, ଆମର ବିଶେଷ ଭାବରେ ବର୍ତ୍ତମାନ ଖରିଫ ଚାଷ ପାଇଁ ଚାଷୀମାନଙ୍କୁ କଣ ପ୍ରସ୍ତୁତି ସବୁ ଯୋଗାଇଯାଏ ସେ ସମ୍ପର୍କରେ ସମୀକ୍ଷା ଧ୍ୟାନ ଦେବେ କି?
0: ମାନେ ଖରିଫ ଚାଷ ପାଇଁ ସେ ଜାଣିବା ପାଇଁ ଚାହୁଁଛନ୍ତି ଯେ ସରକାରଙ୍କ ତରଫରୁ କଣ ସବୁ ସୁବିଧା ସୁଯୋଗ ମିଳିପାରୁଛି ବା ମିଳିବାର ସମ୍ଭାବନା ଅଛି ବର୍ତ୍ତମାନ ଏଇ ଖରିଫ ଋତୁ ପାଇଁ, କଣ ସରକାରଙ୍କର
1: କଣ ସ୍କିମ ଚାଲିଛି ବୋଲି ପଚାରୁଛନ୍ତି ନା କଣ ଭାଇ?
2: କଣ ସ୍କିମ ଚାଲିଛି ବା କୌଣସି ସୁବିଧା ଚାଷୀ, ମୁଁ ଜାଣିଛି କଣ ବର୍ତ୍ତମାନ ଜଣେ ଚାଷୀ ଚାହୁଁଛି ସରକାରଙ୍କ ତରଫରୁ କଣ ସୁବିଧା ଦିଆଯାଉଛି ଖରିଫ ଚାଷ ପାଇଁ, ଚାଷୀ ହିସାବରେ ଜଣେ ସୁବିଧା ସୁଯୋଗ ପାଇପାରିବ, ତାର ଭବିଷ୍ୟତରେ ତା ପରିବାର ମେଣ୍ଟେନ କରିପାରିବ,
0: କଣ ସବୁ ସୁବିଧା ସୁଯୋଗ ଖରିଫ ଚାଷ ପାଇଁ ସରକାରଙ୍କ ତରଫରୁ?
1: ଦେଖନ୍ତୁ, ଅଲଗା ଅଲଗା ସ୍କିମ ତ ଅଲଗା ଅଲଗା ଡିଷ୍ଟ୍ରିକ୍ଟରେ ଚାଲିଛି। ମୁଁ କହିବି କି, ପ୍ରଥମେ ତ ହେଲା ଧାନ ତ ଆମକୁ ସବସିଡ୍ରେ ଦଉଛନ୍ତି, ଯୋଉଟା କି ଆମର ଓଏସ୍ଏସ୍ସି ସିଡ୍ ଅଛି, ଚାଷୀ କିଣିଲେ ତାର ସବସିଡ୍ ପାଉଛନ୍ତି। ବାକି ରହିଲା ସାର, ଆମର ୟୁରିଆ ତ ୟୁରିଆ ବି ସବସିଡ୍ରେ ପାଉଛନ୍ତି। ଆଉ ଆଉ ଯଦି ସ୍କିମ କିଛି ଆପଣ ଜାଣିବାକୁ ଚାହୁଁଛନ୍ତି ତ ଆପଣ ସେଠାର ଯିଏ ଅଧିକାରୀ ଅଛନ୍ତି, କୃଷି ଅଧିକାରୀ, ତାଙ୍କ ସହିତ ପରାମର୍ଶ କଲେ ଭଲ, କଣ କଣ ସ୍କିମ ଚାଲିଛି ସେ କହିପାରିବେ। ଆମର ଏଠି ଯାହା ଯାହା ସ୍କିମ ଚାଲିଛି ଆପଣଙ୍କର ସେଠି ହୁଏତ ଅଲଗା ସ୍କିମ ଚାଲିଥାଇ ପାରେ, ଆପଣ ପର୍ଟିକୁଲାର ଯଦି କଣ ଜାଣିବାକୁ ଚାହୁଁଛନ୍ତି ସେଇଟା କହିଲେ ମୁଁ ଆପଣଙ୍କୁ କିଛି କହିପାରିବି।
2: ମ୍ୟାଡାମ, ଖରିଫ ଚାଷ ପାଇଁ ଯୋଉ 6 ମାସ କିସମର ଧାନ ଗୁଡିକ ଅଛି, ସେ ସବୁ ଧାନ ଗୁଡିକର ସଂକ୍ଷେପ ନାମ କହିଲେ ମୁଁ ଖୁସି ହେବି।
0: ମାନେ ବିହନ କିସମ ଗୁଡାକ ସେ ଜାଣିବା ପାଇଁ ଚାହୁଁଛନ୍ତି, ବିଶେଷ କରି ଆମର ଧାନ ଫସଲର କଣ ସବୁ ବିହନ ଆମେ ଖରିଫ ଋତୁରେ ନେଇପାରିବୁ?
1: ଖରିଫ ଋତୁରେ ଆପଣ ଦେଖନ୍ତୁ, ଗୋଟେ ଅଛି 10 ବର୍ଷରୁ ଉର୍ଦ୍ଧ, ଗୋଟେ ଅଛି 10 ବର୍ଷରୁ କମ୍ ଭେରାଇଟି ଗୁଡାକ ଅଛି, ଯେମିତିକି ବିଲ 10 ଇୟର୍ସର ଏମ୍ଟିୟୁ 1156, ଏମ୍ଟିୟୁ 1153, ବିଣା 11, ତାପରେ ସ୍ୱର୍ଣ୍ଣ ଶକ୍ତି, ସିଆର୍ ଧାନ 101 ଏମିତି ଅଛି, ସିଆର୍ ଧାନ 800, ଗୋବିନ୍ଦ ଏମ୍ଟିୟୁ ରାଇସ୍ 1293। ଆଉ ଯଦି ଏଭଭ 10 ଇୟର୍ସରେ ଆମେ ଜାଣିବାକୁ ଚାହିଁବା, ସହଭାଗୀ, ଖଣ୍ଡଗିରି, ଏମ୍ଟିୟୁ 1001, ଏମ୍ଟିୟୁ 1010, କଳାଚମ୍ପା, ଲଲାଟ, ସ୍ୱର୍ଣ୍ଣ ସବୁଆନ, ପୂଜା, ମନ୍ଦାକିନୀ, ଏମିତି ବହୁତ ଧାନ ଅଛି। ଆଉ ଯାହା ଆପଣ ସବସିଡି, ଆପଣଙ୍କର ସବସିଡି ଅଛି ସେଇଟା ଆପଣ ସେଠି ଯିଏ ଅଛନ୍ତି ଆପଣଙ୍କର କୃଷି ଅଧିକାରୀ ତାଙ୍କ ସହିତ ପରାମର୍ଶ କଲେ ଭଲ। ଆଉ ଚାଷୀ ଯଦି କିଣିବାକୁ ଚାହୁଁଛି ସିଏ ଯାଇକି ଡିଲର ସହିତ ବି କଣ୍ଟାକ୍ଟ କଲେ, ମେନ୍ ହେଲା କୃଷକ ଓଡ଼ିଶା ଆଇଡି ଥିବାର ଅଛି।

0: ଚାଷୀର ତେବେ ଯାଇକି ସେ ସବସିଡି ପାଇପାରିବ, ଯଦି ନାହିଁ ସେ କରିଦିଅନ୍ତୁ ଯିଏ କିଣିବାକୁ ଚାହୁଁଛନ୍ତି।
1: ପ୍ରାୟ 10 ରୁ 12 ବିହନ ମୋ ପାଖରେ ମଜବୁତ, ଆଉ ଚାଷୀ ଆଇଡି ମୋ ପାଖରେ ଅଛି, ଏବଂ କୃଷି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ସହିତ ମୁଁ ସଂଶ୍ଳିତ। ମୋର ପ୍ରଶ୍ନର ଆପଣ ସଠିକ ଉତ୍ତର ଦେଇଥିବାରୁ ଓଡ଼ିଶା ସ୍ୱତଃ ସଂଗଠନ ତରଫରୁ ଆପଣଙ୍କୁ ଗୁଡ଼େ ଘର ନମସ୍କାର, ଶୁଭେଚ୍ଛା ଶୁଭାଙ୍କୁ ଶୁଭକାମନା ଜଣାଇ ରଖିଛି। ଆଜ୍ଞା
2: ଭାଇ, ଆପଣ ବହୁତ ଦୂରରୁ ଫୋନ କରିଥିବା ଯୋଗୁଁ ଆମେ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛୁ।
1: ଆଜ୍ଞା,
2: ଆଉ ବିଶେଷ କରି ଆମେ ଏଠି କହିବୁ ଯେ ଆପଣଙ୍କର ଅଞ୍ଚଳରେ ଦେଖନ୍ତୁ ଆମର ଜମିର କିସମ ଭିନ୍ନ ଭିନ୍ନ ହୋଇଥାଏ ଅଞ୍ଚଳ ଅନୁସାରେ, ତ ଆପଣଙ୍କର ଅଞ୍ଚଳରେ କୋଉ ପ୍ରକାର କିସମ, ଆପଣଙ୍କ ଅଞ୍ଚଳରେ କୋଉ ପ୍ରକାର କିସମ ଭଲ ହବ, ବିଶେଷ ଭାବରେ ଆପଣଙ୍କର ଯେଉଁ କୃଷି ଅଧିକାରୀମାନେ ଅଛନ୍ତି ସେମାନେ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ଦେଇପାରିବେ। ଯାହା ବି ହଉ, ଆପଣ ବହୁତ ଦୂରରୁ ଫୋନ କରିଛନ୍ତି, ଏମିତି ନିୟମିତ ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ। ନମସ୍କାର ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତେବେ ଆମେ କଥାବାର୍ତ୍ତା ହଉଥିଲେ ଯେ ଏ ଯୋଉ ଆମର ଯୋଉମାନେ ମାଟି ପରୀକ୍ଷା କରିବେ, ମାଟି ପରୀକ୍ଷା କଲେ ଆମକୁ ଲାଭ କ'ଣ ହବ?
0: ଦେଖନ୍ତୁ, ମୃତ୍ତିକା ପରୀକ୍ଷା କଲା ପରେ ଗୋଟେ କାର୍ଡ, ସଏଲ ହେଲ୍ଥ କାର୍ଡ ବୋଲି ଗୋଟେ ଜେନେରେଟ୍ ହୁଏ। ମୃତ୍ତିକା ପରୀକ୍ଷା କଲା ପରେ ତା ରେଜଲ୍ଟ ହିସାବରେ ଦିଆଯାଏ, ସେଥିରେ ଆମର 12 ଉପାଦାନର କେତେ ପରିମାଣର ଆମ ମାଟିରେ ରହିଛି ତାର ଗୋଟେ କାଲକୁଲେସନ ଦିଆଯାଇଥାଏ। ସେ ଅନୁସାରେ ଆମେ ଯୋଉ ଫସଲ କରିବା, କେତେ ଆମେ ସାର ଦେବା, ମାନେ ପ୍ରୟୋଗ କରିବା, କମ୍ କରିବା କି ଅଧିକ କରିବା, ସେ କାର୍ଡ ଅନୁସାରେ ଆମେ ପ୍ରୟୋଗ କରିପାରିବା।
2: ଆଚ୍ଛା, ମାନେ ଆମେ ଏ ଭିତରେ ଗୋଟେ ଫୋନ କଲ୍ ଆସିଲାଣି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ
2: ହଁ ଭାଇ, ପରିଚୟ ଟିକେ ଦିଅନ୍ତୁ ଭାଇ, କୋଉଠୁ କହୁଥିଲେ, କିଏ କହୁଥିଲେ? ନୀଲୁ ଭାଇ କହୁଛନ୍ତି, ବଲାଙ୍ଗୀରରୁ କହୁଛନ୍ତି, ବହୁତ ଦୂରରୁ। ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ମଧ୍ୟ ଆମର ଜଣେ ନିୟମିତ ଶ୍ରୋତା। ଟିକେ ଆପଣଙ୍କର ଅଫ୍ ଶୁଭୁଛି, ଟିକେ ସ୍ପଷ୍ଟ ଭାବରେ ଶୁଣିପାରୁନୁ ଆମେ, ଟିକେ ବଡ ପାଟିରେ କହିବେ। କୁହନ୍ତୁ ଭାଇ, କଣ ପ୍ରଶ୍ନ ଅଛି ଆପଣଙ୍କର?
3: ମ୍ୟାଡାମ ନମସ୍କାର।
0: ନମସ୍କାର,
3: ହ୍ୟାଲୋ।
0: ହଁ ନମସ୍କାର, କୁହନ୍ତୁ। ଆଜ୍ଞା
3: ଆଜ୍ଞା,
2: ଖରିଫ
3: ଚାଷରେ ଆମେ ମୁଖ୍ୟତଃ କେଉଁ କେଉଁ ଫସଲ ଚାଷ କରିପାରିବା, ଏବଂ ଖରିଫ ଚାଷ ପାଇଁ କେଉଁଭଳି ପାଗ ଦରକାର?
2: ନିଶ୍ଚିତ ରୂପେ ବହୁତ ବଢିଆ ପ୍ରଶ୍ନ ପଚାରିଛନ୍ତି, କହିବେ ଭଉଣୀ, ଆପଣଙ୍କୁ ଶୁଣନ୍ତୁ।
0: ଦେଖନ୍ତୁ, ଆମେ ଖରିଫ ଋତୁରେ ସବୁ ପ୍ରକାର ଚାଷ କରିପାରିବା, କେବଳ ସେ ଅଳସୀ ରାଶି ଏଗୁଡାକ ଛାଡିକି ବାକି ସବୁ ଆମେ କରିପାରିବା। ଆଉ ବାକି ରହିଲା ପାଗ କଥା କହୁଛନ୍ତି, ଖରିଫ ଋତୁରେ ତ ମେନ୍ ହେଲା ଆମର ବର୍ଷା ଦିନ ନା, ତ ପାଗ ତ ଆମର ବର୍ଷା ହିଁ ହୁଏ, ବର୍ଷାକୁ ଆମେ ଡିପେଣ୍ଡ କରିକି ହିଁ ଆମେ ଚାଷ କରିଥାଉ। ତ ଧାନ, ଅଣଧାନ ଯେମିତି ଡାଲି ଜାତୀୟ ଫସଲ, ଆଉ ଆମର ଆଖୁ, ଯଦି ଆପଣଙ୍କ ଏରିଆରେ ଅଛି ଆଖୁ କରିପାରିବେ। ଆଖୁ ତ ମାନେ ବର୍ଷିକିଆ ଫସଲ, ଏବେ ରବିରେ ଲାଗିଥିବ, ସେଟା କଣ୍ଟିନ୍ୟୁସ୍ ଚାଲିଥିବ। ମକା କରିପାରିବେ, ମାଣ୍ଡିଆ କରିପାରିବେ, ଜୁଆର ବାଜରା କରିପାରିବେ, ପନିପରିବା କରିପାରିବେ।
2: ତେବେ ଭାଇ, ଆପଣଙ୍କର ଯୋଉ ଚାଷ ଜମି ରହିଛି ସେଟା ଇରିଗେଟେଡ୍ ନା ନନ୍ ଇରିଗେଟେଡ୍? ଆଚ୍ଛା, ଆପଣଙ୍କର ଯୋଉ ଅଞ୍ଚଳ ରହିଛି ସେଥିରେ ଦେଖନ୍ତୁ, ଯୋଉଠି ପାଣିର ସୁବିଧା ରହିଛି ତା ପାଇଁ ଗୋଟେ ଅଲଗା ଆସିବ, ଆଉ ଯୋଉଠି ବର୍ଷା ଆଧାରିତ ଜମି ରହିଛି ତା ପାଇଁ ବି ଆମେ ଫସଲ ନିର୍ବାଚନ କରିପାରିବା। ଠିକ ଅଛି ଭାଇ, ଆପଣ ପ୍ରଶ୍ନ ପଚାରିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର। ତେବେ ଭଉଣୀ, ଆଉ ଗୋଟେ କଥା ଆମେ ଏଠି, ଯେ ଆମେ ତ ଏଠି ମାଟି ପରୀକ୍ଷା କଥା ହଉଥିଲେ, ମାଟି ପରୀକ୍ଷାର ଫଳାଫଳକୁ ଧରିକି ଆମେ ଫସଲ ନିର୍ବାଚନ କରିପାରିବା, ତା ସହିତ ଆମେ ସାର ମଧ୍ୟ ପ୍ରୟୋଗ କରିପାରିବା। ମାଟି ପରୀକ୍ଷା କଲା ପରେ ଆମେ ଯେତେବେଳେ ଜମି ପ୍ରସ୍ତୁତି କରିବା, କୋଉ ବିଷୟ ଉପରେ ଧ୍ୟାନ ଦେବା, କେମିତି ଜମି ପ୍ରସ୍ତୁତି କରିବା?
0: ଦେଖନ୍ତୁ, ଜମି ପ୍ରସ୍ତୁତି କହିଲେ କ'ଣ, ଆମର ହଳ କରିବା, ଆଜିକାଲି ଟ୍ରାକ୍ଟର ଯୋଉ କରୁଛନ୍ତି, ପ୍ରଥମ ହଳ, ଦ୍ୱିତୀୟ ହଳ ଚାଷ, ମାନେ ମାଟିକୁ ଗୁଣ୍ଡ ଭାବରେ ଆମେ ମାଟିକୁ ଗୁଣ୍ଡ ଚାଷ କରିଦେବା। ଗୁଣ୍ଡ ଚାଷ କଲେ କ'ଣ ହବ, ଆମର ଯୋଉ ବିହନ ଆମେ ବୁଣିବା, ଗଜା ଠିକ୍ ଭାବରେ ହବ, ତାପରେ ଆମେ କ'ଣ ପାଣି ମଡ଼େଇବା, ଗୋବର ଖତ ପ୍ରୟୋଗ କରିବା, ଲଗେଇବା ଆଗରୁ ଆମର ଯାହା ମାନେ ଯୋଉ ବାସାଲ ଡୋଜ୍ କୁହନ୍ତି ଆମେ ସାର ଦେବା ଆଉ

0: ବିହନ ଆମେ ଯୋଉ ବିହନ ଚୟନ କରିଥିବା ସେ ବିହନକୁ ଆମେ ବୁଣିବା, ଏଗୁଡ଼ାକ ହେଲା ଆମର ପ୍ରସ୍ତୁତିକରଣ ସବୁ।
1: ତେବେ ବିହନ କଥା ମଧ୍ୟ ଆମେ ହଉଥିଲେ କଥାବାର୍ତ୍ତା, କାହିଁକିନା ଏ ଭିତରେ ଆମର ଯୋଉ ଶ୍ରୋତାମାନେ ଫୋନ କରିଥିଲେ ସେମାନେ ମଧ୍ୟ ପଚାରୁଥିଲେ ଯେ ବିହନ ନିର୍ବାଚନ ସମୟରେ ଆମକୁ କୋଉ କୋଉ ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ ତା ବିଷୟରେ ଟିକେ କହିବେ।
0: ଦେଖନ୍ତୁ, ବିହନ ଯେତେବେଳେ ଆମେ ନିର୍ବାଚନ କରୁଛେ ଆମେ ଦେଖୁଛେ, ଯେମିତି କହିଲେ ଆପଣ ଜମିର କିସମ ଦେଖିବା, ଯଦି ଖାଲ ଜମି ହେଇଛି ଆମେ ସେଠି ଗୋଟେ ଲଙ୍ଗ ଡ୍ୟୁରେସନ ବିଳମ୍ବ କିସମ ବିହନ ନେଇପାରିବା, ଯଦି ମଧ୍ୟମ ଜମି ହେଇଛି ଆମେ ମିଡିୟମ ଡ୍ୟୁରେସନର ନେଇପାରିବା, ଯଦି ଉଚ୍ଚା ଜମି ହେଇଛି ଆମେ ସେଠି ଧାନ ପରିବର୍ତ୍ତେ ଅଣଧାନ ଚାଷ କରିବା, ସେଠି ଆମେ ମାଣ୍ଡିଆ କରିପାରିବା। ଆମର ତ ଏଇଠିର ମୁଖ୍ୟ ଖାଦ୍ୟ ଆମର କୋରାପୁଟର ମାଣ୍ଡିଆ
1: ଭାଇ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ, ପରିଚୟ ଟିକେ ଦେବେ?
2: ଆଜ୍ଞା, ମୁଁ କୋଟପାଡରୁ
1: କହୁଛନ୍ତି। କୋଟପାଡରୁ କହୁଥିଲେ ନା?
2: ଆଜ୍ଞା।
1: ହଁ, କି ମାଝି କହିଲେ ନାଁଟା?
2: ମେଘନାଥ ମାଝି।
1: ମେଘନାଥ ମାଝି, ଆଚ୍ଛା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛୁ ଭାଇ।
2: ଆଜ୍ଞା,
1: କୁହନ୍ତୁ ଭାଇ, କଣ ପ୍ରଶ୍ନ ରହିଛି?
2: ଆଜ୍ଞା, ଧ୍ୱନି ତ ପଜିଟିଭ ମିଳୁ ନାହିଁ, କି କରିପାରୁଛି
1: ଧନିଚା?
2: ଆଜ୍ଞା,
1: ଆଚ୍ଛା, ଧନିଚା ଆପଣ ଲଗେଇବା ପାଇଁ ଚାହୁଁଛନ୍ତି, ତାର ବିହନ ଆପଣ ପାଇପାରୁନାହାନ୍ତି।
2: ଆଜ୍ଞା,
1: ତ କେମିତି କୋଉଠୁ ମିଳିବ ଜାଣିବା ପାଇଁ ଚାହୁଁଛନ୍ତି ସେ। କୁହନ୍ତୁ,
0: ଧନିଚାଟା ଆମର ଯୋଉଟା ଆମେ କିଣିବାକୁ ଚାହୁଁଛେ ତ ଆମର ଓଏସ୍ଏସ୍ରେ ଥିଲା, ବର୍ତ୍ତମାନ ସରିଯାଇଥିବ କି କଣ କହିପାରିବିନି, ଆଉ ଯୋଉଟା ସ୍କିମ୍ରେ ଆସୁଛି ସେଟା ଆମର ଆଉ ଏଇ ସପ୍ତାହ ଭିତରେ ପହଞ୍ଚିଯିବ, ଦିନେ ଦୁଇ ଦିନ ଭିତରେ। ହଁ, ଆସିଗଲାଣି, ପହଞ୍ଚିଯିବ। ତ ଆପଣ ଆପଣଙ୍କର ଯିଏ ଅଛନ୍ତି ସେଠି କୃଷି କର୍ମଚାରୀ ତାଙ୍କ ସହିତ ଟିକେ ପରାମର୍ଶ କରନ୍ତୁ।
1: ତ ଦେଖନ୍ତୁ ଯେ ଆପଣ ଏଇ ବର୍ଷ ଯଦି ଧନିଚା ଚାଷ କଲେ ଚେଷ୍ଟା କରିବେ ଯେ ସେଇ ବିହନରୁ କିଛି ବିହନ ଆପଣ ରଖନ୍ତୁ, ଯଦ୍ୱାରା କି ଆଗାମୀ ଫସଲ ପାଇଁ ମଧ୍ୟ ଆପଣ ତାକୁ ବ୍ୟବହାର କରିପାରିବେ। ହଉ, ବହୁତ ବହୁତ ଧନ୍ୟବାଦ। ଆଉ କିଛି ପଚାରିବେ କି? ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ଚାଷ ତରତର ବଣିଜ ମଠ କଥାରେ ଅଛି, ଆମକୁ ସବୁ ଠିକ ସମୟରେ ଯଦି କରିବା ତେବେ ଯାଇକି ଆମେ ଫସଲରୁ ଭଲ ଉତ୍ପାଦନ ପାଇପାରିବା, ନାଇଁ କି? ହଉ, ବହୁତ ବହୁତ ଧନ୍ୟବାଦ ଭାଇ ଫୋନ କରିଛନ୍ତି, ଏମିତି ନିୟମିତ ଆମ ପାଖକୁ ଫୋନ କରୁଥାନ୍ତୁ, ଆଉ ପ୍ରଶ୍ନ ବି ପଚାରୁଥାନ୍ତୁ। ରହିଲୁ, ନମସ୍କାର ଭାଇ। ତ ଏଇଠି ଆମେ କଥାବାର୍ତ୍ତା ହଉଥିଲେ ଯେ ଜମି ପ୍ରସ୍ତୁତି କରିବା, ତାପରେ ବିହନ ନିର୍ବାଚନ ସମୟରେ ଆମେ କୋଉ କୋଉ ବିଷୟ ଉପରେ ଧ୍ୟାନ ଦେବା, ତ ବିହନକୁ ଆମେ ଯେତେବେଳେ ବ୍ୟବହାର କରିବା ସେତେବେଳେ ଆମକୁ କୋଉ କୋଉ ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ, ଆଉ ତଳି ପ୍ରସ୍ତୁତି ମଧ୍ୟ କେମିତି କଣ କରିବା ତା ବିଷୟରେ ଟିକେ କହିବେ, ଯେତେବେଳେ ଆମେ ଧାନ ଫସଲ କଥା ଚିନ୍ତା କରିବା।
0: ଆମେ ଯେତେବେଳେ ବିହନ କିଣୁଛେ, ଆମେ ତ ଏ ବର୍ଷ ଆମେ ଦେଇଛେ, ଆମେ ମାନେ ମୁଖ୍ୟତଃ ପ୍ରାୟୋରିଟି ଦେଇଛୁ କି ଗଭର୍ଣ୍ଣମେଣ୍ଟ ସିଡ୍ ସମସ୍ତେ କିଣନ୍ତୁ, ଆଉ ଯେହେତୁ ଆମେ ଯୋଉ ହାଇବ୍ରିଡ୍ ସିଡ୍ କିଣୁଛେ ସେଥିରେ ଅଧିକା ରୋଗ ପୋକ ଲାଗୁଛି, ତାପରେ ଇଲ୍ଡର କିଛି ସେଟର୍ନିଟି ନଥାଉଛି, ତ ଆମେ ଏ ବର୍ଷ ସମସ୍ତଙ୍କୁ କହୁଛୁ କି ସମସ୍ତେ ଗଭର୍ଣ୍ଣମେଣ୍ଟ ସିଡ୍ କିଣନ୍ତୁ, ଆଉ ସାର୍ଟିଫାଇଡ୍ ସିଡ୍ ଦେଖନ୍ତୁ ଯେତିକି ବି ଆସୁଛି ଟିଏଲ୍ ସିଡ୍ ବୋଲି ଆସୁଛି।
1: ଭଉଣୀ, ଆମେ ଏକ କଥାବାର୍ତ୍ତା ଟିକେ ଏଇଠି ରଖିବା, ପୁଣି ଆମେ କଥା ହେବା, ଏ ଭିତରେ ଫୋନ କଲ୍ ଆସିଲାଣି। ହ୍ୟାଲୋ,
3: ହ୍ୟାଲୋ ଭାଇ, ନମସ୍କାର।
1: ନମସ୍କାର ଭଉଣୀ, ପ୍ରଥମେ ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମକୁ, ଆଉ କୋଉଠୁ ଫୋନ କରିଛନ୍ତି ଟିକେ କୁହନ୍ତୁ।
3: ଆଜ୍ଞା, ଗୋଲପରୁଡ଼ାରୁ କରିଥିଲି ଭାଇ, ଚନ୍ଦ୍ରମା ଜାନି।
1: ଆଚ୍ଛା ଚନ୍ଦ୍ରମା ଭଉଣୀ, କୁହନ୍ତୁ ପ୍ରଶ୍ନ କଣ ଅଛି, ବହୁତ କମ ସମୟ ଅଛି ଆମ ପାଖରେ।
3: ଆଜ୍ଞା ଆଜ୍ଞା ଆଜ୍ଞା, ଘାସ ନିୟନ୍ତ୍ରଣ କେମିତି କରିବାର? ଆଜ୍ଞା, ବର୍ଷା ଦିନେ ତ ଜବର ଘାସ ହଉଛି।
1: ଆଚ୍ଛା, କହିବେ, ଆମ ପାଖରେ ବିଶେଷଜ୍ଞ ଅଛନ୍ତି, ଶୁଣନ୍ତୁ।
3: ଆଜ୍ଞା,
0: ଦେଖନ୍ତୁ, ଘାସ ତ ମୁଖ୍ୟ ମାନେ ଗୋଟେ ଅସୁବିଧା ଆମ ଫସଲରେ, ସେଥିପାଇଁ ଆମର ବିଭିନ୍ନ ପ୍ରକାର ଆସୁଛି, ଆମର ଯୋଉ ଘାସ ନିୟନ୍ତ୍ରଣ କେମିକାଲ୍ସ ଆସୁଛି ସେଟାକୁ ଆପଣ ପ୍ରୟୋଗ କରିପାରିବେ, ଗଜା ବାହାରିବା ଆଗରୁ, ଗଜା ବାହାରିବା ପରେ, ଏମିତି ଅଛି ଆମର ପ୍ରି ଏମର୍ଜେନ୍ସ, ପୋଷ୍ଟ ଏମର୍ଜେନ୍ସ, ଆମର ୱିଡ୍ କଣ୍ଟ୍ରୋଲ ଯେମିତି କେମିକାଲ ଅଛି ପକେଇ ପାରିବେ, ନହେଲେ ହାତରେ ବାଛି ପାରିବେ, ଘାସ ଛୋଟ ଥିଲା ବେଳକୁ ବାଛିବେ, ଘାସକୁ ବଡ଼ ହେବାକୁ ଦେବେନି, ଯଦି ଗଛ ବଡ଼ ହେଇଗଲା ସେ ତାର ସିଡ୍ ପୁଣି କରିକି ପକେଇଦେବ, ଆଉ ଘାସ ଆପଣ ସେତେବେଳକୁ ନିୟନ୍ତ୍ରଣ କରିପାରିବେନି, ତ ତା ଆଗରୁ ଆପଣ ୱିଡ୍ କଣ୍ଟ୍ରୋଲ କରିବା ପାଇଁ ଯାହା ବି ମିଳୁଛି କେମିକାଲ ତାକୁ ଆପଣ ପକେଇ ପାରିବେ।
3: କିଛି ବି ଆମେ ଯଦି ବିହନ ବ୍ୟବହାର କରିବୁ, ବର୍ଷା ଦିନ ତ ଟିକେ ଅଧିକ ରୋଗ ପୋକ ଲାଗିଯାଉଛି, ରୋଗ ପୋକ ସହଣୀ ଶକ୍ତି ଥିବା ବିହନ କିଛି ମିଳୁଛି କି?

0: ରୋଗ ପୋକ ସହଣୀ ଥିବା ବିହନ ଅଛି, ଆପଣ ଗୋଟେ ଗୋଟେ ତ କହିହେବନି, ଯୋଉ ବିହନ ଆପଣ ପର୍ଟିକୁଲାର କିଣିବାକୁ ଚାହୁଁଛନ୍ତି ଆପଣ ଟିକେ ଆପଣଙ୍କର ଯିଏ ବ୍ଲକରେ ଅଧିକାରୀ ଅଛନ୍ତି କୃଷି ଅଧିକାରୀ ତାଙ୍କ ସହିତ ପରାମର୍ଶ କରନ୍ତୁ, କି ଆପଣଙ୍କ ଏରିଆରେ ଯିଏ ଅଛନ୍ତି କୃଷି କର୍ମଚାରୀ ତାଙ୍କ ସହିତ ପରାମର୍ଶ କରନ୍ତୁ, ରୋଗ ସହଣୀ ବିହନ କିଣିକି ପକେଇବା ହିଁ ଭଲ, ବୁଝିପାରିଲେ? ବିହନ ବିଶୋଧନ ଜରୁରୀ, ବିହନ ବିଶୋଧନ ଜରୁରୀ, କାହିଁ କହିଲେ ଆପଣ ସହଣୀ ଯେତେ ସହଣୀ ବିହନ କିଣିଲେ ବି ଜମିରେ ଯାହା ଜୀବାଣୁ ଥିବ, ସେ ଭୂତାଣୁ ଯାହା ଥିବ କି ଫଙ୍ଗସ ଥିବ ସେଇଟା ଆପଣଙ୍କ କ୍ରପକୁ ଆଟାକ୍ କରିବ, ତ ଆପଣ ବିହନ ବିଶୋଧନ କଲେ ବିହନରେ ଯାହା ଆପଣଙ୍କର ରୋଗର ଜୀବାଣୁର ଯାହା ଥିବ ମାନେ ତାଙ୍କର ଯୋଉ ଅଣ୍ଡା ଫଣ୍ଡା ଯାହା ଥିବ ସେସବୁ ନଷ୍ଟ ହୁଅନ୍ତି, ତ ସେଥିପାଇଁ ଆପଣ ବିହନ ବିଶୋଧନ କରିକି ହିଁ ବୁଣିବା ଭଲ। ସମସ୍ତଙ୍କୁ ଅନୁରୋଧ କରିବି ସମସ୍ତେ ବିହନ ବିଶୋଧନ କରିକି ବୁଣନ୍ତୁ।
1: ଆପଣ ବହୁତ ବଢିଆ ବଢିଆ ପ୍ରଶ୍ନ ପଚାରିଛନ୍ତି, ଏମିତି ନିୟମିତ ଫୋନ କରୁଥାନ୍ତୁ ଆମ ପାଖକୁ, ରହିଲୁ, ନମସ୍କାର। ତେବେ ଭଉଣୀ, ଆମ ପାଖରେ ବହୁତ କମ୍ ସମୟ ଆଉ ଅଛି କଥାବାର୍ତ୍ତା ହେବା ପାଇଁ, ତେବେ ୟା ଛଡ଼ା ଆଉ କୋଉ ବିଷୟ ଉପରେ ଧ୍ୟାନ ଦେବେ ଚାଷୀ ଯଦ୍ୱାରା କି ସେମାନେ ଏଇ ଖରିଫ ଋତୁରେ ଭଲ ଆଦାୟ ପାଇପାରିବେ, ତା ବିଷୟରେ ଟିକେ ଆମକୁ କହିବେ, କାହିଁକିନା ସମୟ ବହୁତ କମ୍ ପାଖରେ।
0: ଦେଖନ୍ତୁ, କେତେଟା ମୁଖ୍ୟ ଜିନିଷ କହିଦେବି, ଯେମିତି ଜଣେ ପଚାରିଲେ ଧନିଚା କଥା ପଚାରିଲେ, ତ ଆମର ଯେତେବେଳେ ସାର ଆମେ ୟୁରିଆ ସାରକୁ କମେଇବାକୁ ହେଲେ ଆମକୁ ଧନିଚା ବୁଣିବା ଦରକାର, ଯେମିତି ତଳି ଲଗେଇବାର ମାସେ ପୂର୍ବରୁ ଆମେ ଧନିଚା ବୁଣିଦେବା, ହେକ୍ଟର ପ୍ରତି 25 କେଜି ବିହନ ବୁଣିକି ତାକୁ ଆମେ ଯେତେବେଳେ ତଳି ଲଗେଇବାକୁ ଯିବା ସେତେବେଳେ ଆମେ ଶେଷ ଅଡ଼ ଚାଷରେ ତାକୁ ମିଶେଇଦେବା ମାଟିରେ, ସେଟା ଆମର ସବୁଜ ଖତ ହବ, ତା ବାଦେ ୟୁରିଆ ସାର ଆମକୁ ସିଏ କିଛି ଦେବ। ତାପରେ ଦେଖିବା, ଆମେ ଯେମିତି ଜଣେ ପଚାରିଲେ ଭଉଣୀ ଆମକୁ ୱିଡ୍ ମ୍ୟାନେଜମେଣ୍ଟ କଥା ପଚାରିଲେ, ଘାସ ଇଏ କରିବା କଥା, ଆମେ ଯଦି ଜମିକୁ ଭଲ ଭାବରେ ଆମେ ଚାଷ କରିବା, ଆମର ଯାହା ଥିବ ଜମିରେ ମାନେ ଘାସର ଯାହା ମଞ୍ଜି ଥିବ ସେଗୁଡ଼ାକ ସଢ଼ିକି ନଷ୍ଟ ହୋଇଯିବେ, ଆଉ ଠିକ୍ ସମୟରେ ଆମେ ଯଦି କିଛି ୱିଡ୍ କେମିକାଲ ଦେଇଦେବା ୱିଡ୍ କଣ୍ଟ୍ରୋଲ ପାଇଁ, ତ ଆମର ଘାସ ଇଏ ହେଇଯିବ, କଣ୍ଟ୍ରୋଲ ହେଇଯିବ। ତାପରେ ଆମେ ଦେଖିବା କି ଧାଡ଼ିରେ ଲଗେଇବା, ଧାଡ଼ିରେ ଲଗେଇଲେ ଆମର ରୋଗ ପୋକ କମ୍ ଲାଗିବେ, ସେଥିପାଇଁ ଆମର ଅଛି ବି ଲାଇଟ୍ ଟ୍ରାପ୍ ଅଛି, ତାକୁ ଆମେ ୟୁଜ୍ କରିପାରିବା। ତାପରେ ଆଉ ଗୋଟେ ଅଛି ଫେରମନ୍ ଟ୍ରାପ୍ ଅଛି, ତାକୁ ଆମେ ୟୁଜ୍ କରିକି ଆମେ ରୋଗ ପୋକ କଣ୍ଟ୍ରୋଲ କରିପାରିବା। ଆଉ ସାରକୁ ଆମେ ସନ୍ତୁଳିତ ଭାବରେ ପକେଇବା, ଅଧିକା ସାର ଆମେ ଦେବା ନାହିଁ, ଯେତିକି ଆମକୁ ସାର ଦରକାର, ଯେମିତିକି ହେକ୍ଟର ପ୍ରତି ଆମର ଗୋଟେ ଅଛି ଡଜ୍ 80-40-40 ମାନେ 80 କେଜି ନାଇଟ୍ରୋଜେନ୍, 40 କେଜି ଫସ୍ଫରସ୍, 40 କେଜି ପଟାସ୍ ଅଛି, ତାଠୁ ଅଧିକ ଆମେ ଦେବା ନାହିଁ, ସେତିକି ସାର ହିଁ ଆମେ ଦେବା, ତାଠୁ ଅଧିକ ସାର ଆମେ ଦେବା ନାହିଁ, ଯେତେ ଅଧିକା ସାର ଦେବା ସେତିକି ଅଧିକ ରୋଗ ପୋକ ଲାଗିବେ। ପାଣିକୁ ଆମେ କଣ୍ଟ୍ରୋଲରେ ଦେବା, ଅଧିକା ପାଣି ଦେବାନି, ପାଣିକୁ ଠିକ୍ସେ ମ୍ୟାନେଜମେଣ୍ଟ କରିବା। ତାପରେ ରହିଲା ଆମର ଆଉ କଣ ରହିଲା ଆପଣଙ୍କର, ଦେଖନ୍ତୁ ପୋକ ରୋଗ କଣ୍ଟ୍ରୋଲ କହିଲି,
1: ଆଉ
0: ବହୁତ ଗୁଡ଼ାଏ ବିଷୟ ରହିଛି,
1: ତ ବର୍ତ୍ତମାନ ଆଉ ସମୟ ନାହିଁ ସବୁ କିଛି ଆଲୋଚନା କରିବା ପାଇଁ, ତେବେ ଯଦି ବି କାହାର କିଛି ସମସ୍ୟା ରହିଛି ତାହେଲେ ତାଙ୍କେ ଆମର ନିକଟସ୍ଥ କୃଷି ଅଧିକାରୀଙ୍କ ସହିତ ବା ଗ୍ରାମସେବକଙ୍କ ସହିତ ଯଦି ଯୋଗାଯୋଗ କରିବେ ତାହେଲେ ସେମାନେ ସବିଶେଷ ବିବରଣୀ
0: ପାଇପାରିବେ।
1: ତେବେ ଯାହା ଭଉଣୀ, ଆଜି ଆପଣ ଆମର ବୈଠକକୁ ଆସିଲେ ଆଉ ଚାଷୀ ଭାଇ ଭଉଣୀମାନଙ୍କୁ ବହୁତ ସୁନ୍ଦର ଭାବେ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଚାଷୀ ଭାଇ ଭଉଣୀମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ,
1: ନମସ୍କାର।
0: ନମସ୍କାର।
1: ଚାଷୀ ଭାଇ ଓ ଭଉଣୀମାନେ, ଆଜି ତ ସମୟ ହେଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣୁଥିଲେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ବିଷୟ ଥିଲା ଖରିଫ ଚାଷ ପାଇଁ ପ୍ରସ୍ତୁତି। ଉପସ୍ଥାପନା କରିଥିଲେ ଅରୁଣ ସିଂ, ସହାୟତା କରିଥିଲେ ସୁବ୍ରତ କୁମାର ବିଶ୍ୱାସ ରାଏ, ବୈଷୟିକ ସହାୟତା କରିଥିଲେ ଅରୁଣ କୁମାର ଏବଂ ସୁନୀଲ କୁମାର ରଥ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗା ହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 8:00।

ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଶପଥ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଉଛନ୍ତି ବାବୁଲ ସୁପ୍ରିୟ ଏବଂ ପମୈଲା ଜୈନ। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ପ୍ରଶାନ୍ତ ପାଢ଼ୀ।

ପରବର୍ତ୍ତୀ ଗୀତଟି ଶୁଣିବା ରୁମ୍କୁ ଚୁମାନା କଥାଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ରତିକାନ୍ତ ଶତପଥୀ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ସ୍ୱଚ୍ଛତା ଆମ ଜୀବନର ଏକ ମୂଳ ଆବଶ୍ୟକତା। ସ୍ୱଚ୍ଛତା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ମହତ୍ତ୍ୱ ଅପାର। ସ୍ୱଚ୍ଛତା ରୋଗରୁ ରକ୍ଷା କରେ। ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ରହିବା ଫଳରେ ମନକୁ ଶାନ୍ତି ମିଳେ ଏବଂ କାର୍ଯ୍ୟ କରିବାର ଉତ୍ସାହ ବଢ଼େ। ଆମେ ଆମ ଚାରିପାଖକୁ ସଫା ରଖିବା ଦ୍ୱାରା ପରିବେଶ ସୁସ୍ଥ ରହେ। ଅଳିଆ ଆବର୍ଜନା ପରିଚାଳନା କରିବା ଦ୍ୱାରା ପ୍ରଦୂଷଣ କମିଥାଏ। କୁହାଯାଏ ଯେ ଯେଉଁଠି ପରିଷ୍କାର ପରିଚ୍ଛନ୍ନତା ରହେ ସେଠାରେ ଈଶ୍ୱର ବାସ କରନ୍ତି। ସ୍ୱଚ୍ଛତା ଉଭୟ ଶରୀର ଓ ଆତ୍ମାର ଶୁଦ୍ଧତା ପାଇଁ ଆବଶ୍ୟକ। ଏକ ସ୍ୱଚ୍ଛ ଦେଶ ହିଁ ଏକ ବିକଶିତ ଦେଶ ହୋଇପାରିବ। ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସରକାର ଦେଶକୁ ପରିଷ୍କାର ରଖିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ତେବେ ସ୍ୱଚ୍ଛତାର ମହତ୍ତ୍ୱ ଏବଂ ସମାଜରେ ଏହାର ପ୍ରଭାବ ସମ୍ପର୍କରେ ଆଜି ଆସନ୍ତୁ କଥା ହେବା ଏବଂ ଜାଣିବା। ଆମ ସହିତ କଥା ହେଉଛନ୍ତି ଶିକ୍ଷୟିତ୍ରୀ ରତ୍ନବାଳା ସ୍ୱାଇଁ। ମ୍ୟାଡାମ ନମସ୍କାର।
1: ନମସ୍କାର।
0: ଜାଣିବା ପାଇଁ ଚାହିଁବୁ ଯେ ସ୍ୱଚ୍ଛତାର ମହତ୍ତ୍ୱ କ'ଣ ଆଉ ଏହାର ପ୍ରଭାବ ସମାଜରେ କ'ଣ ପଡୁଛି, କ'ଣ କହିବେ ଆପଣ?
1: ପ୍ରଥମେ ତ ଆମେ ସ୍ୱଚ୍ଛତାର ମହତ୍ତ୍ୱ ବିଷୟରେ ଜାଣିବା, ଠିକ ଅଛି?
0: ଆଜ୍ଞା।
1: ସ୍ୱଚ୍ଛତା ମାନବ ଜୀବନର ଏକ ଅତ୍ୟନ୍ତ ଜରୁରୀ ଅଂଶ ଅଟେ। ସ୍ୱଚ୍ଛ ରହିଲେ ସିନା ଶରୀର ସୁସ୍ଥ ରହିବ ନା, ଏବଂ ତା ସହିତ ବହୁତ ରୋଗରୁ ମଧ୍ୟ ରକ୍ଷା ମିଳିବ। ଘର, ପରିବେଶ, ବିଦ୍ୟାଳୟ ଓ ଆଖପାଖ ସଫା ରହିବା ଦ୍ୱାରା ଜୀବାଣୁ ଓ ଦୁର୍ଗନ୍ଧ କମିଥାଏ। ବ୍ୟକ୍ତିଗତ ସ୍ୱଚ୍ଛତା ଯେପରିକି ହାତ ଧୋଇବା, ପ୍ରତିଦିନ ସ୍ନାନ କରିବା, ସଫା ବସ୍ତ୍ର ପିନ୍ଧିବା, ସ୍ୱଚ୍ଛ ପରିବେଶ ମନକୁ ଶାନ୍ତି ବି ଦେଇଥାଏ ନା, ଏବଂ ସମାଜର ସୌନ୍ଦର୍ଯ୍ୟ ବି ବଢ଼ାଇଥାଏ। ଯେଉଁଠି ସ୍ୱଚ୍ଛତା ରହେ ସେଠାରେ ରୋଗ କମ୍ ହୁଏ ଓ ଲୋକମାନେ ଭଲରେ ରହିଥାନ୍ତି। ତେଣୁ ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନର ଆଧାର। ଆମେ ସମସ୍ତେ ସ୍ୱଚ୍ଛତା ରକ୍ଷା କରିବା ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା ଉଚିତ। ମ୍ୟାଡାମ, ସ୍ୱଚ୍ଛତା ଆମ ଜୀବନରେ ଖୁବ୍ ଜରୁରୀ ଅଟେ। କାହିଁକି ନା ସ୍ୱଚ୍ଛ ରହିଲେ ସିନା ଆମ ଶରୀର ସୁସ୍ଥ ରହିବ ନା। ଯଦି ଶରୀର ଯଦି ଆମର ସୁସ୍ଥ ରହିବ ତାହେଲେ ନିହାତି ଆମ ମନ ବି ଖୁସି ରହିବ ନା। ଯଦି ଆମେ ସ୍ୱଚ୍ଛ ନ ରହିବା ତାହା ଦ୍ୱାରା କି ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ପରି ବହୁତ ରୋଗ ମଧ୍ୟ

0: ହୋଇଥାଏ।
1: ଆଜ୍ଞା,
0: ସେଥିପାଇଁ ଘର, ରାସ୍ତା, ବିଦ୍ୟାଳୟ ଓ ଆଖପାଖ ଆମର ପରିଷ୍କାର ବି ରହିବା ନିହାତି ଦରକାର ଅଟେ। ପ୍ରତିଦିନ ବି ଆମେ ସ୍ନାନ କରିବା ନିହାତି ଦରକାର, ଠିକ ଅଛି। ଖାଇବା ପୂର୍ବରୁ ଆମେ ହାତ ଧୋଇବା, ନଖ କାଟିବା ଓ ସଫା ବସ୍ତ୍ର ପିନ୍ଧିବା, ବ୍ୟକ୍ତିଗତ ସ୍ୱଚ୍ଛତାର ଏହା ଏକ ଜରୁରୀ ଅଂଶ ଅଟେ। ଏହା ଆମକୁ ରୋଗମୁକ୍ତ ରଖିଥାଏ। ସ୍ୱଚ୍ଛ ପରିବେଶ ତ ଦେଶର ଉନ୍ନତିକୁ ମଧ୍ୟ ସାହାଯ୍ୟ କରେ। ସେଥିପାଇଁ ସ୍ୱଚ୍ଛ ସ୍ଥାନକୁ ଲୋକମାନେ ବି ବହୁତ ଭଲ ପାଆନ୍ତି ମଧ୍ୟ, ଏବଂ ସେଠାରେ ସୁସ୍ଥ ପରିବେଶ ମଧ୍ୟ ଗଠିତ ହୋଇଥାଏ। ଏ ସ୍ୱଚ୍ଛତା ଉପରେ ମହାତ୍ମା ଗାନ୍ଧୀ ମଧ୍ୟ ଏ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ କ'ଣ ନା, ସ୍ୱଚ୍ଛତା ହେଉଛି ଆମ ଭଲ ସ୍ୱାସ୍ଥ୍ୟର ଚାବିକାଠି, ତେଣୁ ଆମେ ସମସ୍ତେ ସ୍ୱଚ୍ଛତା ଅଭ୍ୟାସ କରିବା ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା ଉଚିତ। ତା ସହିତ ସ୍ୱଚ୍ଛତା ମାନବ ଜୀବନର ମୂଳ ଆବଶ୍ୟକତା ବି ଅଟେ। ଯେଉଁଠାରେ ସ୍ୱଚ୍ଛତା ରହିଥାଏ ସେଠାରେ ଶାନ୍ତି ପରିବେଶ ବି ରହିଥାଏ ନା। ଯେଉଁଠି ଆମର ଅସ୍ୱଚ୍ଛ ପରିବେଶ ଥିବ ସେଠାରେ ଦେଖିବେ ବିଭିନ୍ନ ପ୍ରକାରର ଜୀବାଣୁ ମଧ୍ୟ ରହିଥିବେ, ଯାହାଦ୍ୱାରା କି ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଘର, ଶିକ୍ଷାଳୟ, ରାସ୍ତାଘାଟ ଓ ଆମ ଆଖପାଖ ସବୁବେଳେ ସଫା ବି ରହିବା ଦରକାର। ଏଇଟା ତ ରହିଲା ପରିବେଶ ସହିତ, ଆମର ବ୍ୟକ୍ତିଗତ ଜୀବନରେ ମଧ୍ୟ ସ୍ୱଚ୍ଛତାର ବହୁତ ଆବଶ୍ୟକତା ରହିଛି। ତା ସହିତ ସ୍ୱଚ୍ଛ ପରିବେଶ ମଧ୍ୟ ଦେଶର ସୌନ୍ଦର୍ଯ୍ୟକୁ ବି ବଢାଇଥାଏ। ଦେଖିବେ ଯେଉଁ ଦେଶ ସ୍ୱଚ୍ଛ ରହିଥାଏ ସେହି ଦେଶ ମଧ୍ୟ ଉନ୍ନତ ହୋଇଥାଏ, ଉନ୍ନତ ସହିତ ସୁନ୍ଦର ବି ଦେଖାଯାଇଥାଏ। ସରକାର ତ ଆମର ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରୁଛନ୍ତି, ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଦାୟିତ୍ୱ ଭାବି ଅନୁସରଣ କରିବା ଉଚିତ। ସ୍ୱଚ୍ଛତା ହେଉଛି ସୁସ୍ଥ ଓ ସୁନ୍ଦର ଜୀବନର ଆଧାର। ସ୍ୱଚ୍ଛତା କେବଳ ପରିଷ୍କାର ତ ରହିବା ନୁହେଁ, ଏହା ଏକ ଭଲ ଅଭ୍ୟାସ ମଧ୍ୟ। ସୁସ୍ଥ ରହିଲେ ତ ଶରୀର ଭଲ ରହିବ ଏବଂ ମନରେ ଭଲ ଭାବନା ବି ଆସିବ, ମାନେ ଯେମିତିକି ଆମ ସକାରାତ୍ମକ ଭାବନାଟା ଆସେ। ଯେଉଁଠି ଆମର ଅପରିଷ୍କାର ଥିବ, ପରିବେଶ ଦୂଷିତ ହେଇକି ରହିଥିବ ଏବଂ ବହୁତ ସଂକ୍ରାମକ ରୋଗ ବି ପ୍ରସାରିତ ହୁଏ ନା, ସେଇଥିପାଇଁ ଆମକୁ ସ୍ୱଚ୍ଛତା ନିହାତି ଆବଶ୍ୟକ ଅଟେ। ଆମେ ଯଦି ଘରେ ଓ ବାହାରେ ଯଦି ଆବର୍ଜନା ନ ଫିଙ୍ଗି ଡଷ୍ଟବିନ୍ ଯଦି ଆମେ ବ୍ୟବହାର କରିବା ତେବେ ବି ପରିବେଶ ସୁନ୍ଦର ଓ ସୁରକ୍ଷିତ ରହିବ। ତା ସହିତ ଆମ ଘରେ ଛୋଟ ପିଲାମାନଙ୍କୁ ସ୍ୱଚ୍ଛତାର ବି ଶିକ୍ଷା ଦେବା ନିହାତି ଦରକାର ଅଟେ, କାରଣ ଏଇଟା ତ ବହୁତ ଗୋଟେ ଭଲ ଅଭ୍ୟାସ, ଭବିଷ୍ୟତରେ ଆମର ସୁନ୍ଦର ସମାଜ ଗଢ଼ି ଉଠିବ। ସ୍ୱଚ୍ଛତା ତ ମାନବକୁ ଶିଷ୍ଟ ଓ ସଚେତନ କରେ, ଏହା ଆମର ସ୍ୱାସ୍ଥ୍ୟ ଖର୍ଚ୍ଚ କମାଇ ଜୀବନକୁ ସୁଖମୟ କରେ। ଯଦି ପ୍ରତ୍ୟେକ ଲୋକ ସ୍ୱଚ୍ଛତା ପ୍ରତି ସଚେତନ ହେବେ ତେବେ ସମଗ୍ର ସମାଜ ସୁସ୍ଥ ଓ ସୁନ୍ଦର ମଧ୍ୟ ରହିବ।
1: ଆଜ୍ଞା,
0: ତେଣୁ ଆମେ ସମସ୍ତେ ଏକ ସଂକଳ୍ପ ନେବା ନିହାତି ଆବଶ୍ୟକ, ନିଜେ ସ୍ୱଚ୍ଛ ରହିବା, ଆଖପାଖକୁ ମଧ୍ୟ ସ୍ୱଚ୍ଛ ରଖିବା। ସ୍ୱଚ୍ଛତା ମାନବ ଜୀବନର ଏକ ଅମୂଲ୍ୟ ଗୁଣ, ଏହା ଆମକୁ କେବଳ ସୁସ୍ଥ ରଖେ ନୁହଁ, ଆମର ଚରିତ୍ର ଓ ସଂସ୍କାରକୁ ମଧ୍ୟ ପ୍ରକାଶ କରେ। ଯେଉଁ ଲୋକ ସ୍ୱଚ୍ଛତା ରକ୍ଷା କରନ୍ତି ସେମାନେ ସବୁଠାରେ ସମ୍ମାନ ମଧ୍ୟ ପାଇଥାନ୍ତି। ସଫା ସୁତୁରା ଘର ଓ ପରିବେଶ ଦେଖିଲେ ତ ଆମ ମନରେ ପୁରା ଆନନ୍ଦ ଓ ଶାନ୍ତି ମଧ୍ୟ ଆସିଥାଏ। ଆଜିକାଲି ଯେମିତିକି ପରିବେଶ ଖରାପ କରୁଛନ୍ତି, ମାନେ ଦୂଷଣ ହେଉଛି ଓ ରୋଗ ମଧ୍ୟ ବହୁତ ବଢ଼ୁଛି, ଏହାର ମୂଳ କାରଣ କ'ଣ ନା, ଅସ୍ୱଚ୍ଛତା। ଯଦି ଆମେ ନିୟମିତ ଭାବେ ହାତ ଧୋଇବା, ସଫା ପାଣି ବ୍ୟବହାର କରିବା ଓ ଆବର୍ଜନାକୁ ଠିକ୍ ସ୍ଥାନରେ ପକାଇବା ତେବେ ବି ଆମ ଅନେକ ରୋଗରୁ ରକ୍ଷା ପାଇପାରିବା ନା। ସ୍ୱଚ୍ଛ ସହର ଓ ଗାଁ ଦେଶର ସୁନ୍ଦରତାକୁ ବଢ଼ାଇ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ସେଥିପାଇଁ ସରକାର ଓ ବିଭିନ୍ନ ସଂଗଠନ ସ୍ୱଚ୍ଛତା ପ୍ରଚାର କରୁଛନ୍ତି। ତେଣୁ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ହେଉଛି ସ୍ୱଚ୍ଛତାକୁ ଅଭ୍ୟାସରେ ପରିଣତ କରିବା। ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନର ସନ୍ଦେଶ।
1: ଇଏ ତ ଗଲା ସ୍ୱଚ୍ଛତାର ମହତ୍ତ୍ୱ ସମ୍ପର୍କରେ ଆପଣ କହିଲେ, ତ ଏହି ଯେଉଁ ସ୍ୱଚ୍ଛତା ତାହାର ମହତ୍ତ୍ୱ ତ ଆମେ ଜାଣିଲୁ, ସମାଜରେ ସ୍ୱଚ୍ଛତାର ପ୍ରଭାବ କେମିତି ରହୁଛି, କ'ଣ ରହୁଛି, ଏ ସମ୍ପର୍କରେ କୁହନ୍ତୁ।
0: ସ୍ୱଚ୍ଛତା ସମାଜ ଉପରେ ବହୁତ ଭଲ ପ୍ରଭାବ ପକାଏ। ସ୍ୱଚ୍ଛ ସମାଜରେ ଲୋକମାନେ ସୁସ୍ଥ ଓ ଖୁସିରେ ବାସ କରିଥାନ୍ତି, ମାନେ ରହିଥାନ୍ତି। ଯେଉଁଠାରେ ସଫା ସୁତୁରା ପରିବେଶ ରହିଥାଏ ନା, ସେଠାରେ ରୋଗ ମଧ୍ୟ କମ୍ ହୋଇଥାଏ ଏବଂ ଚାରିପାଖ ବି ବହୁତ ସୁନ୍ଦର ବି ଦେଖାଯାଇଥାଏ। ସ୍ୱଚ୍ଛତା ଲୋକମାନଙ୍କ ମଧ୍ୟରେ ଶିଷ୍ଟତା ଓ ସଚେତନତା ବି ବଢ଼ାଏ। ଯେଉଁଠି ଆମର ସ୍ୱଚ୍ଛତା ନ ରହିଥାଏ ସେଇଠି ବେଶୀ ଦୁର୍ଗନ୍ଧ, ମାଛି, ମଶା ଓ ବିଭିନ୍ନ ରୋଗ ମଧ୍ୟ ବଢ଼ିଥାଏ। ଏହା ସମାଜର ସ୍ୱାସ୍ଥ୍ୟ ଓ ଶାନ୍ତି

0: ମଧ୍ୟ ନଷ୍ଟ କରିଥାଏ ନା, କିନ୍ତୁ ସ୍ୱଚ୍ଛତା ରହିଲେ ଲୋକମାନେ ଏକତାର ସହିତ ରହିବାକୁ ପ୍ରେରିତ ହୁଅନ୍ତି ଓ ଭଲ ପରିବେଶ ସେଇଠି ଗଢ଼ି ଉଠିଥାଏ। ସ୍ୱଚ୍ଛ ସମାଜ ଦେଶର ଉନ୍ନତିର ଚିହ୍ନ। ଏହା ଶିଶୁମାନଙ୍କୁ ଭଲ ଶିକ୍ଷା ଓ ଭଲ ଅଭ୍ୟାସ ମଧ୍ୟ ଦେଇଥାଏ। ତେଣୁ ପ୍ରତ୍ୟେକ ଲୋକଙ୍କୁ ସ୍ୱଚ୍ଛତା ରକ୍ଷା କରି ସମାଜକୁ ସୁନ୍ଦର ଓ ସୁସ୍ଥ ରଖିବା ଉଚିତ। ଯେଉଁ ସମାଜରେ ସ୍ୱଚ୍ଛତା ରହେ ଲୋକମାନଙ୍କୁ ରୋଗ ହୋଇନଥାଏ। ସଫା ପରିବେଶ ଲୋକମାନଙ୍କ ମନକୁ ଶାନ୍ତି ମଧ୍ୟ ଦେଇଥାଏ ଓ ସମାଜର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଯେଉଁଠି ଦେଖିବେ ସ୍ୱଚ୍ଛତା ଥିବ ସେଇଠି ଡାକ୍ତରଖାନାରେ ରୋଗୀ ସଂଖ୍ୟା ମଧ୍ୟ କମିଥାଏ। କାରଣ ଅନେକ ରୋଗ ଅସ୍ୱଚ୍ଛତା ଯୋଗୁଁ ହିଁ ସୃଷ୍ଟି ହୋଇଥାଏ ନା, ଏହା ଲୋକମାନଙ୍କର ଅର୍ଥ ଓ ସମୟକୁ ମଧ୍ୟ ବଞ୍ଚାଏ। ସୁସ୍ଥ ସମାଜରେ ଶିଶୁମାନେ ଭଲ ପରିବେଶରେ ବଢ଼ିଥାନ୍ତି ଓ ସୁସଂସ୍କୃତ ନାଗରିକ ହୋଇ ଉଠନ୍ତି। ସମାଜର ସମସ୍ତ ଲୋକ ଯଦି ମିଶି ସ୍ୱଚ୍ଛତା ରକ୍ଷା କରନ୍ତି ନା, ତେବେ ଗାଁ ଓ ସହର ମଧ୍ୟ ସୁନ୍ଦର ହୋଇଥାଏ। ତେଣୁ ସ୍ୱଚ୍ଛତା କେବଳ ଜଣେ ବ୍ୟକ୍ତିର କାମ ନୁହେଁ ନା, ଏହା ସମସ୍ତଙ୍କର କର୍ତ୍ତବ୍ୟ,
1: ମାନେ ମିଶିକି ସମସ୍ତେ କରିବା ଦରକାର।
0: ହଁ, ସ୍ୱଚ୍ଛ ସମାଜ ହେଉଛି ସୁସ୍ଥ ଓ ସୁନ୍ଦର ଭବିଷ୍ୟତର ପରିଚୟ। ସଫା ସୁତୁରା ରାସ୍ତା, ଘର ଓ ପରିବେଶ ଦେଖିଲେ ଲୋକମାନଙ୍କ ମନରେ ଭଲ ଭାବନା ସୃଷ୍ଟି ହୁଏ।
1: ଆଜ୍ଞା,
0: ସ୍ୱଚ୍ଛ ସମାଜରେ ରୋଗ ମଧ୍ୟ କମ୍ ତ ହୁଏ ଏବଂ ଲୋକମାନେ ସୁସ୍ଥ ଜୀବନ ମଧ୍ୟ ବିତାଇଥାନ୍ତି। ସ୍ୱଚ୍ଛତା ଲୋକମାନଙ୍କ ମଧ୍ୟରେ ଶୃଙ୍ଖଳା ମଧ୍ୟ ଆଣିଥାଏ, ଦାୟିତ୍ୱ ବି ବଢ଼ାଇଥାଏ। ଯେତେବେଳେ ସମସ୍ତେ ମିଶି ପରିବେଶକୁ ସଫା ରଖିଥାନ୍ତି, ସମାଜରେ ସେତେବେଳେ ଏକତା ଓ ସହଯୋଗର ଭାବନା ମଧ୍ୟ ଗଢ଼ି ଉଠିଥାଏ। ପିଲାମାନଙ୍କ ମଧ୍ୟରେ ମଧ୍ୟ ଭଲ ଶିକ୍ଷା ଦେଇଥାଏ ନା ପିଲାମାନଙ୍କୁ, ଏବଂ ସେମାନେ ଛୋଟବେଳୁ ସ୍ୱଚ୍ଛତାର ମଧ୍ୟ ଅଭ୍ୟାସ ଶିଖନ୍ତି। ତା ସହିତ ଯଦି ଯୋଉଠି ଦେଖିବେ ମାନେ ଅସ୍ୱଚ୍ଛତା ଥିବ ସେଇଠି ବି ମାନେ ଦୁର୍ଗନ୍ଧ ହବ, ମାନେ ଜଳ ଦୂଷଣ ହବ ଓ ବାୟୁ ମଧ୍ୟ ଦୂଷଣ ବଢ଼ିଥାଏ। ଏହା ଲୋକମାନଙ୍କର ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରିଥାଏ। ତା ସହିତ ସମାଜରେ ମଧ୍ୟ ସମାଜକୁ ମଧ୍ୟ କୁପ୍ରଭାବ ପକାଇଥାଏ, ସମାଜକୁ ଏଇଟା ଉନ୍ନତିର ବାଧା ସୃଷ୍ଟି କରେ ନା। ତେଣୁ ସ୍ୱଚ୍ଛତା ଥିଲେ ପରିବେଶରେ ସୁନ୍ଦର ହୁଏ ଓ ସମାଜ ଉନ୍ନତିରେ ପଥକୁ ଆଗକୁ ବଢ଼ାଇଥାଏ। ତେଣୁ ପ୍ରତ୍ୟେକ ଲୋକଙ୍କୁ ସ୍ୱଚ୍ଛତାକୁ ତ ନିଜ ଜୀବନର ଅଂଶ କରିବା ନିହାତି ଦରକାର। ସ୍ୱଚ୍ଛତା ସମାଜର ଉନ୍ନତି ଓ ସୁଖ ଶାନ୍ତିର ମୂଳ ଆଧାର କହିଲେ ଭୁଲ ହବନି। ଯେଉଁ ସମାଜ ସ୍ୱଚ୍ଛ ଥାଏ ସେଠାରେ ବି ଲୋକମାନେ ସ୍ୱାସ୍ଥ୍ୟବାନ ହୋଇଥାନ୍ତି, ସଚେତନ ଓ ଖୁସିରେ ବି ରହିଥାନ୍ତି। ସଫା ପରିବେଶ ଲୋକଙ୍କ ଜୀବନମାନଙ୍କୁ ଉନ୍ନତ କରେ ଓ ସମାଜକୁ ଆକର୍ଷଣୀୟ ମଧ୍ୟ କରିଥାଏ। ତା ସହିତ ସମାଜରେ ରୋଗର ପ୍ରକୋପ ମଧ୍ୟ କମେଇଥାଏ ନା, ଯଦି ଆମେ ସ୍ୱଚ୍ଛତା ଯଦି ରଖିବା ରୋଗ ହବ ନାହିଁ ନା। ରାସ୍ତାରେ ଆବର୍ଜନା ନ ପକାଇବା, ନାଳ ସଫା ନ କରିବା ଓ ଶୌଚାଳୟ ବ୍ୟବହାର ନ କରି ଆମେ ଯଦି ବାହାରେ ଯଦି ଝାଡ଼ା ପରିସ୍ରା କରିବା ତାହେଲେ ବି ତ ଆମର ପରିବେଶ ବି ଖରାପ ହବ ନା। ତା ସହିତ ଯଦି ଆମେ ବାହାରେ ଆମେ କିଛି ଆବର୍ଜନା ପକେଇବାନି, ଆମେ ଡଷ୍ଟବିନ୍ରେ ପକେଇବା, ଯଦି ଆମେ ନାଳ ବି ସଫା ରଖିବା, ଆମେ ଯଦି ଶୌଚାଳୟ ବି ବ୍ୟବହାର କରିବା ତାହେଲେ ଆମର ଡାକ୍ତରଙ୍କ ଖର୍ଚ୍ଚ ମଧ୍ୟ କମିଯିବ। ଲୋକମାନଙ୍କର କାମ କରିବାର ବି କ୍ଷମତା ବଢ଼ାଇଥାଏ ନା। ସମାଜରେ ବି ଶିକ୍ଷା ଓ ସଂସ୍କୃତି ଓ ନୈତିକତାର ଉନ୍ନତି ମଧ୍ୟ ସୃଷ୍ଟି ହୁଏ। ଲୋକମାନେ ପରସ୍ପରକୁ ସମ୍ମାନ କରିଥାନ୍ତି ଓ ସାମୂହିକ ଦାୟିତ୍ୱ ବୁଝିଥାନ୍ତି। ସ୍ୱଚ୍ଛତା ଥିଲେ ଗାଁ ଓ ସହରର ସୌନ୍ଦର୍ଯ୍ୟ ବଢ଼ି ଦେଶର ଗୌରବ ମଧ୍ୟ ବଢ଼ାଇଥାଏ। ସ୍ୱଚ୍ଛତା ରହିଲେ ସମାଜ ହସିବ ଓ ଉନ୍ନତିର ପଥେ ଆଗେଇ ଯିବ। ସ୍ୱଚ୍ଛ ସମାଜ ହେଉଛି ସୁନ୍ଦର ଓ ସୁସ୍ଥ ଭବିଷ୍ୟତର ଚିହ୍ନ। ସେଇଥିପାଇଁ ତ ପ୍ରତ୍ୟେକ ମଣିଷକୁ ସ୍ୱଚ୍ଛତାକୁ ନିଜ କର୍ତ୍ତବ୍ୟ ଭାବେ ପାଳନ କରିବା ମଧ୍ୟ ଉଚିତ।
1: ଆପଣ ଆମ ଶ୍ରୋତାମାନଙ୍କୁ କ'ଣ କହିବା ପାଇଁ ଚାହିଁବେ ସ୍ୱଚ୍ଛତା ସମ୍ବନ୍ଧରେ?
0: ମୋ ମତରେ ତ ସ୍ୱଚ୍ଛତା ହେଉଛି ଏକ ସୁନ୍ଦର ଓ ସୁସ୍ଥ ସମାଜର ମୂଳ ଆଧାର। ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ଘର ଆଖପାଖ ଓ ପରିବେଶକୁ ସଫା ରଖିବେ ତେବେ ସମାଜରୁ ଅନେକ ରୋଗ ମଧ୍ୟ ଦୂର ହେବ। ସ୍ୱଚ୍ଛତା କେବଳ ସରକାରଙ୍କର ତ କାମ ନୁହେଁ ନା, ଏହା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ। ଛୋଟ ଛୋଟ ପଦକ୍ଷେପ ଯେପରିକି ଆମେ ଯଦି ଡଷ୍ଟବିନ୍ ବ୍ୟବହାର କରିବା, ପାଣି ଅପଚୟ ନ କରିବା ଓ ପରିବେଶକୁ ସଫା ରଖିବା ଦ୍ୱାରା ବଡ଼ ପରିବର୍ତ୍ତନ ଆଣିହେବ। ମୋ ମତରେ ତ ଯେଉଁ ସମାଜ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇଥାଏ ସେହି ସମାଜ ଆଗକୁ ବଢ଼େ। ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନ ଓ ସୁନ୍ଦର ଭବିଷ୍ୟତର ଚାବିକାଠି। ସ୍ୱଚ୍ଛ ରହିଲେ ଆମ ଶରୀର ମଧ୍ୟ ସୁସ୍ଥ ରହେ ଓ ମନ ମଧ୍ୟ ପ୍ରସନ୍ନ ରହିଥାଏ। ସେଇଥିପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜର ଘର ଓ ପରିବେଶକୁ ମଧ୍ୟ ସଫା ରଖିବା ଉଚିତ।
1: ଯା ହଉ ମ୍ୟାଡମ୍, ଆଜି ଆପଣ ସ୍ୱଚ୍ଛତା ସମ୍ବନ୍ଧରେ ଓ ସ୍ୱଚ୍ଛତାର ମହତ୍ତ୍ୱ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କେତେ କଥା କହିଲେ, ତାପରେ ଏହା ଆମ ସମାଜ ଉପରେ କି

0: ପକଉ ତା ବିଷୟରେ ମଧ୍ୟ ଆମକୁ ଜଣେଇଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
1: ସ୍ୱଚ୍ଛତା ରୋଗରୁ ରକ୍ଷା କରେ। ଆମେ ଯଦି ଆମର ପରିବେଶକୁ ପରିଷ୍କାର ରଖିବା, ରହିବା ସ୍ଥାନ ଏବଂ ତାର ଆଖପାଖକୁ ସଫାସୁତୁରା ରଖିବା, ତେବେ ତ ଆମେ ଡେଙ୍ଗୁ ମ୍ୟାଲେରିଆ ପରି ରୋଗରୁ ବଞ୍ଚିପାରିବା।

ସ୍ୱଚ୍ଛତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଆମ ସମାଜ ପାଇଁ ଅତ୍ୟନ୍ତ ଜରୁରୀ। ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ସମସ୍ତଙ୍କୁ ସ୍ୱଚ୍ଛତା ପାଇଁ ସଚେତନ କରିବା ଦରକାର। ଏଇ ଯେମିତି ବିଦ୍ୟାଳୟରେ ଶିକ୍ଷା ଦେବା, ପିଲାମାନଙ୍କୁ ପ୍ରାଥମିକ ଶ୍ରେଣୀରୁ ହିଁ ସ୍ୱଚ୍ଛତାର ଅଭ୍ୟାସ ଶିଖାଇବା, ଡଷ୍ଟବିନ୍ର ବ୍ୟବହାର କିପରି କରିବେ ତାହା କହିବା, ସ୍କୁଲ କଲେଜରେ ପ୍ରତିଯୋଗିତା ମାଧ୍ୟମରେ ସ୍ୱଚ୍ଛତା ଉପରେ ଚିତ୍ରାଙ୍କନ, ରଚନା ଏବଂ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରିବା ଦରକାର। ଗଣମାଧ୍ୟମକୁ ବ୍ୟବହାର କରି ମଧ୍ୟ ଆମେ ସ୍ୱଚ୍ଛତା ଉପରେ ସଚେତନ କରିପାରିବା। ସୋସିଆଲ ମିଡିଆ, ଫେସବୁକ୍, ହ୍ୱାଟ୍ସଆପ୍ ଏବଂ ଇନ୍ଷ୍ଟାଗ୍ରାମରେ ସ୍ୱଚ୍ଛତା ସମ୍ବନ୍ଧୀୟ ପୋଷ୍ଟର ଓ ଭିଡ଼ିଓ ସେୟାର କରିପାରିବା। ବିଜ୍ଞାପନ, ଟିଭି, ରେଡିଓ ଏବଂ ଖବରକାଗଜ ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିପାରିବା। ଗୋଷ୍ଠୀଗତ ପ୍ରୟାସ, ପ୍ରଥପାନ୍ତ ନାଟକ, ଗାଁ ଓ ସହରର ଛକଗୁଡ଼ିକରେ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିପାରିବା। ସଫେଇ ଅଭିଯାନ, ସପ୍ତାହକୁ ବା ମାସକୁ ଥରେ ଗ୍ରାମ ବା ସାହି ବାସିନ୍ଦାଙ୍କୁ ଏକାଠି କରି ସାଧାରଣ ସ୍ଥାନଗୁଡ଼ିକୁ ସଫା କରିପାରିବା। ସଠିକ୍ ପରିଚାଳନା ପାଇଁ ପ୍ରୋତ୍ସାହନ ମଧ୍ୟ ଦେବା ଦରକାର। ଏଇ ଯେମିତି ଡଷ୍ଟବିନ୍ର ବ୍ୟବହାର, ସବୁ ସାଧାରଣ ସ୍ଥାନରେ ଓଦା ଅଳିଆକୁ ସବୁଜ ଡବାରେ ଓ ଶୁଖିଲା ଅଳିଆକୁ ନୀଳ ଡବାରେ ପକାଇବା ପାଇଁ ଏବଂ ଅଲଗା ଅଲଗା ଡଷ୍ଟବିନ୍ର ବ୍ୟବହାର କରିବା ପାଇଁ କହିବା। ସବୁଠାରୁ ସ୍ୱଚ୍ଛ ଗାଁ, ସାହି ବା ବିଦ୍ୟାଳୟକୁ ଚିହ୍ନଟ କରି ପୁରସ୍କୃତ କରିବା, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ପ୍ରେରିତ ହୋଇପାରିବେ। ସ୍ୱାସ୍ଥ୍ୟ ସହ ସଂଯୋଗ କରିବା, ଏଇ ଯେମିତି ରୋଗ ବିଷୟରେ ବୁଝାଇବା, ଅପରିଷ୍କାର ପରିବେଶ ଯୋଗୁଁ କିପରି ମ୍ୟାଲେରିଆ, ଡେଙ୍ଗୁ ଓ ଜଣ୍ଡିସ୍ ଭଳି ରୋଗ ବ୍ୟାପୁଛି ସେ ବିଷୟରେ ଲୋକଙ୍କୁ ବୁଝାଇବା, ସ୍ୱାସ୍ଥ୍ୟ ପ୍ରତି ଭୟ ଓ ସଚେତନତା ଲୋକଙ୍କୁ ବାଧ୍ୟ କରିବ ସଫା ରହିବା ପାଇଁ। ଦୈନନ୍ଦିନ ନିଜକୁ ସଫା ରଖିବା, ହାତ ଧୋଇବା, ସ୍ନାନ କରିବା, ଶୌଚ ଯାଇ ଆସିବା ପରେ ସଫା ହେବା ଏବଂ ନିଜର ହାତ ଗୋଡ଼କୁ ପରିଷ୍କାର କରି ଧୋଇବା, ଘର ଓ ଗଳିକନ୍ଦି ଏବଂ ସାଧାରଣ ସ୍ଥାନରେ ଅଳିଆ ନ ପକାଇବା, ପ୍ଲାଷ୍ଟିକ୍ର ବ୍ୟବହାର କରିବା ନାହିଁ, ଏସବୁ କଥା ଲୋକଙ୍କୁ ସଚେତନ କରାଇବା ଦରକାର। ଯଦି ଆମେ ସଚେତନ ହେବା ତେବେ ଯାଇ ଆମେ ଅନ୍ୟମାନଙ୍କୁ ବି ସଚେତନ କରିପାରିବା। ସ୍ୱଚ୍ଛତା କେବଳ ସରକାରଙ୍କର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ନିଜେ ସଚେତନ ହୁଅନ୍ତୁ ଏବଂ ଅନ୍ୟମାନଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରାନ୍ତୁ। ସୁସ୍ଥ ଏବଂ ସୁରକ୍ଷିତ ରୁହନ୍ତୁ ଏବଂ ସ୍ୱଚ୍ଛତା ରଖନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।

ପ୍ରଚାର କଲେ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ, ଉପସ୍ଥାପନା କଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଗିଟାର ବାଦନ ପରିବେଷଣ କରୁଛନ୍ତି ପଣ୍ଡିତ ବିଶ୍ୱମୋହନ ଭଟ୍ଟ।

0: ସାର୍, ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ଗିଟାର ବାଦନ ପରିବେଷଣ କଲେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର। ସନ୍ଧ୍ୟା ରାତି 9:00 ଶୁଣିବେ ନ୍ୟୁଜ୍ ଏଟ୍ 9, ତାପରେ ସ୍ପଟ୍ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଶୁଣିବେ ଛାୟାପଥ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ସମାଚାର। ସନ୍ଧ୍ୟା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं प्रियंका अरोड़ा। मुख्य समाचार। केंद्र सरकार ने घुसपैठ और अन्य कारणों से उत्पन्न जनसांख्यिकी परिवर्तन की चुनौतियों से निपटने के लिए उच्च स्तरीय समिति का गठन किया। गृह मंत्री अमित शाह ने कहा, ड्रोन के जरिए नशीले पदार्थों और हथियारों

ପ୍ରଚାର କରୁଛୁ ସଙ୍ଗୀତ ରୂପକ ତାପଦାନବ, ରଚନା ପଦ୍ମଲୋଚନ ଦାସ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମିତ୍ର ଏବଂ ସନ୍ତୋଷ ପିଙ୍ଗ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର।

0: ଶୁଣିଲେ ସଙ୍ଗୀତ ରୂପକ ତାପଦାନବ। ରଚନା ପଦ୍ମଲୋଚନ ଦାସ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମିତ୍ର ଏବଂ ସନ୍ତୋଷ ପିଙ୍ଗ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। କଣ୍ଠଦାନ କରିଥିଲେ ବି ବୁଦ୍ଧ ପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସୁପ୍ରଭା କୁମାରୀ ପାଢ଼ୀ, ସୁଶାନ୍ତ କୁମାର ପାଣି, ସଂଗ୍ରାମ କେଶରୀ ପତି, ସୁଶାନ୍ତ କୁମାର ପଣ୍ଡା, ମିନତୀ ପାଣିଗ୍ରାହୀ ଓ ଦେବକୀ ପୁଥାଳ।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହୋଇଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ।
2: ଏତେ ଭାଇ ଭଉଣୀ ମନ ଶୁନା, ଆଇବା ଗୁରୁବାର ବୋଇଲେ ଏଇ ମାସ 28 ତାରିଖ
3: ସଞ୍ଜେ 5:30 ବେଲେ ଛୁଇତି ଜନ କାର୍ଯ୍ୟକ୍ରମ ଭିତରେ ପଚାରିଛି ନାଟକ 2×2=4।
4: ଆଚ୍ଛା ପିଲାମାନେ ସବୁ ଗିଳିଛ? ଆରେ ମୁଁ ପଚାରିବାର ଅର୍ଥ ହେଲା ଖାଇଛ ତ ସବୁ?
3: ଭାଇ ଭଉଣୀ ମନ, ନାଟକ ହେଲାନି 2×2=4।
1: ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖେୟାଲ ପରିବେଷଣ କରିବେ ମଲ୍ଲିକାର୍ଜୁନ ମନସୁର ଏବଂ ତାଙ୍କୁ ସହଯୋଗିତା କରିବେ ରାଜଶେଖର ମନସୁର। ରାଗ ଶୁଦ୍ଧନାଟ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ଖୟାଲ। ପରିବେଷଣ କଲେ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ମେନେ ପ୍ୟାର କ୍ୟୁଁ କିୟା। ଏହି କଥାଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣିବା ଅର୍ ପ୍ୟାର ହୋ ଗୟା କଥା ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଜାଭେଦ ଅଖତାର, ସଙ୍ଗୀତରେ ସଜେଇଛନ୍ତି ନୁସରତ ଫତେ ଅଲ୍ଲୀ ଖାନ।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଗୀତିକାର ସମୀରଙ୍କ ରଚନାରୁ ଗୀତଟିଏ। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ କୁମାର ସାନୁ, ଏବଂ ଅଲକା ୟାଗ୍ନିକ, କଥାଚିତ୍ର ଦିଲ୍ କା ରିସ୍ତା।

ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶେଷରେ ଶୁଣିବା ବୋର୍ଡର କଥାଚିତ୍ରରୁ ଗୀତଟିଏ। ଏ ଗୀତକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ରୂପକୁମାର ରାଥୋଡ। ଜାଭେଦ ଅଖତାରଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମାଚାର। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆମରି ନାରୀ ଦେଶର ସିରି। ଏହି କ୍ରମରେ ଆଶା ଭୋସଲେଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା, ପରେ ପରେ ନିୟମିତ ରକ୍ତଚାପ ଚେକ୍ଅପ୍ର ଆବଶ୍ୟକତା ସମ୍ପର୍କରେ ଏକ ସାକ୍ଷାତକାର ଶୁଣିବେ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ନାଟକ କହିଲେ ରାଗିବନି ତ। ହ୍ୟାଲୋ ସାରଦାଲାଗୁଆ ଗୀତ ଶୁଣିବେ ଅପରାହ୍ନ 5:30। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଏବଂ ଜିଲ୍ଲା ଅଞ୍ଚଳରେ ରାତି 7:25 ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ, ବିଭିନ୍ନ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ତା'ର ବିକ୍ରିବଟା ସମ୍ପର୍କରେ ଏକ ସାକ୍ଷାତକାର। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆମର ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣିଥରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ଆସନ୍ତାକାଲିର ଅଧିବେଶନ ପ୍ରାତଃ 5:53। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ଆମକୁ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ।